ଆକାଶବାଣୀ ପୁରୀ ଆଜି ମଙ୍ଗଳବାର 1948 ଶକାବ୍ଦ ବୈଶାଖ ମାସ 28 ଦିନ ଇଂରାଜୀ 2026 ମସିହା ମଇ ମାସ 19 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:40 ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

ଜୟ ଜଗନ୍ନାଥ, ଜୟ ମଙ୍ଗଳ, ଶ୍ରୀମୁଖ ମଣ୍ଡଳ କାଳିନ୍ଦୀ ଜଳ। ଅଚ୍ୟୁତାନନ୍ଦ ଦାସଙ୍କ ଗୀତ ରଚନାରୁ କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀ ସାହେବ ପୃଷ୍ଟି।

ଆଖି ନୁହେଁ ସେ ତ ସୂର୍ଯ୍ୟ ଶିଖାରେ ଦିବ୍ୟ ଜ୍ୟୋତିର ଧାରା, ପାଦ ନୁହେଁ ସେ ତ ସ୍ୱର୍ଗଭୂମିରେ ମୁକ୍ତି ପିଉଛେ ଭରା। ଶିଳ୍ପୀ ଗୀତାରାଣୀ ଦାସ, ଗୀତ ରଚନା କରିଛନ୍ତି ଭଗବାନ ନାୟକ ବର୍ମା।

0: ଶେଷ ହେଲା ଭକ୍ତଗୀତର କାର୍ଯ୍ୟକ୍ରମ ଆରାଧନା। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅନୁଚିନ୍ତା।
1: ନିବେଦନ କରିଛନ୍ତି ନୃସିଂହ ଚରଣ ମଲ୍ଲିକ।
2: ଏହି ସଂସାରରେ ମାନବ ଜନ୍ମ ଅତି ଦୁର୍ଲଭ, ଏହା ବହୁ ପ୍ରାଚୀନ ମୁନିଋଷିମାନେ କହିଆସିଛନ୍ତି। କଳିଯୁଗର 1516 ଶତାବ୍ଦୀର ସନ୍ଥ ମହାତ୍ମା ତୁଳସୀଦାସ ବି କହିଛନ୍ତି, ଯେଉଁ ଜୀବ ମଣିଷ ଜନ୍ମ ପାଇଛି ସେ ବଡ଼ ଭାଗ୍ୟବାନ। ବଡ଼େ ଭାଗ ମାନୁଷତନୁ ପାୱା, ମଣିଷ ଜନ୍ମରେ ପରମାତ୍ମା ପ୍ରାପ୍ତି ସମ୍ଭବ, କିନ୍ତୁ ଏହି ଜନ୍ମର ଅନ୍ତ କେବେ ହେବ, ମୃତ୍ୟୁ କେବେ ଆସିବ, ଏ କଥା କେହି ଜାଣନ୍ତି ନାହିଁ। ବୁଦ୍ଧିମାନ ପୁରୁଷ ଯୌବନ ଓ ବୃଦ୍ଧାବସ୍ଥାକୁ ବିଶ୍ୱାସ କରୁଥିବା ଅନୁଚିତ। ବାଲ୍ୟାବସ୍ଥାରୁ ହିଁ ପ୍ରଭୁ ପ୍ରାପ୍ତି ନିମନ୍ତେ ସାଧନା କରିବା ଉଚିତ। ପିତାମାତାମାନେ ଯଦି ସନ୍ତାନ ସନ୍ତତିଙ୍କର ମଙ୍ଗଳ କାମନା କରୁଥାନ୍ତି, ତେବେ ବାଲ୍ୟାବସ୍ଥାରୁ ହିଁ ପ୍ରଭୁ ଭଜନରେ ଲୀନ ହେବା ପାଇଁ ଶିଖାଇବା ଉଚିତ। ଆଜିକାଲିର ପିତାମାତା ଏହା ଜାଣିଥିଲେ ତ? ମାତାପିତା ନିଜ ସନ୍ତାନମାନଙ୍କ ମନରେ ଧାର୍ମିକ ସଂସ୍କାର ଅତି ଛୋଟବେଳୁ ଆଣିବା ଆବଶ୍ୟକ। ସାଧାରଣ କଥାରେ ବି କୁହାଯାଏ, ଯାହା ନ ହୋଇଛି ବାଳୁତ କାଳେ ତାହା କି ହୋଇବ ପାଚିଲା ବେଳେ। ବୃଦ୍ଧାବସ୍ଥାରେ ନିଜ ଶରୀରର ସେବା ଯତ୍ନ କରାଯାଇପାରେ, ହେଲେ ଦେବ ଆରାଧନା ପାଇଁ ଶକ୍ତି ନଥାଏ। ମାନବ ଶରୀର ଭୋଗ ଉପଭୋଗ କରିବାକୁ ମିଳେ ନାହିଁ। ମାନବ ଶରୀର ଭଗବତ ଭଜନ ଦ୍ୱାରା ପ୍ରଭୁପ୍ରାପ୍ତି ନିମନ୍ତେ ମିଳିଛି ବୋଲି ଜାଣିବାକୁ ହେବ। ମନୁଷ୍ୟ ଶରୀର ନାଶବାନ, ପ୍ରତିଟି ମୁହୂର୍ତ୍ତରେ ଏହା କ୍ଷୟ ଅଭିମୁଖେ ଚାଲିଥାଏ, ଏଣୁ ମଣିଷ ଜନ୍ମ ଦୁର୍ଲଭ ବୋଲି କୁହାଯାଏ। ପୁଣି ମନୁଷ୍ୟ ଜନ୍ମ ଦୁର୍ଲଭ କାରଣ ଏହି ଜନ୍ମରେ ହିଁ ମନୁଷ୍ୟ ସମସ୍ତ ପ୍ରକାର ଇଚ୍ଛିତ ବସ୍ତୁ ପାଇପାରେ। ଶରୀର ଅନିତ୍ୟ ହେଲେ ଭଗବାନ ନିତ୍ୟ। ଏହି ଅନିତ୍ୟ ମନୁଷ୍ୟ ଶରୀରରେ ଯାହା ନାଶବାନ, ତାହାରି ମାଧ୍ୟମରେ ନିତ୍ୟ ବସ୍ତୁ ଭଗବାନଙ୍କୁ ମଧ୍ୟ ପାଇ ହୁଏ। ମନୁଷ୍ୟ ଜନ୍ମ ଦୁର୍ଲଭ ସହ ଅତି ମୂଲ୍ୟବାନ ମଧ୍ୟ। କେତେବାର ଜନ୍ମ ମୃତ୍ୟୁ ହେବା ପରେ ମନୁଷ୍ୟ ଜନ୍ମ ମିଳିଥାଏ। ମନୁଷ୍ୟ ଜନ୍ମର ମହିମା ଅକଳନୀୟ। ମନୁଷ୍ୟର ଆୟୁ 100 ବୋଲି କେତେକ କହୁଥିବା ବେଳେ ଏହାର ଆୟୁ 120 ବୋଲି ଆଉ କେତେକ କୁହନ୍ତି। ଆଜିକାଲି ଆୟୁ କିନ୍ତୁ ସେହିପରି ଆଉ ନାହିଁ। ଆଜିକାଲି ତ ଆୟୁର ଅର୍ଦ୍ଧାଂଶ ନିଦ୍ରାବସ୍ଥାରେ, ଚତୁର୍ଥାଂଶ ବାଲ୍ୟାବସ୍ଥାରେ ଓ କୁମାରାବସ୍ଥାରେ ଅତିବାହିତ ହୋଇଯାଉଛି। ବାଲ୍ୟାବସ୍ଥା ଅଜ୍ଞାନରେ ଓ କୁମାରାବସ୍ଥା ଖେଳକୁଦରେ କଟିଯାଉଛି। ବୃଦ୍ଧାବସ୍ଥା ସମୟ କହିବାକୁ ଗଲେ ନିରର୍ଥକ, କାରଣ ଶାରୀରିକ କ୍ଷୀଣତା କୌଣସି କାମ କରିବାକୁ ପ୍ରବୃତ୍ତି ଦିଏ ନାହିଁ। ବାକି ରହିଲା ଯୌବନାବସ୍ଥା, ସେତେବେଳେ ତାହା କାମ ଭୋଗରେ କଟିଯାଉଛି। ତାହେଲେ ଆମେ କେତେ ବର୍ଷ କାମ କରିବା ପାଇଁ ପାଇଲେ? ଏହି ଅଳ୍ପ ସମୟ ଭିତରେ ଆତ୍ମକଲ୍ୟାଣପ୍ରଦ କାମ କେବେ ଓ କିପରି ହେବ ତାହା ଥରେ ଚିନ୍ତା କରୁଛେ କି? ଏହି ପରିପ୍ରେକ୍ଷୀରେ ଆମେ କ'ଣ କରିବା ଉଚିତ? ଯେପର୍ଯ୍ୟନ୍ତ ଶରୀର ସୁସ୍ଥ ଥାଏ ସେ ପର୍ଯ୍ୟନ୍ତ ବୃଦ୍ଧାବସ୍ଥା ଆକ୍ରମଣ କରିପାରେ ନାହିଁ, ଇନ୍ଦ୍ରିୟ ଶକ୍ତି କ୍ଷୀଣ ହୁଏ ନାହିଁ। ଆୟୁଷ କ୍ଷୟ ହେବା ପୂର୍ବରୁ ଚତୁର ଲୋକମାନେ ଆତ୍ମକଲ୍ୟାଣ ପାଇଁ ଯତ୍ନବାନ ହେବା ଉଚିତ, ନହେଲେ ଘରେ ନିଆଁ ଲାଗିଯିବା ପରେ କୂଅ ଖୋଳିବା କାମ ଆରମ୍ଭ କରିବା ଭଳି ହୋଇଯିବ। ମଣିଷ ମୁଣ୍ଡକୁ ନାନା ପ୍ରକାର ଭୟ ଆକ୍ରାନ୍ତ କରି ରଖିଥାଏ, ଏଣୁ ଏହି ଶରୀର ଯାହା ଭଗବତ ପ୍ରାପ୍ତି ନିମନ୍ତେ ପର୍ଯ୍ୟାପ୍ତ, ରୋଗଗ୍ରସ୍ତ ହୋଇ ମୃତ୍ୟୁଅଧୀନ ହେବା ପୂର୍ବରୁ ଆତ୍ମକଲ୍ୟାଣ ନିମନ୍ତେ ଯତ୍ନବାନ ହୋଇଯିବା ବିଧେୟ। ମଣିଷ ବସ୍ତୁତଃ ଦୁଃଖ କେବେ ଚାହେଁ ନାହିଁ କି ମାଗେ ନାହିଁ, ତେବେ ସୁଦ୍ଧା ତାହା ଅଚାନକ ଆସି ଧମକାଏ, ମୋତେ ଜ୍ୱର ନହେଲେ ମୁଁ ସତ୍ୟନାରାୟଣ ପୂଜା କରିବି। ଏପରି ଲୋକମାନେ

ପ୍ରାର୍ଥନା କରନ୍ତି ତେବେ ସୁଦ୍ଧା ଜ୍ୱର ହୁଏ। ଯତ୍ନବାନ ନଥିବା ଅବସ୍ଥାରେ ଦୁଃଖ ଯେପରି ପ୍ରାରବ୍ଧର ଫଳ ଅନୁସାରେ ଆସେ, ସୁଖ ମଧ୍ୟ ସେହିପରି ଆସିଥାଏ। ସୁଖ ଦୁଃଖ ଉଭୟ ପ୍ରାରବ୍ଧର ଅଧୀନ, ପ୍ରାରବ୍ଧ ଅନୁସାରେ ତାହା ମିଳେ। ଏଥିନିମନ୍ତେ କିଛି ଯତ୍ନ ନେବାକୁ ପଡ଼େ ନାହିଁ। ପୂର୍ବଜନ୍ମର କର୍ମର ଫଳ ହେଉଛି ପ୍ରାରବ୍ଧ। ଦରିଦ୍ର ଧନୀ ହୋଇଯାଏ ଓ ଧନୀ ଦରିଦ୍ର। ପ୍ରାରବ୍ଧ ଅନୁସାରେ ଯାହା ମିଳିବା କଥା ତାହା ଅବଶ୍ୟ ମିଳିବ। ଏଣୁ ସାଂସାରିକ ସୁଖଭୋଗ ନିମନ୍ତେ ଯତ୍ନ ବା ଚେଷ୍ଟା ନ କରି ପରମାତ୍ମାକୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିବା ଉଚିତ। କେତେକ ଲୋକ କହୁଥିବା ଶୁଣାଯାଏ ଯେ ସତ୍କର୍ମ କରିବା ମଧ୍ୟ ଏକ ପ୍ରକାର ପ୍ରାରବ୍ଧର ଫଳ। ପ୍ରାରବ୍ଧ ନଥିବାରୁ ସତ୍କର୍ମ ସତ୍ସଙ୍ଗ ସମ୍ଭବ ହେଉନାହିଁ। ଏହା ଏକ ମିଥ୍ୟା କଥା, କାରଣ ପ୍ରାରବ୍ଧ କଦାପି ସତ୍କର୍ମରେ ବାଧା ସୃଷ୍ଟି କରିପାରେ ନାହିଁ। ଆମେ ସତ୍କର୍ମ କରିବାକୁ ଚାହୁଁଛେ, ଏହା ବର୍ତ୍ତମାନର କ୍ରିୟମାଣ କର୍ମ। କ୍ରିୟମାଣ କର୍ମ ପ୍ରାରବ୍ଧଠାରୁ ଅତି ଶକ୍ତିଶାଳୀ, ଏହା ପ୍ରାରବ୍ଧକୁ ନାଶ କରି ପକାଏ। ମନୁଷ୍ୟ ନିଜର ଦୁର୍ବଳତା ଓ ଆଳସ୍ୟ ହେତୁ ପ୍ରଭୁ ଭଜନରେ ବାଧା ଉପସ୍ଥିତ ହୋଇଥାଏ। ଦୁର୍ବଳ ଓ ଅଧଗାମୀ ମନ ସତ୍କର୍ମ ଓ ସତ୍ସଙ୍ଗରୁ ମଣିଷକୁ ବଞ୍ଚିତ କରିଥାଏ। ଏହା ଜାଣି ନିଜ କଲ୍ୟାଣ ନିଜେ କରିବା ଉଚିତ।

0: ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ନୃସିଂହ ଚରଣ ମଲ୍ଲିକ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୂଲ୍ୟାଚନ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 80ତମ ଭାଗ। କଣ୍ଠଦାନ କରିଛନ୍ତି ଏ ହରିଚରଣ।
2: ଏପିସୋଡ 80 8-0।

ଚଳିତ ଅଧିବେଶନରେ ଆଜି ସକାଳ 7:25ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। ସୁପ୍ରଭାତ ପୁରୀ ଶୁଣିପାରିବେ 7:55ରେ।

ଅପରାହ୍ନ 5ଟା ସମୟରେ ପ୍ରଚାର କରିବୁ NCERT ଏବଂ CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 5:30 ସମୟରେ। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ବିଶ୍ୱ ମଧୁମୁଖୀ ଦିବସ ଅବସରରେ ପ୍ରଚାର କରିବୁ ଏକ ସଙ୍ଗୀତ ରୂପକ। ଏ ଥିଲା ଆମର ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଥିଲା। ଗସ୍ତକାଳରେ ଶ୍ରୀ ନବୀନ କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏ ସମ୍ପର୍କରେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ କହିଛନ୍ତି,
1: ସଂଗଠନ ବିଷୟରେ ତନ୍ନତନ ଆଲୋଚନା ହୋଇଛି ଏବଂ ସାଂଗଠନିକ ବ୍ୟବସ୍ଥା କେମିତି ଆହୁରି ସଶକ୍ତ କରାଯିବ ତା ପାଇଁ ମଧ୍ୟ କଥାବାର୍ତ୍ତା ହୋଇଛି। ସବୁ ବିଧାୟକ ସାଂସଦ ତାଙ୍କ ଅଞ୍ଚଳରେ କେମିତି କାମ କରୁଛନ୍ତି ତାର ସମୀକ୍ଷା ହୋଇଛି। ସମସ୍ତେ ପ୍ରଭାବିତ ଅଛନ୍ତି, ସମସ୍ତଙ୍କୁ ଉତ୍ସାହ ପ୍ରେରଣା ମିଳିବ କାମ କରିବାର, ଆହୁରି ଦକ୍ଷତା ଯୋଗ୍ୟତା ସମସ୍ତଙ୍କର ଅଛି, ତାକୁ ଆହୁରି ସେମାନେ ତାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ।
0: ରାଜ୍ୟରେ ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଗ୍ରାମ ତଥା ପଞ୍ଚାୟତ ସ୍ତରରେ ତହସିଲ କ୍ୟାମ୍ପ କୋର୍ଟ କରାଯିବ ବୋଲି ଲୋକସେବା ଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ସୂଚନା ମିଳିଛି। କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମଗୁଡ଼ିକରେ ତହସିଲ ଅଧିକାରୀମାନେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ସହ ବିଭିନ୍ନ ରାଜସ୍ୱ ସେବା ଯୋଗାଇ ଦେବେ। ରାଜସ୍ୱ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ମାଓବାଦୀ ମୁକ୍ତ ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ପୁଲିସକୁ ସମ୍ବର୍ଦ୍ଧିତ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ନକ୍ସଲ ବିରୋଧୀ ଅଭିଯାନ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରିଥିଲେ। 2026 ସୁଦ୍ଧା ଓଡ଼ିଶା ନକ୍ସଲମୁକ୍ତ ହୋଇଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ପୁଲିସକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଗତ 2025 ମସିହାଠାରୁ 2026 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ 27 ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି। ରାଜ୍ୟ ବାହାରେ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ଅପରେସନ ଅନ୍ୱେଷଣ ଆରମ୍ଭ କରାଯିବ। ଆସନ୍ତା 21 ତାରିଖଠାରୁ 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ପୁରୀ ଶ୍ରୀମନ୍ଦିରରେ ଆଜି ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବ। ମଧ୍ୟାହ୍ନ ଧୂପ ନୀତି ପରେ ପ୍ରାଧିକୃତ ଟିମ୍ ଦ୍ୱାରା ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଗଣତି ହେବ, ଫଳରେ ଆଜି ଭିତରକାଠ ଦର୍ଶନ ବନ୍ଦ ରହିବ ଏବଂ ଶ୍ରଦ୍ଧାଳୁମାନେ କେବଳ ବାହାର କାଠରୁ ଦର୍ଶନ କରିପାରିବେ। ଚଳିତ ମାସରେ ମୋଟ 9 ଦିନ ଧରି ଗଣତି କାର୍ଯ୍ୟ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 2 ଦିନ ଗଣତି ହୋଇଥିଲା। କଟକ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଜନଜାତି ଗରିମା ଉତ୍ସବ ଆରମ୍ଭ ହୋଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧା ଅଭିଯାନ ଶୁଭାରମ୍ଭ କରିଛନ୍ତି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 21 ଜନଜାତି ବହୁଳ ଗ୍ରାମରେ ଏହା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକର ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜନଜାତୀୟ ଗାରିମା ଉତ୍ସବ 2026ର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ରାୟଗଡ଼ ଜିଲ୍ଲାରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ଜନଭାଗିଦାରୀ

0: କରିପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସନ ଫୁଲିବା ପାଇଁ ଅନେକ ଔଷଧ ଯଥା ଆର୍ସେନିକ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲଫର, ରଷ୍ଟକ୍ସ, ରୁଡୁଡେଣ୍ଡ୍ରମ, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମିୟମ, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କ ଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3 ମାସରୁ 6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଇସୋନୋଫିଲିଆ ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶରତଚନ୍ଦ୍ର ପାଣିଗ୍ରାହୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଡିଏସ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। କାତାର, ସାଉଦିଆରବ ଏବଂ UAE ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ IPL କ୍ରିକେଟର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 5 ୱିକେଟ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ନରୱେ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶରେ ବୃଦ୍ଧି ଘଟିଛି। ଓସ୍ଲୋଠାରେ ଅନୁଷ୍ଠିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶୀର୍ଷକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମୋଦି ଏହା କହିଛନ୍ତି। ଚୁକ୍ତିନାମା ଅଧୀନରେ ଉଭୟ ଦେଶ 100 ବିଲିୟନ୍ ଆମେରିକୀୟ ଡଲାର ନିବେଶ ଲକ୍ଷ୍ୟ ଏବଂ ଭାରତରେ 10 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରୟାସ ଜାରି ରଖିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତରେ ବ୍ୟାପକ ନିବେଶ ସୁଯୋଗ ରହିଛି। ଏହାର ସୁଯୋଗ ନେବାକୁ ଶ୍ରୀ ମୋଦି ନରୱେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି। ଭାରତର ମହତ୍ୱାକାଂକ୍ଷୀ ସବୁଜ ପରିବର୍ତ୍ତନ ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି ବର୍ଦ୍ଧିତ ଶକ୍ତି ଚାହିଦା, ଜଳବାୟୁ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ଗ୍ରିଡ୍ ଭିତ୍ତିଭୂମି ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ରହିଥିବା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଉଭୟ ଦେଶର ବ୍ୟବସାୟିକ ସମ୍ପ୍ରଦାୟକୁ ନୂତନ ସହଭାଗିତା ଗଠନ କରିବା ଏବଂ ସହଯୋଗର ଉଦୀୟମାନ କ୍ଷେତ୍ର ଚିହ୍ନଟ କରି ଆର୍ଥିକ ସହଯୋଗକୁ ଅଧିକ ମଜବୁତ କରିବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
3: चाहे वो अर्कलो का भारत के फूड सेक्टर में निवेश हो, इक्विनोर से भारत को LPG और LNG सप्लाई की बात हो, या यारा का भारत के फर्टिलाइजर क्षेत्र में योगदान, मुझे बहुत खुशी है कि आप में से कई CEOs भारत के वाइब्रेंट गुजरात और अन्य इन्वेस्टर समिट में भी बड़े उत्साह के साथ हमेशा भाग लेते रहे हैं। अब हमें इस पार्टनरशिप को इसकी इंटेंसिटी बढ़ाकर इसे न्यू फ्रंटियर की ओर ले जाना चाहिए।
2: ସମ୍ମିଳନୀରେ 50ରୁ ଅଧିକ ବିଭିନ୍ନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ, ନରୱେ ଏବଂ ଭାରତୀୟ ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ଏହି ଅବସରରେ ଭାରତୀୟ ଏବଂ ନରୱେ କମ୍ପାନୀ ତଥା କେତେକ ପ୍ରତିଷ୍ଠାନ ମଧ୍ୟରେ ବ୍ୟାବସାୟିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ। ଛତିଶଗଡ଼ ବସ୍ତର ଡିଭିଜନାଲ ମୁଖ୍ୟାଳୟ ଜଗଦଲପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଗଣ ଯୋଗଦେବେ। ଛତିଶଗଡ଼ ଗସ୍ତ ଅବସରରେ ଗତକାଲି ଶ୍ରୀ ଶାହା ବସ୍ତର ଜିଲ୍ଲାର ନେତାନାର ଗ୍ରାମରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 6 ଦଶନ୍ଧି

ନକ୍ସଲବାଦ ଯୋଗୁଁ ବସ୍ତରରେ ଆର୍ଥିକ ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ହୋଇଥିବା କ୍ଷତିକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପୂରଣ କରାଯିବ। ଦେଶରେ ଜଳ ମେଟ୍ରୋ ସେବାର କାର୍ଯ୍ୟକାରିତା ନେଇ ନୂଆଦିଲ୍ଲୀଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଳ ମେଟ୍ରୋ ସେବା ଆରମ୍ଭ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି ସରକାର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୁଆହାଟୀରେ ଆରମ୍ଭ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀନଗର, ପାଟଣା, ବାରାଣସୀ, ଅଯୋଧ୍ୟା ଏବଂ ପ୍ରୟାଗରାଜ ଆଦି ସହରଗୁଡ଼ିକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି। ଆସାମର ତେଜପୁର ଏବଂ ଦିବ୍ରୁଗଡ଼କୁ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ କରାଯିବ। ଆନ୍ତଃ ମନ୍ତ୍ରଣାଳୟ ପରାମର୍ଶ ଆଧାରରେ ଜାତୀୟ ଜଳ ମେଟ୍ରୋ ନୀତି 2026 ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ପ୍ରସ୍ତୁତ ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି ପ୍ରସ୍ତାବିତ ଜଳ ମେଟ୍ରୋ ବ୍ୟବସ୍ଥା ପାଇଁ ଅତ୍ୟଧିକ ପୁଞ୍ଜିନିବେଶର ଆବଶ୍ୟକତା ପଡ଼ିବ ନାହିଁ। ଏହି ପଦକ୍ଷେପ ଆଭ୍ୟନ୍ତରୀଣ ଜଳପଥକୁ ଏକ ଦକ୍ଷ, ସ୍ଥାୟୀ ଏବଂ ଆଧୁନିକ ସାର୍ବଜନୀନ ପରିବହନ କରିଡରରେ ପରିଣତ କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃବୃନ୍ଦଙ୍କ ଅନୁରୋଧ କ୍ରମେ ଇରାନ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶା ବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ତେବେ ଆଲୋଚନା ବିଫଳ ହେଲେ ଆମେରିକା ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ ହେବା ନେଇ ଶ୍ରୀ ଟ୍ରମ୍ପ ସତର୍କ କରାଇଛନ୍ତି। ଅନ୍ୟପକ୍ଷରେ ଇରାନ ଗତକାଲି କହିଛି ଚୁକ୍ତିନାମା ସ୍ୱାକ୍ଷର ନେଇ ଆମେରିକାର କେତେକ ପ୍ରସ୍ତାବ ଉପରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନକୁ ଇରାନ ନିଜର ପକ୍ଷ ପ୍ରଦାନ କରିସାରିଛି। ହରମୁଜ ପ୍ରଣାଳୀରେ ଇରାନର ନିୟନ୍ତ୍ରଣ ବଳବତ୍ତର ରହିଛି। ବିଶ୍ୱର ପ୍ରାୟ 20% ତୈଳ ଏବଂ ଏଲ୍ପିଜି ଯାତାୟାତ କରୁଥିବା ଏହି ଜଳପଥକୁ ପ୍ରଭାବଶାଳୀ ଢଙ୍ଗରେ ବନ୍ଦ ରଖାଯାଇଛି ବୋଲି ଇରାନ କହିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯାଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାର ଯୋଗଦେଇ ଏ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଦୁର୍ନୀତି ଅଭିଯୋଗ ନେଇ ତଦନ୍ତ କରୁଥିବା ବିଚାରପତି ତଦନ୍ତ କମିଟି ଏହାର ରିପୋର୍ଟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରିଛି। ସଂସଦ ଭବନରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଚାରପତି ଅନୁସନ୍ଧାନ ଆଇନ 1968 ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। ସଂସଦର ଉଭୟ ଗୃହରେ ରିପୋର୍ଟକୁ ଉପସ୍ଥାପନ କରାଯିବ। ଗତବର୍ଷ ଅଗଷ୍ଟ 12 ତାରିଖରେ ବାଚସ୍ପତି ଶ୍ରୀ ବିର୍ଲା ଏହି କମିଟି ଗଠନ କରିଥିଲେ। କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ପଶ୍ଚିମବଙ୍ଗ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। 2024 ଅଗଷ୍ଟ 23 ତାରିଖରେ କେତୋଟି ମାମଲାରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଦୁର୍ନୀତି ନିବାରଣ ଶାଖା ମାମଲାର ତଦନ୍ତ ନିଜ ଅଧୀନକୁ ନେଇଥିଲା। 2024 ଅଗଷ୍ଟ 24 ତାରିଖରେ ଏ ସଂକ୍ରାନ୍ତରେ ଏକ ମାମଲା ପଞ୍ଜୀକୃତ ହୋଇଛି। ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ କିଣାବିକାରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ରହିଛି। ଅପରେସନ ସିନ୍ଦୁରକୁ ଭାରତର ଏକ ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଏବଂ ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ପ୍ରମାଣ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଣ୍ଣନା କରିଛନ୍ତି। ଭିଏତନାମର ହାନୋଇଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଶ୍ରୀ ସିଂ ଶତ୍ରୁପକ୍ଷର ଯେକୌଣସି କାର୍ଯ୍ୟର ଦୃଢ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ପରିବର୍ତ୍ତନ ଭାରତକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ କରିପାରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ପ୍ରଯୁକ୍ତିବିଦ୍ୟା ଭାରତର ବିକାଶ ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ

0: ସନ୍ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗସ୍କୁ 5 wicket ପରାସ୍ତ କରିଛି। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 7 wicket ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ 3 wicket ଅକ୍ତିଆର କରିଥିଲେ। 181 ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭରରେ 5 wicket ବିନିମୟରେ ହାସଲ କରିପାରିଥିଲା। ଇଶାନ କିଶନ ଦଳ ପକ୍ଷରୁ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। କିଶନକୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ସହ ସନ୍ରାଇଜର୍ସ ହାଇଦ୍ରାବାଦ 16 ପଏଣ୍ଟ ହାସଲ କରିଛି। ଚେନ୍ନାଇ ସୁପର କିଙ୍ଗସ୍ ମାତ୍ର 12 ପଏଣ୍ଟ ହାସଲ କରି ପ୍ଲେ ଅଫ୍ ପର୍ଯ୍ୟାୟରୁ ବାଦ ପଡ଼ିଛି। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଜଳପଥ ମନ୍ତ୍ରୀ। କାତାର, ସାଉଦି ଆରବ ଏବଂ UAE ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ IPL କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 5 wicket ପରାସ୍ତ କରା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି। ଫ୍ରିକ୍ୱେନ୍ସି ମୂଲ୍ୟାୟନ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।
2: ପାତ୍ର ବ୍ରଏଲର ଫାର୍ମ, ଏଠାରେ ଉନ୍ନତମାନର ବ୍ରଏଲର କୁକୁଡ଼ା ମାଂସ ସୁଲଭ ଦରରେ ମିଳେ, ତେବେ ଆଉ ଡେରି କାହିଁକି? ଆଜି ହିଁ ଯୋଗାଯୋଗ କରନ୍ତୁ। ଯୋଗାଯୋଗ କରିବାର ଠିକଣା ହେଲା ପାତ୍ର ବ୍ରଏଲର ଫାର୍ମ, ଗ୍ରାମ ଗଡ଼ତୁରିଆ, ବ୍ଲକ ନିମାପଡ଼ା, ଜିଲ୍ଲା ପୁରୀ। ମୋବାଇଲ ନମ୍ବର ହେଲା 9178686838।
1: ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ସୁସ୍ମିତା ଦାସ।
3: ଶୁଭ ସକାଳ ଶ୍ରୋତା ବନ୍ଧୁ, ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପୁରୀ ପରିକ୍ରମାର ଆଉ ଏକ ନୂତନ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ସୁସ୍ମିତା। ଶୁଣୁଛନ୍ତି ଆପଣ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ସକାଳର ସ୍ନିଗ୍ଧ ଆଲୋକ ଧୀରେ ଧୀରେ ଛୁଇଁ ଯାଉଛି ପୁରୀର ଏହି ପବିତ୍ର ମାଟିକୁ। ସମୁଦ୍ରର ନୀଳ ତରଙ୍ଗମାଳା ଗାଉଛନ୍ତି ଭକ୍ତିର ସଙ୍ଗୀତ। ବଡ଼ଦାଣ୍ଡର ପବନରୁ ଭାସି ଆସୁଛି ଶ୍ରୀଅଙ୍ଗ ଶୋଭିତ ଚନ୍ଦନର ସୁଗନ୍ଧ। ଦୂରରୁ ଶୁଣାଯାଉଛି ମନ୍ଦିର ଘଣ୍ଟିର ଧ୍ୱନି। ହରି ବୋଲ, ଜୟ ଜଗନ୍ନାଥ। ଚା ଦୋକାନରେ ଆରମ୍ଭ ହୋଇଗଲାଣି ସକାଳର ଆସର। କାହା ହାତରେ ଖବରକାଗଜ ତ କାହା ମୁହଁରେ ଶ୍ରୀମନ୍ଦିରର ପତିତ ପବନଙ୍କର ଦର୍ଶନର ଆଶା। ମହୋଦଧି କୂଳରେ ସୂର୍ଯ୍ୟ ଯେତେବେଳେ ଧୀରେ ଧୀରେ ଉଦୟ ହୁଅନ୍ତି ସେତେବେଳେ ସୁନାର ରଙ୍ଗରେ ଭିଜିଯାଏ ଆମ ସହର ପୁରୀ। ତେବେ ଶ୍ରୋତାବନ୍ଧୁ, ଏହି ସକାଳ କେବଳ ଏକ ଦିନର ଆରମ୍ଭ ନୁହେଁ। ସକାଳ ହେଉଛି ଭକ୍ତି, ଶାନ୍ତି ଆଉ ଆତ୍ମିକ ଅନୁଭବର ପରିଚୟ। କୌଣସି ପବିତ୍ର ସ୍ଥାନ, ଦେବାଦେବୀ କିମ୍ବା ମନ୍ଦିରକୁ ଶ୍ରଦ୍ଧାର ସହିତ ତାର ଚାରିପଟେ ବୁଲିବାକୁ ଆମେ କହିଥାଉ ପରିକ୍ରମା। ପୁରୀ ସହରର ସକାଳକୁ ନେଇ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା।

କାହା ପାଇଁ ସକାଳ ନିଦର ସମ୍ଭାର ତ କାହା କାନ୍ଧରେ କୋଦାଳର ଭାର। ସାରା ସହର ଘୁମଉଥିବା ବେଳେ ଶ୍ରମିକଙ୍କର ପାଦ ଚାଲିବା ଆରମ୍ଭ ହୁଏ। ପେଟ ପାଇଁ, ପରିବାର ପାଇଁ, ତାଙ୍କ ପାଇଁ ଗଢ଼ି ଉଠେ ଘର, ରାସ୍ତା, ସହର ଆଉ ଏ ସମାଜ। ସତରେ ସେମାନେ ହେଉଛନ୍ତି ଉନ୍ନତିର ନିରବ ନାୟକ ଆଉ ଶିକ୍ଷକ। ଭୋରର ନିରବତା ଭିତରେ ଖାତା, ଖଣ୍ଡେ ବହି ଆଉ ପାଠ ପ୍ରସ୍ତୁତି ସହିତ ଆରମ୍ଭ ହୁଏ ତାଙ୍କ ଦିନ। ସେ ମଧ୍ୟ ସମାଜର ଉନ୍ନତି ଧାରାରେ ଜଣେ ନିରବ ନାୟକ। ସ୍କୁଲ ଘଣ୍ଟି ବାଜିବା ଆଗରୁ ଜଣେ ଶିକ୍ଷକଙ୍କର ମନରେ ବାଜିଥାଏ ଦାୟିତ୍ୱର ଦୁନ୍ଦୁଭି। ତାଙ୍କ ସକାଳରେ ଥାଏ

0: ଶିକ୍ଷାର ସଂକଳ୍ପ, ସଂସ୍କାରର ସନ୍ଦେଶ ଆଉ ଭଲ ମଣିଷ ଗଢିବାର ସ୍ୱପ୍ନ। ତେବେ ଚାଲନ୍ତୁ ଶୁଣିବା ଜଣେ ଶିକ୍ଷକଙ୍କ ଠାରୁ ତାଙ୍କ ସକାଳ କିପରି କଟିଥାଏ।
1: ଭାଇ ନମସ୍କାର।
2: ନମସ୍କାର,
1: କେମିତି ଅଛନ୍ତି?
2: ମୁଁ ବହୁତ ଭଲ ଅଛି। ମୋର ନାମ ହରମୋହନ ଖାଡଙ୍ଗା, ବର୍ତ୍ତମାନ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟରେ କାର୍ଯ୍ୟରତ ଅଛି। ପୁରୀରେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ କାର୍ଯ୍ୟରତ ଥିଲି ଏବଂ ଏକ ସ୍ୱତନ୍ତ୍ର ଅନୁଭୂତି।
1: ଆଜ୍ଞା, ମତେ କୁହନ୍ତୁ, ଆପଣ ଯେହେତୁ ଜଣେ ଟିଚର, ସକାଳର ଲାଇଫ ତ ବହୁତ ଡିସିପ୍ଲିନ ୱେରେ କଟୁଥିବ, କେମିତି ଆପଣ ସକାଳକୁ ଦେଖନ୍ତି? ଏବେ ତ ସମର ଭ୍ୟାକେସନ ଚାଲିଛି, ତ ଏବେକାର ସମୟ ଆଉ ସ୍କୁଲ ସମୟର ଅନୁଭୂତି ସବୁ କଣ ସକାଳର ରହିଛି?
2: ସକାଳ ମାନେ ତ ଗୋଟେ ନୂଆ ଆରମ୍ଭ କହିଲେ ଅତ୍ୟୁକ୍ତି ହେବନି। ମାନେ ପ୍ରତ୍ୟେକ ସକାଳେ ଯଦି ଆମେ ଆଖି ଖୋଲିବା, ମାନେ ଭଗବାନ ଆମକୁ ଗୋଟେ ସେକେଣ୍ଡ ଚାନ୍ସ ଦେଉଛନ୍ତି ଆମେ ସେମିତି ଭାବିପାରିବା, କିଛି ଭଲ କାମ କରିବା ପାଇଁ, କିଛି ନୂଆ ଶିଖିବା ପାଇଁ, ଆଉ ପିଲାଙ୍କ ମୁହଁରେ ଅନ୍ୟମାନଙ୍କ ମୁହଁରେ ମାନେ ହସ ଆଣିବା ପାଇଁ। ମୋର ବ୍ୟକ୍ତିଗତ ଅନୁଭୂତି କହିଲେ, ମୋର ସକାଳଟା ବହୁତ ମାନେ ଶାନ୍ତ ସରଳ ଭାବରେ ଥାଏ, ବାସ୍ତବରେ ଶାନ୍ତ ନଥାଏ, ମନରେ ବ୍ୟଗ୍ରତା ଥାଏ। କାହିଁକି ନା ବର୍ତ୍ତମାନ ବ୍ୟାଚଲର ଲାଇଫରେ ଯେତେବେଳେ ଘର ଠୁ ମା ବାପା ଠୁ ଆମେ ଦୂରରେ ରହୁଛେ, ଆମର ସ୍କୁଲ ଆକ୍ଚୁଆଲି କେବେ ଜେନେରାଲି ସକାଳ 7ଟାରେ ରିପୋର୍ଟିଂ ଥାଏ, ଆମର 7ଟାରୁ 2ଟା ସ୍କୁଲ ସମୟ ଥାଏ। ତ ସକାଳୁ ରୋଷେଇ କରିବାକୁ ପଡେ, ନିଜେ ରୋଷେଇ କରିକି ମାନେ ଖାଇକି କିଛି ଗଲେ ହିଁ 2ଟା ତକ ସର୍ଭାଇଭ କରିହୁଏ, କାହିଁକି ନା ସ୍କୁଲ ଅଧାରୁ ବାହାରେ ଯାଇ ଖାଇବାର ଏ ବ୍ୟବସ୍ଥା ନଥାଏ, ଟିଫିନ ନେବାକୁ ହେଲେ ଥାଏ। ତ ନିଜର ଖାଦ୍ୟ ପ୍ରସ୍ତୁତ କରିବା, ସକାଳୁ ଉଠିବା ପରେ ମୁଁ ପ୍ରଥମେ ଭଗବାନଙ୍କୁ ସ୍ମରଣ କରୁଥାଏ, କାହିଁକି ନା ସେଟା ଗୋଟେ ପଜିଟିଭ ଭାଇବ୍ ଦେଇଥାଏ। କରାଗ୍ରେ ବସିକି ଲକ୍ଷ୍ମୀ କର ମଧ୍ୟ ସରସ୍ୱତୀ କରମୂଳିତ ଗୋବିନ୍ଦ ପ୍ରଭାତ କର ଦର୍ଶନ, ଏଇଠୁ ହିଁ ମୁଁ ଷ୍ଟାର୍ଟ କରିଥାଏ, ଏମିତି ଭାବରେ ଥାଏ ଦିନ।
1: ଏବେ ସମୟ ଭ୍ୟାକେସନ କେମିତି ଆପଣଙ୍କର କଟୁଛି?
2: ଟିକେ ଅଲଗା ଚାଲିଛି, ପରିବାର ସହିତ ସମୟ କଟିବାକୁ ସୁଯୋଗ ମିଳୁଛି, ମା ପାଖରେ ଅଛନ୍ତି, ତାଙ୍କର ସ୍ନେହ ଭଲ ପାଇବା ମିଳିଛି, ସକାଳର ଅନୁଭବ ପୁରା ମାନେ ଅଲଗା ଲାଗୁଛି, ଭାବନା ପୂର୍ଣ୍ଣ। ମାନେ ପିଲା ଯୋଉ ଲାଇଫଟାକୁ ବଞ୍ଚନ୍ତି ସେ ଲାଇଫଟା ଟିକେ ବଞ୍ଚିବା ସୁଯୋଗ ମିଳୁଛି। ଆଉ ଗୋଟେ ଜିନିଷ ଫିଲ୍ ହଉଛି, ୱାର୍କିଂ ଡେରେ ଘରଠୁ ଦୂରରେ ରହିବାକୁ ପଡେ, ସକାଳ 5ଟାରେ ଉଠିବାକୁ ପଡେ, ନିଜ ଖାଇବା ସବୁ ମ୍ୟାନେଜ କରିବାକୁ, ମାନେ ଷ୍ଟ୍ରଗଲ ହିଁ କରିବାକୁ ପଡେ, ଷ୍ଟ୍ରଗଲ ହିଁ ଆମକୁ ଷ୍ଟ୍ରଙ୍ଗ କରିଥାଏ। ଆଉ ଗୋଟେ କଥା ହେଲା, ମାନେ ଆମେ ସମସ୍ତେ ଫ୍ୟୁଚର ଚିନ୍ତା କରୁ, କିନ୍ତୁ ମାନେ ସତ କଥା ହେଉଛି ଯେ ଲୋକଙ୍କୁ ପରବର୍ତ୍ତୀ ସକାଳ ଦେଖିବାର ସୁଯୋଗ ହିଁ ମିଳେନି। କିଛି ଲୋକ ଥାନ୍ତି ଯେମିତିକି ସେମାନଙ୍କର ରାତିରେ ସେମାନେ ଶୋଇଥାନ୍ତି କାଲିର ସକାଳ ନୂଆ ସ୍ୱପ୍ନ ନେଇକି, କିନ୍ତୁ ନିଜର ପ୍ରାଣବାୟୁ ତାଙ୍କୁ ସେଟା ଏଲାଉ ହିଁ କରେନି, ରାତି ପାଇଲା ବେଳେ ସେମାନଙ୍କ ପ୍ରାଣ ହିଁ ନଥାଏ। ଆଉ ଏଇଟା ବହୁତ ସତ କଥା, ବହୁତ ବି ମାନେ ରିଅଲ ଲାଇଫରେ ବି ମତେ ଦେଖିବାକୁ ମିଳିଛି। ତ ସେ କେସ୍ରେ ଆମେ ଦେଖିବାକୁ ଗଲେ, ଆମେ ଯଦି ନୂଆ ସକାଳଟେ ପାଇଛେ ତାହେଲେ ଆମେ ବହୁତ ଲକି, ଡିଫରେଣ୍ଟ ଡିଫରେଣ୍ଟ ମାନେ ଦିଗରୁ ଦେଖିବାକୁ ଗଲେ ନୂଆ ଶୃଙ୍ଖଳା, ମାନେ ପରିବାରର ସ୍ନେହ, ପ୍ରାର୍ଥନା, ଏସବୁ ହଉଛି ସକାଳର ଅନ୍ୟ ନାମ ବା ପରାୟବାଚୀ ଶବ୍ଦ।
1: କହନ୍ତି ସକାଳଟା ଯେତେ ସୁନ୍ଦର ହବ ଦିନ ଯାକ ଆମେ ସେମିତି ହିଁ ରହିବା, ମାନେ ଯେତେ ଆମେ ସକାରାତ୍ମକ ଚିନ୍ତାଧାରା ନେଇ ସକାଳକୁ ବଢେଇବା।
2: ନା ନା, ଏଇଟା ମୁଁ ପିଲାଙ୍କୁ ବି ସବୁବେଳେ କୁହେ, କାହିଁକି ଦେଖନ୍ତୁ ଆପଣ ବି ଦେଖନ୍ତୁ, ଆପଣ ଏବେ ମାଇକ୍ରୋଫୋନ ଧରୁଛନ୍ତି ନା, ଆପଣଙ୍କୁ କହିବାକୁ ଟିକେ ଅଲଗା ଲାଗିବ, ମାନେ ଭାଇବ ଆସିଥିବ। ତ ଆପଣ ଯଦି ପେନ୍ରେ ଧରିବେ ନା, ଆପଣ ଆର୍ଟିଷ୍ଟ ନ ହେଇଥିଲେ ବି କିଛି ନା କିଛି ସେଇ ପେପରରେ କିଛି ନା କିଛି ଗାରେଇବେ, ଲେଖିବେ, ତ ପେନ୍ସିଲ ନେବେ, କଲର୍ ପେନ୍ସିଲ ନେବେ, କିଛି ନା କିଛି ବନେଇବେ। ଜଷ୍ଟ ଲାଇକ୍ ଦାଟ ଚାକୁ ବି ଧରିଛନ୍ତି, ଆପଣଙ୍କ ପାଖରେ କିଛି ବି ନାହିଁ, ତ ଗୋଟେ ଫଳକୁ ଫିଲ୍ କରିବାକୁ ଇଚ୍ଛା ହବ, ନହେଲେ ଗୋଟେ ଟେବୁଲ ଅଛି ତାକୁ ସେ କରିବାକୁ ପଡେ, ତ ଆମ ହାତରେ କଣ ଅଛି, ଆମ ମନରେ କଣ ଅଛି, ତା ଉପରେ ଡିପେଣ୍ଡ କରେ ଆମ ଲାଇଫ, ଆମ ଦିନଟା କେମିତି ଯିବ। ଆଉ ଯଦି ସକାଳଟା ଆପଣ ସେତିକି କରିଛନ୍ତି, ଆପଣ ଗୋଟେ ସେଲ୍ଫ ସାଟିସ୍ଫାକ୍ସନ ମିଳିବ, ମୁଁ କିଛି ପଜିଟିଭ ଜିନିଷ କହିଛି, କିନ୍ତୁ ମନ୍ତ୍ର କରିଛି, ମୁଁ ଗୋଟେ ସୂର୍ଯ୍ୟ ମାନେ ଉଦୟକୁ ଦେଖିଛି, ତ ସେ ସତେଜ ପଣଟା ଯୋଉ ମିଳିବ, ତ ସେଇଟା ଗୋଟେ ପଜିଟିଭ ଭାଇବ୍ ଦିଏ। ଆଉ ଏଇଟା ଯେମିତିକି ଆମେ ଗୋଟେ ନୂଆ ଜାମା ଯୋଉଦିନ ପିନ୍ଧନ୍ତି, ନୂଆ ଡ୍ରେସ୍ଟେ, ସେଦିନ ଟିକେ ସେ ନିଆରା ଲାଗେ ଆମକୁ, ଜଷ୍ଟ ଲାଇକ୍ ଦେନ୍ ମର୍ଣ୍ଣିଂଟାକୁ ଆମେ କେମିତି କରୁଛେ ସେଟା ଆମ ଡେ କୁ ମାନେ
1: ଆପଣଙ୍କ
2: ସହିତ କଥା ହେଇ ବହୁତ ଭଲ ଲାଗିଲା। ପୁଣି ଥରେ ମୋର ସେଇ ପୁରୁଣା ଅନୁଭୂତି ତାଜା ହେଇଗଲା, ସେଇ ବଡଦାଣ୍ଡ ସ୍କୁଲ ପାଖରେ ଯୋଉ ମୁଁ ରହୁଥିଲି ରେଣ୍ଟ ନେଇକି, ତ ସେ ସବୁ ମେମୋରି ତାଜା ହେଇଗଲା ପୁରୀର।

0: ପ୍ରସ୍ତାବ ଦିଆଯାଇଛି। ପର୍ଯ୍ୟଟନ ବିଭାଗର ଅନୁରୋଧ ପତ୍ରରୁ ଜଣାପଡ଼ିଛି, ବ୍ଲୁ ଫ୍ଲାଗ୍ ସାର୍ଟିଫାଏଡ୍ ବିଚ୍ କର୍ତ୍ତୃପକ୍ଷ ଓ ଓଡ଼ିଶା ମାଇନିଂ କର୍ପୋରେସନ ସହ ମିଶି ଏହି ଶ୍ରୀ ବିଚ୍ ଉନ୍ନତିକରଣ ପାଇଁ କାର୍ଯ୍ୟନିର୍ବାହୀ ଏଜେନ୍ସି ହୋଇଛନ୍ତି। ପୁରୀର ଦିଗବରେଣୀ ଛକ ଷ୍ଟର୍ଲିଂ ବେଳାଭୂମି ରାସ୍ତାର ଲାଇଟ୍ ହାଉସ୍ ନିକଟରେ ଏହି ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରିବାକୁ ଯୋଜନା ହୋଇଛି। ଶ୍ରୀମନ୍ଦିରରେ ଗତ ରବିବାରଠାରୁ ଆରମ୍ଭ ହୋଇଛି ମଳ ମାସ। ଶୁକ୍ଳ ପ୍ରତିପଦାଠାରୁ ମଳ ମାସ ଶେଷ ପର୍ଯ୍ୟନ୍ତ ଠାକୁରଙ୍କର ଏହି ବିଧିବିଧାନ ଚାଲିବ। କେବଳ ମଳ ମାସରେ ହିଁ ପ୍ରଭୁଙ୍କର ଫିଟି ଦର୍ଶନ ମିଳିଥାଏ, ଏହାକୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ। ତେବେ ମଳ ମାସରେ ହୋମ, ପ୍ରତିଷ୍ଠା, ଯଜ୍ଞ, ଦାନ, ବ୍ରତ ଓ ଅଭିଷେକ ଆଦି ମଙ୍ଗଳ କାର୍ଯ୍ୟ ବାରଣ ବୋଲି ବିଶ୍ୱାସ ରହିଛି। ଶ୍ରଦ୍ଧାଳୁ ମନ୍ଦିର ସମ୍ମୁଖ ଶ୍ରୀ ନାରାୟଣଙ୍କର ମନ୍ଦିରରେ ଭିଡ଼ ଜମାଇ ଶ୍ରୀ ପୁରୁଷୋତ୍ତମଙ୍କର ଦର୍ଶନ କରୁଛନ୍ତି। ବିଭିନ୍ନ ମାନସିକ ରଖି ସେଠାରେ ଗୁଆ ନଡ଼ିଆ ବସାଇବା ସହିତ ସଂକଳ୍ପ କରି ହବିଷ୍ୟ ବ୍ରତ ପାଳନ ଆରମ୍ଭ କରିଛନ୍ତି। ଦାରୁବ୍ରହ୍ମଙ୍କର ରଥତ୍ର ନିର୍ମାଣ କ୍ରମେ ଗତ ରବିବାର ତିନି ରଥର ଶେଷ ଚକର ତିନି ସିଙ୍ଗଡ଼ା ଏକା ସଙ୍ଗରେ ପ୍ରସ୍ତୁତ କରାଯାଇଛି। ସିଙ୍ଗଡ଼ା ବାଡ଼ିଆ ଶେଷ ପରେ ରଥଖଳାର ଅଧିଷ୍ଠାତ୍ରୀ ମା ଚର୍ଚ୍ଚିକାଙ୍କୁ ପଣା ଅର୍ପଣ କରାଯାଇଛି। ରବିବାର ସୁଦ୍ଧା 42-39 ଚକ ତିଆରି ହେବା ଶେଷ ହୋଇଛି। ତେବେ ଶ୍ରୋତାବନ୍ଧୁ, ଆମ ସହିତ ଆଜି ଅଛନ୍ତି ଓଡ଼ିଶାର ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ, ଆପଣ ମଧ୍ୟ ତାଙ୍କୁ ଜାଣିଛନ୍ତି, ସେ ହେଉଛନ୍ତି ଶ୍ରୀଚରଣ ମହାନ୍ତି ସାର୍। ତେବେ ଚାଲନ୍ତୁ ତାଙ୍କଠୁ ବୁଝିବା ଜଗନ୍ନାଥଙ୍କ ଅନୁଭୂତି ବିଷୟରେ ସେ କଣ କହିବେ। ସାର୍ ନମସ୍କାର।
1: ନମସ୍କାର
0: ସାର୍, କେମିତି ଅଛନ୍ତି?
1: ବହୁତ ବଢିଆ।
0: କୁହନ୍ତୁ, ଆପଣଙ୍କର ତ ଅନେକ ଗୀତ ଅଛି ଜଗନ୍ନାଥଙ୍କୁ ନେଇ, ତେବେ ଶ୍ରୀକ୍ଷେତ୍ର ମାଟି ଆଉ ଜଗନ୍ନାଥଙ୍କୁ ନେଇ କଣ ଅନୁଭୂତି ରହିଛି?
1: ଜଗନ୍ନାଥଙ୍କୁ ନେଇ ଗୀତ ଅନେକ ଅନୁଭବ ଆଉ ଅନୁଭୂତି, ହିସାବ କଲେ ବୋଧେ ବହୁତ ସମୟ ଲାଗିବ। ପ୍ରତି ମୁହୂର୍ତ୍ତରେ ଜଗନ୍ନାଥଙ୍କୁ ଅନୁଭବ କରିବା, ଆଉ ଯେବେଠୁ ମୁଁ ଆସେ ମୋର ଦିନ ସାରା ଚର୍ଯ୍ୟା ଷ୍ଟୁଡ଼ିଓ ଯାଏ ରେକର୍ଡିଂ କରିବା ପାଇଁ। ଭଜନ ଗାଉଛି, ଆଉ ଆଧୁନିକ ଗୀତ ମୋତେ କେହି ଦେଉନାହାନ୍ତି, ଫିଲ୍ମ ଗୀତ ବି ଏତେ ସେମିତି ନାହିଁ। ଆଉ ଜଗନ୍ନାଥଙ୍କ ଭଜନ ପ୍ରାୟ ଗାଏ, 100 ଗୀତରୁ 90 ଜଗନ୍ନାଥଙ୍କ ଭଜନ ଗାଇଥିବି। ଥରେ ଗୋଟେ ଅନୁଭୂତି ମୋର ମନେ ପଡ଼ୁଛି। 19 କୁମ୍ଭମେଳା ଆମେ ଯାଇଥିଲୁ ଆମ ଟିମ୍ ସହିତ, କୁମ୍ଭମେଳାରେ କାମ କଲୁ, ସୁଟ୍ କଲୁ, ବହୁତ ଖାଲସା ବୁଲିଲୁ, ହଜାର ହଜାର ଲକ୍ଷ ଲକ୍ଷ ସାଧୁ ସନ୍ଥ ଦର୍ଶନ, ଆଉ ସାଇ ସ୍ନାନ କଲୁ। ସାଧୁ ସନ୍ଥଙ୍କ ଦର୍ଶନ ପରେ ଆନନ୍ଦ, ଆନନ୍ଦ ପରେ ଆମେ ଆସିଲୁ ଷ୍ଟେସନକୁ। ଷ୍ଟେସନରୁ ଆମେ ଟ୍ରେନରେ ଯେତେବେଳେ ବସିବା ଅନୁଭବ, ଏତେ ପରିମାଣରେ ଭିଡ଼, ଯେଉଁ କହନ୍ତିନି ଗଙ୍ଗା ଗଲି ଯେତିକି ଫଳ ପାଇଲି ସେଠି, ସିଏ ଗୋଟିଏ ସତରେ, କିନ୍ତୁ ଗଙ୍ଗା ନିହାତି ଯିବା ସମସ୍ତେ ଜରୁରୀ। ଭଲକୁ ସଫଳ କରିବାକୁ ହେଲେ କିଛି ଅସୁବିଧା ଦେଇ ଗତି କରିବାକୁ ପଡ଼ିବେ। ଯେବେ ଦର୍ଶନ କରି ଆମେ ଫେରିଲୁ, ଟ୍ରେନରେ ଆମେ ବସିଥାଉ, ଟ୍ରେନରେ ବସିଲା ବେଳେ ବଗି ଅଲଗା ହେଇଗଲା। ମୋ ଟିମ୍ ବାଲା ଗୋଟେ ବଗିରେ ବସିଲେ, ମୁଁ ଗୋଟେ ସିଙ୍ଗିଲ ଗୋଟେ ବଗିରେ ବସିଗଲି। ହଠାତ୍ 3 ଭିତରେ ବସିବା ଦରକାର, ବସିବା ଭିତରେ ଏପଟ ସେପଟ ହେଇଗଲୁ, ବହୁତ ବାଟ ଗଲା, ଏତେ ପରିମାଣରେ ଭିଡ଼, ଲୋକଙ୍କ ଉପରେ ବି ମୁଁ ଚଢ଼ି ଚଢ଼ିକା ଯାଉଥାଏ, ଲୋକମାନେ ବି କାହା ଉପରେ ଚଢ଼ିଗଲା କିଏ ବି ଗାଳି ଦେଉଥାନ୍ତି, ତଥାପି ମୁଁ କେବଳ ଜଗନ୍ନାଥଙ୍କୁ ଡାକୁଥାଏ। ତାପରେ ଆମ ଟିମ୍କୁ ମୁଁ ଫୋନ୍ ମାରିଲି, ମୁଁ କହିଲି କେତେ ନମ୍ବର ବଗିରେ ତମେ ବସିଛ? ସେ ଆଉ କହିପାରିଲାନି କେତେ ନମ୍ବର ବଗିରେ। ମତେ ସେ କହିଲେ ଖାଲି ଯେ ଡୋର ପଟେ ଅନାଅ, ମୁଁ ଯୋଉଠି ମୋବାଇଲ ଲାଇଟ ଟର୍ଚ୍ଚ ଦେଖେଇବି ସେଇ ବଗିକି ଆସିବ। କିଛି ବାଟ ଗଲା ପରେ ପଡ଼ିଲା ଷ୍ଟେସନ, ଷ୍ଟେସନରେ ଓହ୍ଲେଇଲି, ମୁଁ କହିଲି ଫୋନରେ ମାରିଥିବେ ଯେ ଟର୍ଚ୍ଚ ଲାଇଟ ଦେଖାଅ। ସେ ଟର୍ଚ୍ଚ ଲାଇଟ ଦେଖେଇଲା ବେଳକୁ ମାନେ ବାହାରେ, ମାନେ ମୋ ଯିବାର ସୀମା ବାହାରେ, ତଥାପି ଦୌଡ଼ି ଦୌଡ଼ି ଦୌଡ଼ି ଦୌଡ଼ି ଗଲାବେଳେ ଏସି ବଗି ଗୁଡା ସବୁ ଡୋର ଦିଆହେଇଥାଏ, ମୁଁ ନନ୍ ଏସିରେ ଚଢ଼ିଯାଇଥାଏ। ଯିଏ ମତେ ଟର୍ଚ୍ଚ ପକେଇଲା, ଅନ୍ତତଃ ପକ୍ଷେ ସେ ନିଜେ ଡୋରଟି ଖୋଲି ସେଇଠି ଠିଆ ହେବା କଥା, ସେ ଖୋଲିକି ଠିଆ ନ ହେବା ଫଳରେ ସେ ଏସି ବଗି ଗୁଡାଙ୍କୁ ମୁଁ 2-4 ବଗି ବାଡ଼େଇଲି, ହାତ ବାଡ଼େଇଲି, ଖୋଲ ଖୋଲ, ଧୀରେ ଧୀରେ ଚାଲିଲାଣି ଟ୍ରେନ, ସେ କେହି ଆଉ ଖୋଲିନି। ସେମାନେ ଭାବିଲେ ବୋଧେ ଚୋର ଖଣ୍ଟ କି କାହିଁ ଆମେ ହଠାତ୍ ଏସି ବଗି, ତେଣୁ ସେଇଠି ଠିଆ ହେଇକି 2 ଟେକିଲି ମହାପ୍ରଭୁଙ୍କୁ, ଡାକିଲି ହେ ଜଗନ୍ନାଥ, ଯଦି ତୁ ସତରେ ଅଛୁ ମତେ ବିପଦରୁ ରକ୍ଷା କର, ନହେଲେ ଏଇଠି ଛାଡ଼ିଦେଲେ ମୁଁ କୁଆଡ଼େ ଯିବି। ଇଏରେ ବିକଳରେ ଆକୁଳରେ ମହାପ୍ରଭୁଙ୍କୁ ଡାକିଲି, ପୁଣି ଦୌଡ଼ା ଭିତରେ ଗୋଟେ କାଚରେ ହାତ ଢୋ ଢୋ ବାଡ଼େଇ ଦେଲି, ସେ ଗୋଟେ ପିଲାଟା ମତେ ସେ କାଚରେ ଦେଖି ଚିହ୍ନି ଦେଇ ହଠାତ୍ କବାଟ ଖୋଲିଦେଲା, କବାଟ ଖୋଲିଦେଲା, ମୁଁ ସେଠୁ ଭିତରେ ପଶିଗଲି, ଭିତରେ ପଶିଗଲି ଚିନ୍ତା ଭିତରେ। ମୁଁ ତାପରେ ରାଗିଗଲି ବି, ମୁଁ ଏତେ ସମୟ କ'ଣ ନେଲୁ ମୋତେ ଉଠେଇଲୁ, ମୁଁ ଆଜି ହଇରାଣ ହେଇଯାଇଥାନ୍ତି, ନା ସାର୍ ମୁଁ ଜାଣିପାରିଲିନି ଭୁଲ ହେଇଗଲା। ତାପରେ ମହାପ୍ରଭୁଙ୍କୁ ଡାକି ସେ ବଗିରେ ବସିଲି, ଆଉ ଏତେ ଟେନସନ୍ ହେଇଥିଲି, ଗୋଟେ ଥଣ୍ଡା ପାଣି ବଟଲ ମୋ ମୁଣ୍ଡରେ ଢଳା ହେଲା। ଇଏ ଗୋଟେ ମହାପ୍ରଭୁଙ୍କର ଅନୁଭୂତି, ପ୍ରତି ମୁହୂର୍ତ୍ତରେ ଶୟନେ ସପନେ ଜାଗରଣରେ ଯେମିତି କହନ୍ତି, ବସିଲେ ଉଠିଲେ ଖାଇଲେ ମହାପ୍ରଭୁଙ୍କର ରୂପ, ମହାପ୍ରଭୁଙ୍କର କରୁଣା ଆଉ କୃପା ମୋ ଉପରେ ଥାଏ। ଏ ଜୀବନରେ ମୁଁ, ଏ ଜନ୍ମରେ ମୁଁ ଧନ୍ୟ ହେଇଛି ମହାପ୍ରଭୁଙ୍କର କରୁଣା କୃପା ପାଇ।
0: ଆପଣଙ୍କର ତ କଣ୍ଠରୁ ସବୁବେଳେ ଜଗନ୍ନାଥଙ୍କର କଥା ବାହାରୁଥାଏ, ତେବେ ଆପଣଙ୍କୁ ଆଜି ପାଖରେ ପାଇ ଆମେ ନିହାତି ଭାବରେ ଆପଣଙ୍କୁ ଅନୁରୋଧ କରିବୁ ଜଗନ୍ନାଥଙ୍କର ଗୋଟେ ଗୀତ

ଶିଳ୍ପୀ ସଙ୍ଗୀତା ଗୋସାଇଁ, ସ୍ୱରଚଞ୍ଚନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝି। ପ୍ରଥମେ ଶିଳ୍ପୀ ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ରଚନା। ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନ ତତେ ସଞ୍ଜ ସକାଳ, ନ ଦେଖିଲେ ତତେ ଦିନେ ମନ ବିକଳ ପଖାଳରେ ପଖାଳ।

କଥାଟିଏ ଆଜି ପଚାରୁଛି ତତେ, ସତ କହ ନିଲୋ ବୋ, ବଢ଼େଇ କୁଢ଼େଇ ଶେଷରେ କାହିଁକି ପରଘର ତଡ଼ିଦେଉ। ସେବେ ସଙ୍ଗୀତା ଗୋସାଇଁ ଏଥିରେ ଗାଇଛନ୍ତି କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନା।

ଶେଷରେ ଶିଳ୍ପୀ ଗାଇଛନ୍ତି, ଆସିଲା ରଜ ହୁଅଲ ସଜ ବଉଳ, ଗାଁକୁ ଯିବା ବୁଲି ଖେଳିବା ରଜ ଦୋଳି, ଗୁଆ ଫାଳ ଜୋତା ପାଦରେ ପିନ୍ଧିବା ହୋଇବା ସଜବାଜ। ଶିଳ୍ପୀଙ୍କ କଣ୍ଠରେ ଏଥର ରାଜା ଅର୍ଥେନ୍ଦୁ ଶେଖର ମହାନ୍ତିଙ୍କ ରଚନାରୁ ଏହି ପଲ୍ଲୀ ଗୀତ।

0: ସରୋଜଚନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ତବ୍ଲାରେ ବିଭୁପ୍ରସାଦ ନନ୍ଦ, କିବୋର୍ଡ଼ରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ଼ରେ ଦେବକାନ୍ତ ନନ୍ଦ, ଢୋଲକରେ ସନ୍ଦୀପ କୁମାର ସାହୁ, ବଂଶୀ ପ୍ରଦୀପ୍ତ ଶେଖର ମହାପାତ୍ର, ବିହେଲା କୁମାର ଚନ୍ଦ୍ର ମହାନ୍ତି, ଗିଟାର ନିତ୍ୟ ଶ୍ରୀରଞ୍ଜନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୂଲ୍ୟାଚନ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ଆରମ୍ଭ କରୁଛୁ ଦିନର ସ୍ୱତନ୍ତ୍ରତାକୁ ନେଇ ଆମର କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ।

ଏଥର ଆଜି ଦିନର ସ୍ୱତନ୍ତ୍ରତା ଏବଂ ଇତିହାସ ସମ୍ପର୍କରେ ଶ୍ରୋତାବନ୍ଧୁ 1867 ମସିହା ମେ 19 ତାରିଖରୁ ଓଡ଼ିଆ ଭାଷା ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା, ଯେଉଁଥିରେ କିଛି ବଙ୍ଗୀୟ ପଣ୍ଡିତ ଓଡ଼ିଆ ଭାଷାକୁ ବଙ୍ଗଳା ଭାଷାର ଏକ ଉପଭାଷା ବୋଲି ଦାବି କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଆ ସ୍ୱାଭିମାନୀମାନଙ୍କ ଆନ୍ଦୋଳନ ବଳରେ ଏହାକୁ ଏକ ସ୍ୱତନ୍ତ୍ର ଭାଷା ଭାବରେ ସ୍ୱୀକୃତି ମିଳିଥିଲା।

ଶ୍ରୋତା ବନ୍ଧୁ, ବିଶ୍ୱ ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ 1919 ମସିହା ମେ 19 ତାରିଖ ଆଜିର ଦିନରେ ତୁର୍କୀର ସ୍ୱାଧୀନତା ଯୁଦ୍ଧ ଆରମ୍ଭ ହୋଇଥିଲା, ଯାହାଫଳରେ ପରେ ତୁର୍କୀ ଏକ ସ୍ୱାଧୀନତା ଗଣତନ୍ତ୍ର ଭାବରେ ଗଠିତ ହୋଇଥିଲା। ଠିକ୍ ସେହିଭଳି ଭାରତୀୟ ଆମେରିକୀୟ ବାଳକ ବାଲା ମୁରଲୀ କ୍ରିଷ୍ଣା ଆମ୍ବାଟି ମାତ୍ର 17 ବର୍ଷ ବୟସରେ 1995 ମେ

ଏଥର ଯୁଗଳକଣ୍ଠରେ ଶିଳ୍ପୀ ଅଭିଜିତ ଏବଂ କବିତା କୃଷ୍ଣମୂର୍ତ୍ତି। କଥାଚିତ୍ର ଆ ଗଲେ ଲଗ୍ ଯା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାର

0: ପ୍ରସାରିତ ହେଉଛି।
1: ପାତ୍ର ବ୍ରଏଲର ଫାର୍ମ, ଏଠାରେ ଉନ୍ନତମାନର ବ୍ରଏଲର କୁକୁଡ଼ା ମାଂସ ସୁଲଭ ଦରରେ ମିଳେ, ତେବେ ଆଉ ଡେରି କାହିଁକି? ଆଜି ହିଁ ଯୋଗାଯୋଗ କରନ୍ତୁ। ଯୋଗାଯୋଗ କରିବାର ଠିକଣା ହେଲା ପାତ୍ର ବ୍ରଏଲର ଫାର୍ମ, ଗ୍ରାମ ଗଡ଼ତୁରିଆ, ବ୍ଲକ ନିମାପଡ଼ା, ଜିଲ୍ଲା ପୁରୀ। ମୋବାଇଲ ନମ୍ବର ହେଲା 9178684368।
0: ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକା। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ପ୍ରିୟଦର୍ଶିନୀ ସାହୁ।

0: ପାରମ୍ପରିକ ମାଂସଠାରୁ ଆହୁରି ଉତ୍କୃଷ୍ଟ ସ୍ୱାଦର ମାଂସ ଉପଲବ୍ଧ ହେବାର ଆଶା କରାଯାଉଛି। ତେବେ ଏହି କୃତ୍ରିମ ମାଂସର ଆହୁରି ମଧ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଲାଭ ଅଛି। ଶ୍ରୋତାବନ୍ଧୁ, ଆମେ ଖାଉଥିବା ମାଂସର ଉଚିତ ମାନ ପରୀକ୍ଷା ଖୁବ୍ କମ୍ ସମୟରେ ହୋଇଥାଏ। ଅନେକ ଅସୁସ୍ଥ ପଶୁମାନଙ୍କ ମାଂସ ହୁଏତ ଆମେ ବଜାରରୁ କିଣୁଥିବା, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏପରିକି ବିଭିନ୍ନ ପ୍ରାଣୀମାନଙ୍କଠାରେ ଦିଆଯାଉଥିବା ଷ୍ଟେରଏଡ୍ ଯୋଗୁଁ ତାଙ୍କ ମାଂସ ଖାଇବା ଦ୍ୱାରା ଆମର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜିବାର ଆଶଙ୍କା ଥାଏ। କିନ୍ତୁ ଗବେଷଣାଗାରର ଅତ୍ୟଧିକ ନିୟନ୍ତ୍ରିତ ପରିବେଶ ମଧ୍ୟରେ ଉତ୍ପାଦିତ ହେଉଥିବାରୁ କୃତ୍ରିମ ମାଂସ ଅପେକ୍ଷାକୃତ ବେଶୀ ସୁରକ୍ଷିତ। ଏହା ବ୍ୟତୀତ ପ୍ରାକୃତିକ ମାଂସକୁ ମାତ୍ରାଧିକ ଖାଇବା ଦ୍ୱାରା ହୃଦରୋଗର ଆଶଙ୍କା ବୃଦ୍ଧି ହୋଇଥାଏ। ହେଲେ ଲ୍ୟାବ୍ ମିଟ୍ରେ ନିୟନ୍ତ୍ରିତ ଚର୍ବି ସ୍ତର ଶରୀର ପ୍ରତି ଅଧିକ ଅନୁକୂଳ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ତେବେ ଶ୍ରୋତାବନ୍ଧୁ, ଯଦିଓ ବର୍ତ୍ତମାନ ଭାରତରେ ଏପର୍ଯ୍ୟନ୍ତ ବ୍ୟବସାୟିକ ଭାବରେ ଏହା ବଜାରରେ ଉପଲବ୍ଧ ହୋଇନାହିଁ, ତଥାପି ଏହି କୃତ୍ରିମ ମାଂସର ବିକ୍ରିକୁ ଅନୁମୋଦନ ମିଳିସାରିଛି ସିଙ୍ଗାପୁର ପରି ଦେଶରେ, କାରଣ ଏହା ପରିବେଶ ପ୍ରତି ଅନୁକୂଳ। ଏହା ବ୍ୟତୀତ ବିଶ୍ୱସ୍ତରରେ ମାଂସ ପାଇଁ ପଶୁପାଳନ ଓ ପୋଷଣରେ ବ୍ୟବହୃତ ହେଉଥିବା ଜାଗାର ମାତ୍ର 2% ଅଂଶ ଆବଶ୍ୟକ କରିବା ସହିତ ମାତ୍ର 40% ଗ୍ଲୋବାଲ୍ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ କରିଥାଏ ଏହି ଲ୍ୟାବ୍ ମିଟ୍। ତେଣୁ ସ୍ୱାସ୍ଥ୍ୟ ପ୍ରତି ସକାରାତ୍ମକ ପ୍ରଭାବ ଆଣିପାରିଲେ ଏବଂ ନିରୀହ ପଶୁମାନଙ୍କ ବଳିଦାନ ନ ହୋଇ ମାଂସର ଚାହିଦା ପୂରଣ ହୋଇପାରିଲେ ଖାଦ୍ୟ ଚାହିଦା ପୂରଣ କରିବାରେ ନିଶ୍ଚିତ ଏକ ପ୍ରଭାବଶାଳୀ ଅସ୍ତ୍ର ହୋଇପାରିବ ଏହି ଲ୍ୟାବ୍ ମିଟ୍ ବା କୃତ୍ରିମ ମାଂସ। ଶ୍ରୋତାବନ୍ଧୁ, ବିଜ୍ଞାନ ଏବଂ ଜ୍ଞାନକୌଶଳର ଉପଯୋଗ ବଳରେ ପଥରକୁ ଘଷି ନିଆଁ ବାହାର କରୁଥିବା ମଣିଷ ବର୍ତ୍ତମାନ କମ୍ପ୍ୟୁଟର ଚଲାଇବାରେ ଲାଗିଛି। ଆଉ କମ୍ପ୍ୟୁଟର ବର୍ତ୍ତମାନ ବିଶ୍ୱର ଅଗ୍ରଗତିରେ କେତେ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏ ବିଷୟରେ ଆମେ ସମସ୍ତେ ଜାଣିଛେ। ତେବେ ଶ୍ରୋତାବନ୍ଧୁ, ଆପଣ ଜାଣିଛନ୍ତି କମ୍ପ୍ୟୁଟର ଠାରୁ ଅଧିକ ଉନ୍ନତ ଓ ପ୍ରଭାବଶାଳୀ ହେଉଛି ସୁପର କମ୍ପ୍ୟୁଟର, ଏବଂ ଏହି ସୁପର କମ୍ପ୍ୟୁଟର ବର୍ତ୍ତମାନ ପରିବେଶ ସଂରକ୍ଷଣ ଠାରୁ ଆରମ୍ଭ କରି ବନ୍ୟଜନ୍ତୁ ଟ୍ରାକିଂ, ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ବ୍ୟବହୃତ ହେଉଛି। ତେଣୁ ଶ୍ରୋତାବନ୍ଧୁ, ଆଜି ଚାଲନ୍ତୁ ଆଲୋଚନା କରିବା ମାନବ କଲ୍ୟାଣରେ ସୁପର କମ୍ପ୍ୟୁଟର ସମ୍ପର୍କରେ। ଏଥିପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ନିମାପଡ଼ାର ଜାତୀୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଡକ୍ଟର ଈଶ୍ୱର ଚନ୍ଦ୍ର ନାୟକ।
1: ଶ୍ରୋତାବନ୍ଧୁ ନମସ୍କାର, ଆସନ୍ତୁ ଆଲୋଚନା କରିବା ମାନବ କଲ୍ୟାଣରେ ସୁପର କମ୍ପ୍ୟୁଟର। ଇଂରାଜୀ ଗଣିତଜ୍ଞ ତଥା ଉଦ୍ଭାବକ ଚାର୍ଲସ ବାବେଜ୍ 19 ଶତାବ୍ଦୀର ପ୍ରାରମ୍ଭରେ ଡିଫରେନ୍ସ ଇଞ୍ଜିନ୍, ମେକାନିକାଲ କାଲକୁଲେଟର ଏବଂ ଅଧିକ ଉନ୍ନତ ଆନାଲିଟିକାଲ ଇଞ୍ଜିନ୍ ଡିଜାଇନ୍ କରିଥିଲେ, ଯେଉଁଥିରେ ଏକ କଣ୍ଟ୍ରୋଲ ୟୁନିଟ୍ ଏବଂ ମେମୋରି ସହିତ ଗୋଟିଏ ଆଧୁନିକ କମ୍ପ୍ୟୁଟରର ବୈଶିଷ୍ଟ୍ୟ ରହିଥିଲା। ଯଦିଓ ତାଙ୍କ ଜୀବନକାଳରେ ତାହା ସମାପ୍ତ ହୋଇନଥିଲା, ତାଙ୍କର ଧାରଣା ଆଧୁନିକ କମ୍ପ୍ୟୁଟର ପାଇଁ ମୂଳଦୁଆ ପକାଇଥିଲା, ଯେଉଁଥିପାଇଁ ତାଙ୍କୁ କମ୍ପ୍ୟୁଟରର ଜନକ ଭାବରେ ବିବେଚନା କରାଯାଏ। ସମୟ ସହିତ ତାଳ ଦେଇ ଚିର ଅନୁସନ୍ଧିଚ୍ଛୁ ମନୁଷ୍ୟ ବାବେଜ୍ଙ୍କର ସେହି ଧାରଣା ସାଧାରଣ ଗଣନ ପାଇଁ ବ୍ୟବହୃତ କମ୍ପ୍ୟୁଟରର ଗଠନ ଓ କାର୍ଯ୍ୟଦକ୍ଷତାରେ ପରିବର୍ତ୍ତନ ଆଣି ତିଆରିଛି ସୁପର କମ୍ପ୍ୟୁଟର। ଏହି ସୁପର କମ୍ପ୍ୟୁଟରଗୁଡ଼ିକ ଗଣନ କ୍ଷମତାର ସର୍ବୋଚ୍ଚ ସ୍ତରକୁ ପ୍ରତିନିଧିତ୍ୱ କରିବା ସହିତ ଅଦୃଶ୍ୟ ବେଗରେ ବିପୁଳ ପରିମାଣର ତଥ୍ୟ ପ୍ରକ୍ରିୟାକରଣ କରିବାରେ ସକ୍ଷମ ହୋଇପାରୁଛନ୍ତି। ସରଳ ସଂଖ୍ୟା ଗଣନ ଉପକରଣରୁ ଜଟିଳରୁ ଜଟିଳ ସିଷ୍ଟମ ଓ ବ୍ରହ୍ମାଣ୍ଡର ଜଟିଳତାକୁ ଅନୁକରଣ କରିବାରେ ଏହି ସୁପର କମ୍ପ୍ୟୁଟରଗୁଡ଼ିକ ମଧ୍ୟ ସକ୍ଷମ। ସେମାନଙ୍କର ଉନ୍ନତି ସହିତ ସୁପର କମ୍ପ୍ୟୁଟରଗୁଡ଼ିକ ବିଭିନ୍ନ ପରିସରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାମାନ ଗ୍ରହଣ କରୁଛନ୍ତି, ଯାହା ମାନବ କଲ୍ୟାଣ ପ୍ରତି ଏତାଦୃଶ ଅବଦାନ କେବେ କଳ୍ପନା କରାଯାଇନଥିଲା। ତେବେ ଆମେରିକୀୟ ଇଲେକ୍ଟ୍ରିକାଲ ଇଞ୍ଜିନିୟର ସେମୋର କ୍ରେ ସର୍ବପ୍ରଥମେ 1972 କେତେକ ସୁପର କମ୍ପ୍ୟୁଟର ଡିଜାଇନ୍ ତିଆରି କରିଥିଲେ ଏବଂ କ୍ରେ ରିସର୍ଚ୍ଚ ଇନକର୍ପୋରେସନ ନାମରେ ଏକ ସଂସ୍ଥା ଗଢ଼ି ସେଥିରେ ଅନେକ ସୁପର କମ୍ପ୍ୟୁଟର ତିଆରି କରିଥିଲେ, ଯେଉଁଥିପାଇଁ ସେ ସୁପର କମ୍ପ୍ୟୁଟରର ଜନକ ଭାବରେ ପରିଚିତ। ମାନବ କଲ୍ୟାଣରେ ସୁପର କମ୍ପ୍ୟୁଟରଗୁଡ଼ିକର ଭୂମିକା ଅବର୍ଣ୍ଣନୀୟ। ବୈଜ୍ଞାନିକ ଅନୁସନ୍ଧାନ ହେଉ ଅବା ସ୍ୱାସ୍ଥ୍ୟ ସେବା, ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ମଡେଲିଂ ଅବା ଅନ୍ୟାନ୍ୟ କ୍ଷେତ୍ର ହେଉ, ସେମାନଙ୍କର ପ୍ରୟୋଗ ଆଜି ଆଶ୍ଚର୍ଯ୍ୟପୂର୍ଣ୍ଣ ହୋଇପଡ଼ିଛି। ସର୍ବବ୍ୟାପୀ ଭଳି କ୍ଷମତା ରଖୁଥିବା ଏହି ସୁପର କମ୍ପ୍ୟୁଟର ଆଜି ମନୁଷ୍ୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଦିନକୁ ଦିନ ଅତ୍ୟାବଶ୍ୟକ ହୋଇପଡ଼ୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ସର୍ବପ୍ରଥମେ ସୁପର କମ୍ପ୍ୟୁଟରଗୁଡ଼ିକର ବିବର୍ତ୍ତନ ସମ୍ପର୍କରେ ଆଲୋଚନା କରିବା। ସୁପର କମ୍ପ୍ୟୁଟରଗୁଡ଼ିକର ବିବର୍ତ୍ତନ। ସୁପର କମ୍ପ୍ୟୁଟର ନିଜର ଆଦ୍ୟ ଗଣନଯନ୍ତ୍ର କଳେବରରୁ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି। ବିଶ୍ୱର ସର୍ବପ୍ରଥମ ସୁପର କମ୍ପ୍ୟୁଟର CTC 66 ଯାହା 1964 କଣ୍ଟ୍ରୋଲ ଡାଟା

କର୍ପୋରେସନ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଏହାର ଡିଜାଇନର ଥିଲେ ସେମେରୋ କ୍ରେଗ। ସେ ସମୟର ଏହାକୁ ଦ୍ରୁତତମ କମ୍ପ୍ୟୁଟର ଭାବରେ ବିବେଚନା କରାଯାଉଥିଲା। ଏହା ପ୍ରତି ସେକେଣ୍ଡରେ 3 ମିଲିୟନ ଫ୍ଲପ୍ସ ବା ଫ୍ଲୋଟିଂ ପଏଣ୍ଟ ଅପରେସନ କାର୍ଯ୍ୟକାରୀ କରିବାରେ ସକ୍ଷମ ଥିଲା, ଯାହା ସେହି ଯୁଗ ପାଇଁ ଏକ ଉଲ୍ଲେଖନୀୟ କୀର୍ତ୍ତି। ଆଜି ଜାପାନର ଫୁଗାକୁ ପରି ସବୁଠାରୁ ଶକ୍ତିଶାଳୀ ସୁପର କମ୍ପ୍ୟୁଟର ଗୁଡ଼ିକ 442ରୁ ଅଧିକ ପେଟା ଫ୍ଲପ୍, ଯେଉଁଠାରେ କି 1 ପେଟା ଫ୍ଲପ୍ ସମାନ 10^15 ଫ୍ଲପ୍ସ କାର୍ଯ୍ୟ କରିପାରନ୍ତି, ଯାହା ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀଙ୍କୁ କେତେକ ଜଟିଳ ସମସ୍ୟାର ମୁକାବିଲା କରିବାରେ ସକ୍ଷମ କରିଥାଏ। ଆଧୁନିକ ସୁପର କମ୍ପ୍ୟୁଟର ଗୁଡ଼ିକ ହଜାର ହଜାର ପରସ୍ପର ସଂଯୋଜିତ ପ୍ରୋସେସରମାନଙ୍କୁ ନେଇ ଗଠିତ, ଯାହା ସେମାନଙ୍କୁ ପ୍ରତି ସେକେଣ୍ଡରେ ଟ୍ରିଲିୟନ ଗଣନା କରିବାକୁ ଅନୁମତି ପ୍ରଦାନ କରିଥାଏ। ସୁପର କମ୍ପ୍ୟୁଟରରେ ସେମାନଙ୍କର ଉଦ୍ଦେଶିତ କାର୍ଯ୍ୟକୁ ନେଇ ପ୍ରୋସେସର ସଂଖ୍ୟା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଯଥା ସୁପର କମ୍ପ୍ୟୁଟର IBM ସମିତ 2018 24 ଲକ୍ଷ ପ୍ରୋସେସର, ସିଆରା 2018 15 ଲକ୍ଷ ପ୍ରୋସେସର, ସନ୍ୟ ତାହିଉ ଲାଇଟ 2016 1,06,49,600 ପ୍ରୋସେସର, ଫୁଗୁକୁ 2020 76,30,840 ପ୍ରୋସେସର ବ୍ୟବହାର ହୋଇଅଛି। ସୁପର କମ୍ପ୍ୟୁଟର ଗୁଡ଼ିକର ବିବର୍ତ୍ତନ ଦିନକୁ ଦିନ ଜଟିଳ ସମସ୍ୟାର ସମାଧାନ ପାଇଁ ଅଧିକ ଗଣନାକାରୀ କ୍ଷମତାର ଆବଶ୍ୟକତା ଦ୍ୱାରା ପରିଚାଳିତ। ସମାନ୍ତରଳ ପ୍ରକ୍ରିୟାକରଣ, ମେମୋରି ମ୍ୟାନେଜମେଣ୍ଟ ଏବଂ ଡାଟା ଷ୍ଟୋରେଜରେ ଅଗ୍ରଗତି ସବୁ ସୁପର କମ୍ପ୍ୟୁଟିଂ କ୍ଷମତାର ଅଭିବୃଦ୍ଧିରେ ସହାୟକ ହୋଇଛି। ତେବେ ମନରେ ସ୍ୱତଃ ପ୍ରଶ୍ନ ଉଠେ, ସୁପର କମ୍ପ୍ୟୁଟିଂ କହିଲେ କ'ଣ ବୁଝାଯାଏ ଓ ଏହି ଫ୍ଲୋଟିଂ ପଏଣ୍ଟ ଅପରେସନ ଅର୍ଥ କ'ଣ? ତେଣୁ ଆସନ୍ତୁ ଶ୍ରୋତାବନ୍ଧୁ ଏ ବିଷୟରେ ଆଲୋଚନା କରିବା। ସୁପର କମ୍ପ୍ୟୁଟିଂ ଅର୍ଥ କହିଲେ ଅଭୂତପୂର୍ବ ଉଚ୍ଚ ବେଗରେ ଜଟିଳ ଗଣନା କରିବା ଏବଂ ବହୁ ପରିମାଣର ତଥ୍ୟ ପ୍ରକ୍ରିୟାକରଣ ପାଇଁ ଅତ୍ୟଧିକ ଶକ୍ତିଶାଳୀ କମ୍ପ୍ୟୁଟର ବ୍ୟବହାରକୁ ବୁଝାଏ। ଏହି କମ୍ପ୍ୟୁଟର ଗୁଡ଼ିକ ସେଭଳି କାର୍ଯ୍ୟଗୁଡ଼ିକୁ ପରିଚାଳନା କରିବା ପାଇଁ ଡିଜାଇନ୍ ହୋଇଛି, ଯାହା ନିୟମିତ କମ୍ପ୍ୟୁଟର ସାମର୍ଥ୍ୟଠାରୁ ବହୁ ଦୂରରେ, ଯଥା ସିମୁଲେସନ, ବୈଜ୍ଞାନିକ ଅନୁସନ୍ଧାନ, ତଥ୍ୟ ବିଶ୍ଳେଷଣ ଏବଂ ଅନ୍ୟାନ୍ୟ ଅନୁସନ୍ଧାନମୂଳକ ପ୍ରୟୋଗ ଆଦି, ଯାହା ବିପୁଳ ଗଣନା ଶକ୍ତି ଆବଶ୍ୟକ କରେ। ଫ୍ଲପ୍ସର ଅର୍ଥ ହେଉଛି ପ୍ରତି ସେକେଣ୍ଡରେ ଫ୍ଲୋଟିଂ ପଏଣ୍ଟ ଅପରେସନ। ଏହା ଗୋଟିଏ କମ୍ପ୍ୟୁଟରର କାର୍ଯ୍ୟଦକ୍ଷତା ପରିମାପର ଏକ ଏକକ, ବିଶେଷତଃ ଯେଉଁ କ୍ଷେତ୍ରରେ ଭାରି ସାଂଖ୍ୟିକ ଗଣନା ଆବଶ୍ୟକ ହୁଏ, ଯେପରିକି ବୈଜ୍ଞାନିକ ଅନୁସନ୍ଧାନ, ମେସିନ୍ ଲର୍ଣ୍ଣିଂ ଏବଂ କ୍ରିପ୍ଟୋଗ୍ରାଫି। ମୂଳତଃ ଫ୍ଲୋଟିଂ ପଏଣ୍ଟ ସଂଖ୍ୟା ବା ଦଶମିକ ବିନ୍ଦୁ ଆଧାରିତ ସଂଖ୍ୟା ବ୍ୟବହାର କରି ଏକ କମ୍ପ୍ୟୁଟର ପ୍ରତି ସେକେଣ୍ଡରେ କେତେ ଗାଣିତିକ ପ୍ରକ୍ରିୟା ଯଥା ଯୋଗ, ବିୟୋଗ, ଗୁଣନ ଏବଂ ବିଭାଜନ କାର୍ଯ୍ୟ କରିପାରିବ, ତାହା ତା'ର ଫ୍ଲପ୍ସକୁ ସୂଚାଇଥାଏ। ଫ୍ଲପ୍ସ ସାଧାରଣତଃ କିଲୋ ଫ୍ଲପ୍ସ, ମେଗା ଫ୍ଲପ୍ସ, ଗିଗା ଫ୍ଲପ୍ସ, ଟେରା ଫ୍ଲପ୍ସ, ପେଟା ଫ୍ଲପ୍ସ, ଏକ୍ଜା ଫ୍ଲପ୍ସ ଏକ ଗୁଡ଼ିକରେ ପ୍ରକାଶ କରାଯାଇଥାଏ। ଉଚ୍ଚ ଫ୍ଲପ୍ ସମ୍ପନ୍ନ କମ୍ପ୍ୟୁଟର ଏହାର ଦ୍ରୁତ କାର୍ଯ୍ୟଦକ୍ଷତା ଏବଂ ଅଧିକ ଗଣନାକାରୀ କ୍ଷମତାକୁ ସୂଚାଇଥାଏ। ସାଧାରଣତଃ କମ୍ପ୍ୟୁଟର ଗୋଟିଏ ପ୍ରକୃତ ସଂଖ୍ୟାକୁ ଲେଖିବା ପାଇଁ ଫ୍ଲୋଟିଂ ପଏଣ୍ଟ ସଂଖ୍ୟା ବ୍ୟବହାର କରିଥାଏ। ସେହି ସଂଖ୍ୟାମାନଙ୍କୁ ଫ୍ଲୋଟିଂ ପଏଣ୍ଟ କୁହାଯାଏ, କାରଣ ଦଶମିକ ବିନ୍ଦୁର ଅବସ୍ଥାନକୁ ବଦଳାଇ ଗୋଟିଏ ସଂଖ୍ୟାର ବିଭିନ୍ନ ମୂଲ୍ୟର ସଂଖ୍ୟା ସୃଷ୍ଟି କରାଯାଇପାରେ। ବାସ୍ତବରେ ଫ୍ଲୋଟିଂ ପଏଣ୍ଟ ବା ଭାସମାନ ବିନ୍ଦୁ ସଂଖ୍ୟାଗୁଡ଼ିକ ବହୁ ବଡ଼ କିମ୍ବା ବହୁତ ଛୋଟ ସଂଖ୍ୟାକୁ ଧରି ରଖିବା ଏବଂ ପରିଚାଳନା କରିବା ପାଇଁ ଏକ ଉପଯୋଗୀ ଉପାୟ, ଯାହା ସେମାନଙ୍କୁ ବୈଜ୍ଞାନିକ, ଇଞ୍ଜିନିୟରିଂ ଏବଂ ଗାଣିତିକ ପ୍ରୟୋଗଗୁଡ଼ିକ ପାଇଁ ଅତ୍ୟାବଶ୍ୟକ କରିଥାଏ। ଉଦାହରଣ ସ୍ୱରୂପ 1.2345 ଏକ ଫିକ୍ସଡ୍ ପଏଣ୍ଟ ନମ୍ବର, କାରଣ ଏହାର ଦଶମିକ ବିନ୍ଦୁ ପୂର୍ବରୁ ଏବଂ ପରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଅଛି। ମାତ୍ର ଏହି ସଂଖ୍ୟାଟିକୁ ଯଦି ଗୋଟିଏ ଫ୍ଲୋଟିଂ ପଏଣ୍ଟ ସଂଖ୍ୟାରେ ପରିବର୍ତ୍ତନ କରାଯାଏ, ତାହା ହେବ 1.2345×10^-3। ତେଣୁ ଫ୍ଲୋଟିଂ ପଏଣ୍ଟ ସଂଖ୍ୟାର ଦଶମିକ ବିନ୍ଦୁ ପୂର୍ବରୁ ଏବଂ ପରେ ଗୋଟିଏ ପରିବର୍ତ୍ତନ ସଂଖ୍ୟା ରହୁଛି, ଯାହା ଏହାକୁ ବିଭିନ୍ନ ମୂଲ୍ୟଭିତ୍ତିକ ସଂଖ୍ୟା ଭାବରେ ଲେଖିବାରେ ସାହାଯ୍ୟ କରେ, ଯଥା 12.345×10^-1 ଅବା 123.45×10^-2 ଇତ୍ୟାଦି। ତେଣୁ ଫ୍ଲୋଟିଂ ପଏଣ୍ଟ ସଂଖ୍ୟା ଦ୍ୱାରା ଅନେକ ଅସୀମିତ ସଂଖ୍ୟା ସୃଷ୍ଟି କରାଯାଇପାରେ, ଯାହା ସୁପର କମ୍ପ୍ୟୁଟରମାନଙ୍କ ପାଇଁ ବହୁତ ଉପଯୋଗୀ ହୋଇଥାଏ। ତେବେ ବର୍ତ୍ତମାନ ଆସନ୍ତୁ ମାନବ କଲ୍ୟାଣ ସୁପର କମ୍ପ୍ୟୁଟର ଗୁଡ଼ିକର ପ୍ରୟୋଗ ସମ୍ପର୍କରେ ଆଲୋଚନା କରିବା। ସର୍ବପ୍ରଥମେ ବୈଜ୍ଞାନିକ ଅନୁସନ୍ଧାନରେ ସୁପର କମ୍ପ୍ୟୁଟର। ମାନବ କଲ୍ୟାଣ ପାଇଁ ସୁପର କମ୍ପ୍ୟୁଟର ଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଉଛି ବୈଜ୍ଞାନିକ ଅନୁସନ୍ଧାନରେ ସେମାନଙ୍କର ଭୂମିକା। ସୁପର କମ୍ପ୍ୟୁଟର ଗୁଡ଼ିକ ସବ୍ ଆଟମିକ କଣିକାର ଆଚରଣଠାରୁ ଆରମ୍ଭ କରି ସମଗ୍ର ଇକୋସିଷ୍ଟମର ଗତିଶୀଳତା ପର୍ଯ୍ୟନ୍ତ ଜଟିଳ ପ୍ରଣାଳୀକୁ ଅନୁକରଣ ଏବଂ ବୁଝିବା ପାଇଁ ବୈଜ୍ଞାନିକମାନଙ୍କ କ୍ଷମତାକୁ ବହୁଗୁଣିତ କରିଛି। ତେବେ ଆସନ୍ତୁ ବୈଜ୍ଞାନିକ ଅନୁସନ୍ଧାନରେ ସୁପର କମ୍ପ୍ୟୁଟର ଗୁଡ଼ିକର ନାନାବିଧ ପ୍ରୟୋଗ ବିଷୟରେ ଆଲୋଚନା କରିବା। ସର୍ବପ୍ରଥମେ ମଲିକୁଲାର ଡାଇନାମିକ୍ସ ଏବଂ ଡ୍ରଗ୍ ଆବିଷ୍କାରରେ ସୁପର କମ୍ପ୍ୟୁଟର କିପରି ସାହାଯ୍ୟ କରେ, ତାହା ଆମେ ଆଲୋଚନା କରିବା।

ସୁପର କମ୍ପ୍ୟୁଟର ଗୁଡ଼ିକ ମଲିକୁଲାର ଡାଇନାମିକ୍ସରେ ଅପରିହାର୍ଯ୍ୟ ଉପକରଣ ହୋଇପାରିଛନ୍ତି, ଯାହା ପରମାଣୁ ଏବଂ ଅଣୁଗୁଡ଼ିକର ଶାରୀରିକ ଗତିବିଧିକୁ ଅଧ୍ୟୟନ କରେ। ପରମାଣୁ ସ୍ତରରେ ପାରସ୍ପରିକ କାର୍ଯ୍ୟକଳାପକୁ ଅନୁକରଣ କରି ଗବେଷକମାନେ ଜଟିଳ ଜୈବ ପ୍ରଣାଳୀର ଆଚରଣ ବିଷୟରେ ଜ୍ଞାନ ହାସଲ କରିପାରିଥାନ୍ତି। ଡ୍ରଗ୍ ଆବିଷ୍କାର ପାଇଁ ଏହାର ଗଭୀର ପ୍ରୟୋଗ ରହିଛି, କାରଣ ସୁପର କମ୍ପ୍ୟୁଟର ଗୁଡ଼ିକ ସମ୍ଭାବ୍ୟ ଔଷଧ ଅଣୁ ଏବଂ ମାନବ ଶରୀରରେ ସେମାନଙ୍କ ପ୍ରୟୋଗର ଉଦ୍ଦେଶ୍ୟ ମଧ୍ୟରେ ପାରସ୍ପରିକ କାର୍ଯ୍ୟକଳାପକୁ ମଡେଲ କରିବା ପାଇଁ ବ୍ୟବହାର କରାଯାଇଥାନ୍ତି। ଉଦାହରଣ ସ୍ୱରୂପ କୋଭିଡ୍ 19 ବିରୋଧରେ ଲଢ଼େଇରେ ସୁପର କମ୍ପ୍ୟୁଟର ଗୁରୁତ୍ୱ

ଏବଂ ମାନବ ଶରୀରରେ ସେମାନଙ୍କ ପ୍ରୟୋଗର ଉଦ୍ଦେଶ୍ୟ ମଧ୍ୟରେ ପାରସ୍ପରିକ କାର୍ଯ୍ୟକଳାପକୁ ମଡେଲ କରିବା ପାଇଁ ବ୍ୟବହାର କରାଯାଇଥାନ୍ତି। ଉଦାହରଣ ସ୍ୱରୂପ COVID-19 ବିରୋଧରେ ଲଢ଼େଇରେ ସୁପର କମ୍ପ୍ୟୁଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବୈଜ୍ଞାନିକମାନେ ସେମାନଙ୍କୁ SARS-CoV-2 ଜୀବାଣୁର ସ୍ପାଇକ୍ ପ୍ରୋଟିନ୍ ମଡେଲ କରିବା ପାଇଁ ବ୍ୟବହାର କରିଥିଲେ, ଯାହା ଟିକା ଏବଂ ଆଣ୍ଟିଭାଇରାଲ ଔଷଧର ଶୀଘ୍ର ବିକାଶ ପାଇଁ ଅତୁଳନୀୟ ସାହାଯ୍ୟ କରିଥିଲା। ଏହା ଔଷଧ ଆବିଷ୍କାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଥିଲା। ଦ୍ୱିତୀୟରେ, ଜ୍ୟୋତିର୍ବିଜ୍ଞାନରେ ସୁପର କମ୍ପ୍ୟୁଟର ବୈଜ୍ଞାନିକମାନଙ୍କୁ ଗ୍ୟାଲେକ୍ସି, ତାରା ଏବଂ ଗ୍ରହ ପ୍ରଣାଳୀର ଗଠନ ଏବଂ ବିବର୍ତ୍ତନକୁ ଅନୁକରଣ କରିବାରେ ସକ୍ଷମ କରିଛି। ଏହି ଅନୁକରଣ ଗବେଷକମାନଙ୍କୁ ବିଗ୍ ବ୍ୟାଙ୍ଗରୁ ଆଜି ପର୍ଯ୍ୟନ୍ତ ବ୍ରହ୍ମାଣ୍ଡକୁ ପରିଚାଳନା କରୁଥିବା ମୌଳିକ ପ୍ରକ୍ରିୟାଗୁଡ଼ିକୁ ବୁଝିବାରେ ସାହାଯ୍ୟ କରେ। ସୁପରନୋଭା କିମ୍ବା ବ୍ଲାକ୍ ହୋଲ୍ ମିଶ୍ରଣ ପରି ବ୍ରହ୍ମାଣ୍ଡିକ ଘଟଣାଗୁଡ଼ିକୁ ଅନୁକରଣ କରି ବୈଜ୍ଞାନିକମାନେ ସେମାନଙ୍କର ମଡେଲଗୁଡ଼ିକୁ ଟେଲିସ୍କୋପ୍ରୁ ପର୍ଯ୍ୟବେକ୍ଷଣ ସହିତ ତୁଳନା କରିପାରୁଛନ୍ତି, ଯାହା ବ୍ରହ୍ମାଣ୍ଡର ଉତ୍ପତ୍ତି ଏବଂ ଭାଗ୍ୟ ବିଷୟରେ ଅଧିକ ସଠିକ୍ ତତ୍ତ୍ୱକୁ ସୂଚାଇ ଥାଏ। ତୃତୀୟରେ ଆସନ୍ତୁ ଆଲୋଚନା କରିବା ଜଳବାୟୁ ମଡେଲିଂରେ ସୁପର କମ୍ପ୍ୟୁଟର। ଜଳବାୟୁ ପରିବର୍ତ୍ତନ ଆଜିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଏବଂ ଏହାର ପ୍ରଭାବକୁ ବୁଝିବା ଏବଂ ହ୍ରାସ କରିବା ପାଇଁ ସୁପର କମ୍ପ୍ୟୁଟରଗୁଡ଼ିକର ଭୂମିକା ସର୍ବାଗ୍ରେ ରହିଛି। ଜଳବାୟୁ ମଡେଲ, ଯାହା ପୃଥିବୀର ଜଳବାୟୁ ପ୍ରଣାଳୀକୁ ଅନୁକରଣ କରେ, ଅବିଶ୍ୱସନୀୟ ଭାବରେ ଜଟିଳ ଏବଂ ବିପୁଳ ପରିମାଣର ଗଣନା ଶକ୍ତି ଆବଶ୍ୟକ କରେ। ସୁପର କମ୍ପ୍ୟୁଟର ବୈଜ୍ଞାନିକମାନଙ୍କୁ ବିସ୍ତୃତ ଅନୁକରଣ ପାଇଁ ଅନୁମତି ଦିଏ, ଯାହା ବିଭିନ୍ନ କାରଣରୁ ମଧ୍ୟ ଧ୍ୟାନରେ ରଖିଥାଏ, ଯେପରିକି ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ, ମହାସାଗର ସ୍ରୋତ ଏବଂ ବାୟୁମଣ୍ଡଳୀୟ ଅବସ୍ଥା। ଭବିଷ୍ୟତର ଜଳବାୟୁ ପରିସ୍ଥିତିର ପୂର୍ବାନୁମାନ କରିବା ଏବଂ ନୀତିଗତ ନିଷ୍ପତ୍ତି ବିଷୟରେ ସୂଚନା ଦେବା ପାଇଁ ଏହି ମଡେଲଗୁଡ଼ିକ ବହୁତ ଉପଯୋଗୀ। ଉଦାହରଣ ସ୍ୱରୂପ, ବିଭିନ୍ନ କାର୍ବନ ହ୍ରାସ କୌଶଳର ସମ୍ଭାବ୍ୟ ପ୍ରଭାବକୁ ଅନୁକରଣ କରିବା ପାଇଁ ସୁପର କମ୍ପ୍ୟୁଟରଗୁଡ଼ିକ ବ୍ୟବହୃତ ହୋଇଛି। ଜଳବାୟୁ ପରିବର୍ତ୍ତନକୁ କିପରି ମୁକାବିଲା କରାଯିବ ସେ ସମ୍ବନ୍ଧରେ ସରକାର ଏବଂ ସଂଗଠନମାନଙ୍କୁ ସୂଚନା ପ୍ରଦାନ କରିବାରେ ସାହାଯ୍ୟ କରି ଆସୁଛନ୍ତି। ତେବେ ଆସନ୍ତୁ ବର୍ତ୍ତମାନ ଆଲୋଚନା କରିବା ସ୍ୱାସ୍ଥ୍ୟ ସେବାରେ ସୁପର କମ୍ପ୍ୟୁଟର। ସୁପର କମ୍ପ୍ୟୁଟରଗୁଡ଼ିକ ସ୍ୱାସ୍ଥ୍ୟ ସେବାରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି, ଯେଉଁଠାରେ ସେମାନଙ୍କର ବଡ଼ ଡାଟାବେସ୍ଗୁଡ଼ିକର ପ୍ରକ୍ରିୟାକରଣ ଏବଂ ବିଶ୍ଳେଷଣ କରିବାର କ୍ଷମତା ଆମର ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ରୋଗ ରୋକିବାରେ ଖୁବ୍ ସାହାଯ୍ୟ କରୁଛନ୍ତି। ତେବେ ପ୍ରଥମେ ଜିନୋମିକ୍ସ ଏବଂ ପର୍ସନାଲାଇଜ୍ଡ ମେଡିସିନ୍ର ଏମାନଙ୍କର ପ୍ରୟୋଗ ସମ୍ବନ୍ଧରେ ଆସନ୍ତୁ ଆଲୋଚନା କରିବା। ଜିନୋମିକ୍ସ କ୍ଷେତ୍ର, ଯାହାକି ଏକ ଅଣୁଜୀବର ସମ୍ପୂର୍ଣ୍ଣ DNAର ଅଧ୍ୟୟନ ସହିତ ଜଡ଼ିତ, ସୁପର କମ୍ପ୍ୟୁଟିଂ ଦ୍ୱାରା ଏଥିରେ ବୈପ୍ଳବିକ ପରିବର୍ତ୍ତନ ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। 2003 ସମାପ୍ତ ହୋଇଥିବା ହ୍ୟୁମାନ୍ ଜେନୋମ୍ ପ୍ରୋଜେକ୍ଟ ସୁପର କମ୍ପ୍ୟୁଟର ନିର୍ଭର କରୁଥିବା ପ୍ରଥମ ବୃହତ୍ ଜେନୋମିକ୍ସ ପ୍ରୋଜେକ୍ଟ ମଧ୍ୟ ଅନ୍ୟତମ। ଆଜି ଏହି ଏକ ମାନବ ଜିନୋମ୍ କ୍ରମାନୁସାରେ ବହୁ ପରିମାଣ ତଥ୍ୟ ସୃଷ୍ଟି କରେ, ଯାହା ବିଶ୍ଳେଷଣ ପାଇଁ ଉନ୍ନତ ଗଣନାକାରୀ ଉପକରଣ ଆବଶ୍ୟକ କରେ। ସୁପର କମ୍ପ୍ୟୁଟର ଗବେଷକମାନଙ୍କୁ ଜେନୋମିକ୍ ତଥ୍ୟକୁ ଅଧିକ ଶୀଘ୍ର ଏବଂ ସଠିକ୍ ଭାବରେ ବିଶ୍ଳେଷଣ କରିବାକୁ ସକ୍ଷମ କରିଥାଏ। ଦ୍ୱିତୀୟରେ ଆସନ୍ତୁ ଆଲୋଚନା କରିବା ମେଡିକାଲ ଇମେଜିଂରେ ସୁପର କମ୍ପ୍ୟୁଟର। ମେଡିକାଲ ଇମେଜିଂରେ ସୁପର କମ୍ପ୍ୟୁଟର ମଧ୍ୟ ବ୍ୟବହୃତ ହୁଏ, ଯେଉଁଠାରେ ସେମାନେ MRI, CT ସ୍କାନ୍ ଏବଂ ପେଟିଏମ୍ ସ୍କାନ୍ ଭଳି କୌଶଳରୁ ପ୍ରତିଛବିଗୁଡ଼ିକୁ ପ୍ରକ୍ରିୟାକରଣ ଏବଂ ବିଶ୍ଳେଷଣ କରିବାରେ ସାହାଯ୍ୟ କରନ୍ତି। ଏହି ପ୍ରତିଛବିଗୁଡ଼ିକ ବହୁ ପରିମାଣ ତଥ୍ୟ ସୃଷ୍ଟି କରେ, ଯାହା ବ୍ୟାଖ୍ୟା କରିବାକୁ ଅତ୍ୟାଧୁନିକ ଆଲଗୋରିଦିମ୍ ଆବଶ୍ୟକ କରେ। ସୁପର କମ୍ପ୍ୟୁଟରଗୁଡ଼ିକ ଶୀଘ୍ର ଏବଂ ଅଧିକ ସଠିକ୍ ନିରାକରଣ ପାଇଁ ଅନୁମତି ଦେଇ ଏହି ପ୍ରତିଛବିଗୁଡ଼ିକୁ ଶୀଘ୍ର ପ୍ରକ୍ରିୟାକରଣ କରିପାରିଥାନ୍ତି। ଏଥିସହ ସୁପର କମ୍ପ୍ୟୁଟରଗୁଡ଼ିକ ଅଙ୍ଗ ଏବଂ ଟିସୁର ବିସ୍ତୃତ 3D ମଡେଲ ସୃଷ୍ଟି କରିବାକୁ ବ୍ୟବହୃତ ହୋଇଥାଏ, ଯାହା ସର୍ଜିକାଲ ପ୍ଲାନିଂ ଏବଂ ଡାକ୍ତରୀ ଅନୁସନ୍ଧାନରେ ବ୍ୟବହୃତ ହୋଇପାରେ। ଉଦାହରଣ ସ୍ୱରୂପ, ସର୍ଜନମାନେ ଏହି ମଡେଲଗୁଡ଼ିକୁ ରୋଗୀମାନଙ୍କ ଉପରେ ପ୍ରୟୋଗ କରିବା ପୂର୍ବରୁ ଜଟିଳ ପ୍ରକ୍ରିୟା ଅଭ୍ୟାସ କରିବା ପାଇଁ ବ୍ୟବହାର କରି ଜଟିଳତାର ଆଶଙ୍କା ହ୍ରାସ କରିପାରୁଛନ୍ତି। ତୃତୀୟରେ, ମହାମାରୀ ଏବଂ ଜନସ୍ୱାସ୍ଥ୍ୟରେ ସୁପର କମ୍ପ୍ୟୁଟର କିପରି ବ୍ୟବହାର ହୁଏ ତାହା ଆସନ୍ତୁ ଆଲୋଚନା କରିବା। ଏପିଡେମୋଲୋଜି ବା ରୋଗ କିପରି ବିସ୍ତାର ହୁଏ ଏବଂ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ତାହାର ଅଧ୍ୟୟନ ମଧ୍ୟ ସୁପର କମ୍ପ୍ୟୁଟିଂ ଦ୍ୱାରା ସହଜରେ ହୋଇପାରୁଛି। ସୁପର କମ୍ପ୍ୟୁଟରଗୁଡ଼ିକ ଜନସଂଖ୍ୟାରେ ସଂକ୍ରାମକ ରୋଗର ବିସ୍ତାରକୁ ମଡେଲ କରିପାରୁଛନ୍ତି, ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ରୋଗର ପୂର୍ବାନୁମାନ କରିବାରେ ସାହାଯ୍ୟ କରିପାରୁଛନ୍ତି ଏବଂ ଏହାକୁ ଧାରଣ କରିବା ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରିପାରୁଛନ୍ତି। COVID-19 ମହାମାରୀ ସମୟରେ ସୁପର କମ୍ପ୍ୟୁଟରଗୁଡ଼ିକ ଜୀବାଣୁ ବିସ୍ତାରକୁ ମଡେଲ କରିବା, ସାମାଜିକ ଦୂରତା ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ଆକଳନ କରିବା ଏବଂ ଟିକାକରଣ ଅଭିଯାନର ସମ୍ଭାବ୍ୟ ଫଳାଫଳଗୁଡ଼ିକୁ ପୂର୍ବାନୁମାନ କରିବା ପାଇଁ ବ୍ୟବହୃତ ହୋଇଥିଲା। ଏହି ମଡେଲଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ, ଯାହା ଜନସ୍ୱାସ୍ଥ୍ୟ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲା ଏବଂ ମହାମାରୀର ପ୍ରଭାବକୁ ହ୍ରାସ କରିବାରେ

0: ସାହାଯ୍ୟ କରିଥିଲା। ତେବେ ଶ୍ରୋତାବନ୍ଧୁ ଆସନ୍ତୁ ଆଲୋଚନା କରିବା ବିପର୍ଯ୍ୟୟ ପରିଚାଳନାରେ ସୁପର କମ୍ପ୍ୟୁଟର। ବିପର୍ଯ୍ୟୟ ପରିଚାଳନାରେ ସୁପର କମ୍ପ୍ୟୁଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେମାନଙ୍କର ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିବାର ଦକ୍ଷତା ଜୀବନ ରକ୍ଷା କରିପାରିବା ସହିତ ସମ୍ଭାବ୍ୟ କ୍ଷତି ହ୍ରାସ କରିପାରୁଛନ୍ତି। ତେବେ ପ୍ରଥମେ ଭୂକମ୍ପ ଏବଂ ସୁନାମି ପୂର୍ବାନୁମାନରେ ଏମାନଙ୍କର ପ୍ରୟୋଗ ସମ୍ବନ୍ଧରେ ଆସନ୍ତୁ ଆଲୋଚନା କରିବା। ସୁପର କମ୍ପ୍ୟୁଟର ଗୁଡ଼ିକ ଭୂକମ୍ପ ଏବଂ ସୁନାମିର ଘଟଣା ଏବଂ ପ୍ରଭାବ ବିଷୟରେ ବୈଜ୍ଞାନିକମାନଙ୍କୁ ପୂର୍ବାନୁମାନ କରିବାର ସୁଯୋଗ ଦେବା ସହିତ ଭୂକମ୍ପ ତରଙ୍ଗର ଆଚରଣକୁ ମଡେଲରେ ପରିବର୍ତ୍ତନ କରିପାରୁଛନ୍ତି। ଏହି ମଡେଲ ଗୁଡ଼ିକ ବିଭିନ୍ନ କାରଣକୁ ଧ୍ୟାନରେ ରଖିଥାନ୍ତି, ଯେପରିକି ପୃଥିବୀର ଭୌଗୋଳିକ ଗଠନ ଏବଂ ତ୍ରୁଟି ରେଖା ଗୁଡ଼ିକର ଅବସ୍ଥାନ କିପରି ଏବଂ କେଉଁଠାରେ ଭୂକମ୍ପ ହୋଇପାରେ। ସୁନାମି ପ୍ରବଣ ଅଞ୍ଚଳରେ ସୁପର କମ୍ପ୍ୟୁଟର ଗୁଡ଼ିକ ଭୂକମ୍ପର ସମ୍ଭାବ୍ୟ ପ୍ରଭାବକୁ ମଡେଲ କରିପାରନ୍ତି, ଯାହାଫଳରେ ତରଙ୍ଗର ଉଚ୍ଚତା ଏବଂ ଗତି ପୂର୍ବାନୁମାନ କରାଯାଇପାରେ। ସମୟ ସମୟରେ ଚେତାବନୀ ଦେବା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳକୁ ସ୍ଥାନାନ୍ତର କରିବା ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ସୂଚନା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଦ୍ୱିତୀୟରେ, ଘୂର୍ଣ୍ଣିବଳୟ ଏବଂ ସାଇକ୍ଲୋନ୍ ମଡେଲିଂରେ ସୁପର କମ୍ପ୍ୟୁଟର ବ୍ୟବହାର। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଘୂର୍ଣ୍ଣିବଳୟ ସବୁଠୁ ବିନାଶକାରୀ ଏବଂ ବ୍ୟାପକ କ୍ଷୟକ୍ଷତି ଓ ଜୀବନହାନି ଘଟାଇଥାଏ। ସୁପର କମ୍ପ୍ୟୁଟର ଗୁଡ଼ିକ ଘୂର୍ଣ୍ଣିବଳୟ ଗୁଡ଼ିକର ଗଠନ ଏବଂ ଗତିପଥକୁ ମଡେଲ କରିବା ପାଇଁ ବ୍ୟବହୃତ ହୋଇଥାନ୍ତି। ପାଣିପାଗ ବିଜ୍ଞାନୀମାନେ ସେମାନଙ୍କର ପଥ ଏବଂ ତୀବ୍ରତାକୁ ଅଧିକ ସଠିକତା ସହିତ ପୂର୍ବାନୁମାନ କରିପାରିଥାନ୍ତି। ବାୟୁମଣ୍ଡଳୀୟ ଚାପ, ତାପମାତ୍ରା ଏବଂ ଆର୍ଦ୍ରତା ମଧ୍ୟରେ ପାରସ୍ପରିକ କାର୍ଯ୍ୟକଳାପକୁ ଅନୁକରଣ କରି ସୁପର କମ୍ପ୍ୟୁଟର ବିସ୍ତୃତ ପୂର୍ବାନୁମାନ ସୃଷ୍ଟି କରିପାରନ୍ତି, ଯାହା ବିପର୍ଯ୍ୟୟ ପ୍ରସ୍ତୁତି ପ୍ରୟାସକୁ ସୁଗମ କରେ। ତତ୍ପରେ ଆସନ୍ତା ଆଲୋଚନା କରିବା ପରିବେଶ ସଂରକ୍ଷଣରେ ସୁପର କମ୍ପ୍ୟୁଟର। ସୁପର କମ୍ପ୍ୟୁଟର ଗୁଡ଼ିକର ପରିବେଶ ସଂରକ୍ଷଣରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅବଦାନ। ସୁପର କମ୍ପ୍ୟୁଟର ଗୁଡ଼ିକ ଇକୋସିଷ୍ଟମକୁ ମଡେଲ କରିବା, ବନ୍ୟଜନ୍ତୁ ଜନସଂଖ୍ୟାକୁ ଟ୍ରାକ୍ କରିବା ଏବଂ ପରିବେଶ ଉପରେ ମାନବ କାର୍ଯ୍ୟକଳାପର ପ୍ରଭାବ ଆକଳନ କରିବା ପାଇଁ ବ୍ୟବହୃତ ହେଉଛନ୍ତି। ଉଦାହରଣ ସ୍ୱରୂପ, ସମୁଦ୍ରର ତାପମାତ୍ରା ଏବଂ ସମୁଦ୍ର ଏସିଡିଫିକେସନ କିପରି ଏହି ସୂକ୍ଷ୍ମ ଇକୋସିଷ୍ଟମ ଉପରେ ପ୍ରଭାବ ପକାଇବ ତାହା ପୂର୍ବାନୁମାନ କରି ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ମଡେଲ କରିବା ପାଇଁ ସୁପର କମ୍ପ୍ୟୁଟର ବ୍ୟବହାର କରାଯାଉଛି। ଏହି ସୂଚନା ପ୍ରବାହର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଆସନ୍ତୁ ବର୍ତ୍ତମାନ ଆଲୋଚନା କରିବା ବନ୍ୟଜନ୍ତୁ ଟ୍ରାକିଂ ଏବଂ ସଂରକ୍ଷଣରେ ସୁପର କମ୍ପ୍ୟୁଟରର ବ୍ୟବହାର। ସୁପର କମ୍ପ୍ୟୁଟର ଗୁଡ଼ିକ ମଧ୍ୟ ବନ୍ୟଜନ୍ତୁ ଟ୍ରାକିଂ ପ୍ରୋଗ୍ରାମ ଗୁଡ଼ିକର ତଥ୍ୟ ବିଶ୍ଳେଷଣ କରିବାକୁ ବ୍ୟବହୃତ ହୁଅନ୍ତି, ଯାହା ବନ୍ୟଜନ୍ତୁମାନଙ୍କର ଗତିବିଧି ଏବଂ ଆଚରଣ ଉପରେ ନଜର ରଖିଥାଏ। GPS କଲର, ସାଟେଲାଇଟ୍ ଚିତ୍ର ଏବଂ ଅନ୍ୟାନ୍ୟ ଉତ୍ସରୁ ବଡ଼ ଡାଟାବେସ୍ ପ୍ରକ୍ରିୟାକରଣ କରି ସୁପର କମ୍ପ୍ୟୁଟର ଗୁଡ଼ିକ ପଶୁ ସ୍ଥାନାନ୍ତରଣ, ବାସସ୍ଥାନ ବ୍ୟବହାର ଏବଂ ଜନସଂଖ୍ୟା ଗତିଶୀଳତାର ନମୁନା ଚିହ୍ନଟ କରିପାରନ୍ତି। ସୁପର କମ୍ପ୍ୟୁଟର ଗୁଡ଼ିକ ମଧ୍ୟ ବନ୍ୟଜନ୍ତୁ ସଂଖ୍ୟା ଉପରେ କୃଷି କିମ୍ବା ସହରାଞ୍ଚଳ ବିକାଶ ପରି ମାନବ କାର୍ଯ୍ୟକଳାପର ପ୍ରଭାବକୁ ମଡେଲ କରିବା ପାଇଁ ବ୍ୟବହାର କରାଯାଇପାରୁଛି। ତେବେ ଏ ସମସ୍ତ ବ୍ୟବହାର ପରେ ମଧ୍ୟ ଭବିଷ୍ୟତର ଆହ୍ୱାନ ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା। ସୁପର କମ୍ପ୍ୟୁଟର ଭବିଷ୍ୟତ ମାନବ କଲ୍ୟାଣ ପାଇଁ ଆହୁରି ବ୍ୟାପକ ପ୍ରତିଧାରଣ କରେ ଏଥିରେ ସନ୍ଦେହ ନାହିଁ। କ୍ୱାଣ୍ଟମ୍ ଗଣନା, କୃତ୍ରିମ ବୁଦ୍ଧିମତା ଏବଂ ମେସିନ୍ ଲର୍ଣ୍ଣିଂରେ ଅଗ୍ରଗତି ସହିତ ଏହି ଯନ୍ତ୍ରଗୁଡ଼ିକର କ୍ଷମତାକୁ ଆହୁରି ବଢ଼ାଇବା ପାଇଁ ଆଜିର ମାନବ ପ୍ରସ୍ତୁତ। ତଥାପି ସୁପର କମ୍ପ୍ୟୁଟର ଗୁଡ଼ିକର ନିରନ୍ତର ବିକାଶ ମଧ୍ୟ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସୁପର କମ୍ପ୍ୟୁଟର ଗୁଡ଼ିକ ଅଧିକ ଶକ୍ତିଶାଳୀ ହେବା ସହିତ ସେମାନେ ଅଧିକ ବିଦ୍ୟୁତ୍ ଆବଶ୍ୟକ କରନ୍ତି। ଅନୁସନ୍ଧାନକାରୀମାନେ ସୁପର କମ୍ପ୍ୟୁଟରକୁ ଅଧିକ ଶକ୍ତି ଦକ୍ଷ କରିବା ପାଇଁ ଉପାୟ ଅନୁସନ୍ଧାନ କରୁଛନ୍ତି, ଯେପରିକି ଉନ୍ନତ କୁଲିଂ ସିଷ୍ଟମ ବ୍ୟବହାର କରିବା କିମ୍ବା ବିଦ୍ୟୁତ୍ ବ୍ୟବହାରକୁ କମ୍ କରୁଥିବା ଆଲଗୋରିଦିମ୍ ବିକାଶ କରାଯାଇପାରିବ। ବାସ୍ତବରେ ସୁପର କମ୍ପ୍ୟୁଟର ଆଜି ମନୁଷ୍ୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ହୋଇପଡ଼ିଛି ଏବଂ ଭବିଷ୍ୟତରେ ମନୁଷ୍ୟର ସବୁଠାରୁ ବଡ଼ ସାଥୀ ଭାବେ ଦଣ୍ଡାୟମାନ ହେବ ଏଥିରେ ସନ୍ଦେହ ନାହିଁ।
1: ଶ୍ରୋତାବନ୍ଧୁ, ଜାତୀୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଡକ୍ଟର ଈଶ୍ୱର ଚନ୍ଦ୍ର ନାୟକଙ୍କ ଠାରୁ ଆପଣ ଶୁଣୁଥିଲେ ମାନବ କଲ୍ୟାଣରେ ସୁପର କମ୍ପ୍ୟୁଟର ସମ୍ପର୍କରେ ଏକ ଆଲୋଚନା। ବର୍ତ୍ତମାନ ଆପଣଙ୍କୁ ସ୍ୱାଗତ କରୁଛି ବିଜ୍ଞାନ କଥା ବିଭାଗକୁ। ଆଜିର ବିଜ୍ଞାନ କଥାରେ ଆମେ କଥା ହେବା ଆକ୍ରମଣ ବେଳେ କଳା ପଡ଼ିଯାଉଥିବା ମାଛ ସମ୍ପର୍କରେ। ଶ୍ରୋତାବନ୍ଧୁ, ସମୁଦ୍ର ତଳେ ଅନେକ ଜୀବ ରହୁଥିବା ବେଳେ ଅନେକ କିଛି ଜୀବ ଏପରି ଅଛନ୍ତି ଯାହାଙ୍କ ଗୁଣ ସମ୍ପୂର୍ଣ୍ଣ ଭିନ୍ନ। ସେହିପରି ଗୋଟିଏ ଜୀବ ହେଉଛି ସେଲେବସ୍ ମେଡ୍କା। ଏହା ବିଶ୍ୱର ସବୁଠୁ ଭିନ୍ନ ଧରଣର ମାଛ। ଏହି ମାଛକୁ କିଏ ଆକ୍ରମଣ କଲେ ସେ ତାର ରଙ୍ଗ ବଦଳାଇ ଦେଇଥାଏ, ଫଳରେ ସେ ଗୋଟେ ମିନିଟ୍ ମଧ୍ୟରେ କଳା ରଙ୍ଗର ହୋଇଯାଇଥାଏ। ପ୍ରକୃତରେ ମାଛଟିର ରଙ୍ଗ ଧଳା ହୋଇଥିବା ବେଳେ ଲାଞ୍ଜରେ ହାଲୁକା ନାରଙ୍ଗୀ ରଙ୍ଗ ରହିଥାଏ, କିନ୍ତୁ ବୈଜ୍ଞାନିକମାନେ ବର୍ତ୍ତମାନ ଜାଣିବାକୁ ପାଇଛନ୍ତି ଯେ ଇଣ୍ଡୋନେସିଆର ଏଇ

ଛୋଟ ଅଣ୍ଡିରା ମାଛ ଆକ୍ରମଣ ସମୟରେ ରାଗିବା ଫଳରେ ତାର ଅଦ୍ଭୁତ କୌଶଳ ଦେଖାଇଥାଏ, ଆଉ ସେତେବେଳେ ତାର ଶରୀରର ରଙ୍ଗ ବଦଳି ହୋଇଯାଇଥାଏ କଳା ରଙ୍ଗ। ତେବେ ଏହାର ବୈଜ୍ଞାନିକ ନାଁ ହେଉଛି ଅରିଜିଆସ୍ ସେଲେବେନ୍ସିସ। ଆଉ ଶ୍ରୋତା ବନ୍ଧୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଅରିଜିଆସ୍ ସେଲେବେନ୍ସିସ୍ ବା ସେଲେବେସ୍ ମେଡ଼କା ମାଛ ଇଣ୍ଡୋନେସିଆର ସୁଲାବେସି ଦ୍ୱୀପ ଏବଂ ପୂର୍ବ ତିମୋରର ଗୋଟିଏ ନଦୀରେ କେବଳ ମିଳିଥାଏ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାଲନ୍ତୁ ଶୁଣିବା କିଛି ବିଜ୍ଞାନ ସମାଚାର। କୋଭିଡକୁ ପ୍ରତିରୋଧ କରିବା ପାଇଁ ପ୍ରଥମ ଥର ପାଇଁ ଏକ ବଟିକାର ଅଭିନବ କ୍ଲିନିକାଲ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣର ଫଳାଫଳରୁ ଜଣାପଡ଼ିଛି ଯେ ଏନ୍ସିଟ୍ରେଲଭିର ନାମକ ଏକ ନୂତନ ଆଣ୍ଟିଭାଇରାଲ ବଟିକା ଏହି କୋଭିଡ ଭାଇରସ ସଂସ୍ପର୍ଶରେ ଆସିବା ପରେ କୋଭିଡ-19କୁ ବିକଶିତ ହେବାରୁ ରୋକିଥାଏ। ମନୁଷ୍ୟ ସମାଜ ସକ୍ରିୟ ସଂକ୍ରମଣ ପାଇଁ ଚିକିତ୍ସା କରିସାରିଥିବା ବେଳେ ଏହା ପ୍ରଥମ ଥର ପାଇଁ ଗୋଟିଏ ପୋଷ୍ଟ ଏକ୍ସପୋଜର ପ୍ରୋଫିଲେକ୍ଟିଭ ବଟିକା ଭାବେ ପ୍ରଭାବଶାଳୀ ରୂପରେ ଭାଇରସକୁ ପ୍ରଥମ ସ୍ଥାନରେ ମୂଳରୁ ଅବରୋଧ କରିବାରେ ସାହାଯ୍ୟ କରିବ। ଏବେ ମହାକାଶ ଯାତ୍ରୀମାନେ ନିଜ ପରିବାର ସହ ଅଧିକ ନିକଟତର ହୋଇପାରିବେ। ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ଗୋଟିଏ ନୂତନ ପଦକ୍ଷେପ ନେଇ ମହାକାଶଚାରୀମାନଙ୍କୁ ନିଜସ୍ୱ ସ୍ମାର୍ଟଫୋନ୍ ବ୍ୟବହାରର ଅନୁମତି ଦେବାକୁ ଯୋଜନା କରିଛି। ଏହି ପଦକ୍ଷେପ ଫଳରେ ମହାକାଶରୁ ସିଧାସଳଖ ଫୋନ୍ କଲ୍ କରିବା ସହିତ ପରିବାର ସହ ମହାକାଶଚାରୀଙ୍କ ଯୋଗାଯୋଗ ଅଧିକ ସହଜ ହେବ। ନୂଆ ବ୍ୟବସ୍ଥା ଅନୁସାରେ ଆଗାମୀ ମିଶନଗୁଡ଼ିକରେ ମହାକାଶଚାରୀମାନେ ନିଜର ବ୍ୟକ୍ତିଗତ ଫୋନ୍ ସହିତ ଯାତ୍ରା କରିପାରିବେ। ଏହାଦ୍ୱାରା ସେମାନେ ନିଜ ଜୀବନର ବିଶେଷ ମୁହୂର୍ତ୍ତମାନଙ୍କୁ ପରିବାର ସହ ସେୟାର କରିପାରିବେ ଏବଂ ମହାକାଶରୁ ଉଠା ହୋଇଥିବା ଫଟୋ ଓ ଭିଡ଼ିଓକୁ ସହଜରେ ପଠାଇ ପାରିବେ। ଏହି ପଦକ୍ଷେପ ମହାକାଶ ଅନୁଭବକୁ ଅଧିକ ମାନବିକ ଓ ସଂଯୁକ୍ତ କରିବାକୁ ଉଦ୍ଦିଷ୍ଟ। ପୂର୍ବରୁ ମହାକାଶ ଯାତ୍ରୀମାନେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯିବାବେଳେ ନିଜ ସ୍ମାର୍ଟଫୋନ୍ ନେବାର ଅନୁମତି ନଥିଲା। ସେମାନେ କେବଳ ନିର୍ଦ୍ଧାରିତ ଲ୍ୟାପ୍ଟପ୍ ଓ ବିଶେଷ ଯୋଗାଯୋଗ ଉପକରଣ ଦ୍ୱାରା ଇମେଲ୍ କିମ୍ବା ଭିଡ଼ିଓ କଲ୍ କରୁଥିଲେ। ସୁରକ୍ଷା, ତଥ୍ୟ ସୁରକ୍ଷା ଓ ପ୍ରାଯୁକ୍ତିକ ସମସ୍ୟା ଦୃଷ୍ଟିରୁ ଏହି ସୀମାବଦ୍ଧତା ରଖାଯାଇଥିଲା, କିନ୍ତୁ ନୂତନ ପ୍ରଯୁକ୍ତି ବିକାଶ ପରେ ଏବେ ଏହି ନିୟମରେ ପରିବର୍ତ୍ତନ ଅଣାଯାଉଛି। ଉନ୍ନତ ସୁରକ୍ଷା ବ୍ୟବସ୍ଥା ସହିତ କିଛି ଚୟନ ହୋଇଥିବା ସ୍ମାର୍ଟଫୋନ୍କୁ ହିଁ ମହାକାଶ ଯାତ୍ରା ପାଇଁ ଅନୁମତି ଦିଆଯିବ। ଏହା ମାଧ୍ୟମରେ ମହାକାଶଚାରୀମାନେ ସହଜ ଭାବରେ ନିଜର ଅନୁଭବ ଡକ୍ୟୁମେଣ୍ଟ କରିପାରିବେ। ଆଗାମୀ ଦିନରେ ନାସାର କିଛି ମୁଖ୍ୟ ମିଶନ ଯେପରିକି କ୍ରିଉ-12 ଏବଂ ଆର୍ଟିମିସ୍ ଏହି ପ୍ରୟୋଗର ଅଂଶ ହେବ। ଏହି ମିଶନଗୁଡ଼ିକରେ ଯୋଗ ଦେବାକୁ ଯାଉଥିବା ମହାକାଶଚାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ମହାକାଶରେ ରହିବେ ଓ ଏହି ନୂତନ ସୁବିଧାର ଲାଭ ଉଠାଇବେ। ଏହି ପଦକ୍ଷେପ ଫଳରେ ଆଗାମୀ ଦିନରେ ମହାକାଶରୁ ଆସୁଥିବା ଦୃଶ୍ୟ, ତଥ୍ୟ ଓ ଅନୁଭବ ସାଧାରଣ ଲୋକଙ୍କ ପାଖକୁ ଅଧିକ ଶୀଘ୍ର ପହଞ୍ଚିପାରିବ ଏବଂ ଏହା ମହାକାଶ ଅଭିଯାନକୁ ଆହୁରି ନିକଟରୁ ଅନୁଭବ କରିପାରି ଗୋଟିଏ ନୂତନ ଅଧ୍ୟାୟ ଖୋଲିବ। ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ସରିଆସିଲାଣି, ଆମ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକାକୁ ଏଇଠି ଶେଷ କରିବାକୁ ହେବ। କିନ୍ତୁ ଯିବା ପୂର୍ବରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକା କିପରି ଲାଗୁଛି ସେ ସମ୍ପର୍କରେ ଆପଣଙ୍କ ମୂଲ୍ୟବାନ ମତାମତ ଆମକୁ ଚିଠି ମାଧ୍ୟମରେ ଲେଖି ଜଣାନ୍ତୁ। ଆମ ଠିକଣା ବିଜ୍ଞାନ ବର୍ତ୍ତିକା କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ, ପିନ୍କୋଡ଼୍ 752001। ଶ୍ରୋତାବନ୍ଧୁ, ଆପଣ ଆପଣଙ୍କର ମୂଲ୍ୟବାନ ମତାମତ ଆମକୁ ମେସେଜ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଦେଇପାରିବେ। ଆମ ନମ୍ବରଟି ହେଉଛି 9437037892। ଆଉ ଥରେ କହି ରଖୁଛି 9437037892। ତେବେ ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକା ପ୍ରତ୍ୟେକ ମାସର ତୃତୀୟ ମଙ୍ଗଳବାର ସକାଳ 9:30 ଆପଣ ଆକାଶବାଣୀ ପୁରୀର 103.4 FM ତଥା ନ୍ୟୁଜ୍ ଅନ୍ AIRରେ ଲାଇଭ୍ ଶୁଣିପାରିବେ। ତେବେ ବିଜ୍ଞାନକୁ ଏପରି ଭଲ ପାଆନ୍ତୁ, ଆଉ ତା ସହିତ ପରିବେଶକୁ ସୁରକ୍ଷା କରନ୍ତୁ, କାରଣ ପରିବେଶ ସୁରକ୍ଷିତ ହେଲେ ହିଁ ଆମେ ସମସ୍ତେ ରହିବା ସୁରକ୍ଷିତ। ଏହି ଚିନ୍ତାଧାରା ସହିତ ମୋତେ ବିଦାୟ ଦିଅନ୍ତୁ। ମୁଁ ପ୍ରିୟଦର୍ଶିନୀ ରହୁଛି, ନମସ୍କାର।

ଦିଲୀପ କୁମାର ନାୟକ ଉପସ୍ଥାପନାରେ ଥିଲେ ପ୍ରିୟଦର୍ଶିନୀ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

ରେ ଆମେ ଆଜି ଜାଣିବା ଏହି ଖରା ଦିନରେ ଦେଖାଯାଉଥିବା ତ୍ୱଚା ସମସ୍ୟା ଓ ତା'ର ଯତ୍ନ ସମ୍ପର୍କରେ। ତେବେ ମୋ ସହିତ ଶୁଣୁଥାନ୍ତୁ 103.4 FM ଆକାଶବାଣୀ ପୁରୀର ଶ୍ରୀକ୍ଷେତ୍ର ସୁରଭି।

ସ୍କିନ୍ କେୟାର ରୁଟିନ୍ ଋତୁ ଅନୁଯାୟୀ ହେବା ଆବଶ୍ୟକ। ଏହାଦ୍ୱାରା ତ୍ୱଚା ହେଲ୍ଦି ଏବଂ ଗ୍ଲୋଇଂ ଦେଖାଯିବା ସହ କିଛି ସହଜ ଅଭ୍ୟାସ ଆପଣେଇଲେ ଏହିସବୁ ସମସ୍ୟାରୁ ଖୁବ୍ ସହଜରେ ରକ୍ଷା ପାଇପାରିବେ।

ହଁ ଶ୍ରୋତା ବନ୍ଧୁ, ଖରାଦିନ ଆସିଲେ ତ୍ୱଚା ଜନିତ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ, ଯେମିତି ଝାଳ ବୋହିବା, ଟ୍ୟାନିଂ ଏବଂ ମୁଖ ବ୍ରଣ ବଢ଼ିବାକୁ ଲାଗିଥାଏ। ପ୍ରଚଣ୍ଡ ଖରା ଏବଂ ଗରମ ପବନ ପ୍ରଭାବରେ ଆମ ସ୍କିନ୍ ଉପରେ ମଧ୍ୟ ପଡ଼ିଥାଏ, ଫଳରେ ତ୍ୱଚା ସୁନ୍ଦର ଦେଖାଯାଇଥାଏ। ଏମିତିରେ ଜରୁରୀ ହେଉଛି ନିଜର

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଶ୍ରୋତାବନ୍ଧୁ, ଖରାଦିନେ ତ୍ୱଚାରେ ଧୂଳି, ମାଟି, ଝାଳ ଶୀଘ୍ର ଜମା ହୋଇଥାଏ। ଏଥିପାଇଁ ଦିନରେ ଅତି କମ୍ରେ ଦୁଇଥର ଫେସ୍ୱାସ୍ କରି ତ୍ୱଚାକୁ ସଫା କରିବା ଆବଶ୍ୟକ। ଏହାଦ୍ୱାରା ପୋର୍ସ ସଫା ହୋଇଯିବ, ମୁଖବ୍ରଣ ସମସ୍ୟା କମ୍ ଦେଖିବାକୁ ମିଳିବ।

ହଁ ଶ୍ରୋତା ବନ୍ଧୁ, ଆମେ ଆଲୋଚନା କରୁଥିଲେ ନିଜର ତ୍ୱଚାର ଯତ୍ନ ସମ୍ପର୍କରେ। ତେବେ ମୁହଁକୁ ଧୋଇବା ପରେ ଟୋନ୍ ବ୍ୟବହାର କରିବା ନିହାତି ଜରୁରୀ। ଟୋନ୍ର ତ୍ୱଚାର ପୋର୍ସକୁ ଖୋଲା ଏବଂ ଟାଇଟ୍ କରିଥାଏ, ଅତିରିକ୍ତ ତେଲକୁ ନିୟନ୍ତ୍ରଣ କରିଥାଏ। ଏଥିପାଇଁ ଆପଣ ଗୋଲାପ ଜଳ ପରି ନ୍ୟାଚୁରାଲ ଟୋନ୍କୁ ବ୍ୟବହାର କରିପାରିବେ, ଯାହା ତ୍ୱଚାକୁ ଥଣ୍ଡା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ।

ହଁ ଶ୍ରୋତା ବନ୍ଧୁ, ଆପଣମାନେ ଜାଣିଛନ୍ତି କି ଖରାଦିନରେ ବି ତ୍ୱଚାକୁ ମଶ୍ଚରାଇଜରର ଆବଶ୍ୟକତା ହୋଇଥାଏ। ହାଲୁକା ଏବଂ ଅଏଲ୍ ଫ୍ରି ମଶ୍ଚରାଇଜର ବ୍ୟବହାର କରନ୍ତୁ, ଫଳରେ ତ୍ୱଚା ହାଇଡ୍ରେଟ୍ ରହିବ। ଚିକିଟା ଆପଣ ଅନୁଭବ ହେବ ନାହିଁ, ଏହାଦ୍ୱାରା ତ୍ୱଚା ସଫ୍ଟ ଏବଂ ହେଲ୍ଦି ମଧ୍ୟ ରହିବ।

ଶ୍ରଦ୍ଧା ବନ୍ଧୁ, ଖରାରୁ ରକ୍ଷା ପାଇବାକୁ ହେଲେ ସନ୍ସ୍କ୍ରିନ୍ ଲୋସନ୍ ନିହାତି ଜରୁରୀ। ଘରୁ ବାହାରିବାର 10-20 ମିନିଟ୍ ପୂର୍ବରୁ SPF 30 କିମ୍ବା ତାଠୁ ଅଧିକ ଥିବା ସନ୍ସ୍କ୍ରିନ୍ ଲଗାନ୍ତୁ। ଏହା ତ୍ୱଚାକୁ

ଆବଶ୍ୟକତା ରହିଛି। ଏହି ଦିନମାନଙ୍କରେ ଅଧିକ ପରିମାଣରେ ପାଣି ପିଅନ୍ତୁ, ଫଳ ପନିପରିବା ଖାଇବା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ଶରୀର ହାଇଡ୍ରେଟ୍ ରହିବ ଏବଂ ତ୍ୱଚାରେ ନ୍ୟାଚୁରାଲ୍ ଗ୍ଲୋ ଦେଖାଯିବ।

ହଁ ଶ୍ରୋତା ବନ୍ଧୁ, ତ୍ଵଚାକୁ ସୁନ୍ଦର ରଖିବାକୁ ହେଲେ କେବଳ ବାହାରୁ ଦେଖାଶୁଣା କଲେ ହେବ ନାହିଁ, ଏଥିପାଇଁ ଭିତରୁ ପୋଷଣର ମଧ୍ୟ

ଆଜିର କଥାଚିତ୍ର ଗୁଡ଼ିକ ଥିଲା ସୂର୍ଯ୍ୟମୁଖୀ, ଆମ ଭିତରେ କିଛି ଅଛି, ନାରୀ ନୁହେଁ ତୁ ନାରାୟଣୀ, ଆ ଗଲି ଲେଖା, ବର୍ଡ଼ର, ଏତରାଜ, ସିଙ୍ଗମ ରିଟର୍ଣ୍ଣସ, ନା ତୁମ ଜାନୋ ନା ହମ, ହମାରି ଅଧୁରୀ କାହାନୀ ଏବଂ କୁଲି ନମ୍ବର ୱାନ୍ କଣଦାନ କରିଥିଲେ ପ୍ରଣବ କିଶୋର ପଟ୍ଟନାୟକ, ନମିତା ଅଗ୍ରୱାଲ, ଇରା ମହାନ୍ତି, ପ୍ରକାଶ ଦାବେ, କୁମାର ସାନୁ, କବିତା କ୍ରିଷ୍ଣମୂର୍ତ୍ତି, ଉଦିତ ନାରାୟଣ, ଅରିଜିତ ସିଂ, ଫାଲ୍ଗୁନି ପାଠକ, ପାପୁନ୍ ଏବଂ ପୂର୍ଣ୍ଣିମା। ଆପଣମାନଙ୍କ ସାଥିରେ ମୁଁ ଅଭିମନ୍ୟୁ କାନୁନଗୋ।

0: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଓସ୍ଲୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି। ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ଚୀନ ଗସ୍ତ। ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନରୱେରେ ରାଜଧାନୀ ଓସ୍ଲୋରେ ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ। ପ୍ରଯୁକ୍ତି ବିଦ୍ୟା, ନବୀକରଣୀୟ ଶକ୍ତି, ପ୍ରତିରକ୍ଷା, ସ୍ଥିରତା ଏବଂ ବାଣିଜ୍ୟ ଭଳି କ୍ଷେତ୍ରରେ ନର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି। ଏହି ସମ୍ମିଳନୀରେ ଭାରତ ସମେତ 5 ନର୍ଡିକ୍ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀ ଅବସରରେ ନର୍ଡିକ୍ ସଦସ୍ୟ ରାଷ୍ଟ୍ର ଡେନମାର୍କ, ଆଇସଲ୍ୟାଣ୍ଡ ଏବଂ ଫିନଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବିଶ୍ୱରେ ଦେଖାଦେଇଥିବା ଅନିଶ୍ଚିତତା ସମୟରେ ପରସ୍ପର ମଧ୍ୟରେ ସହଯୋଗ, ସହଭାଗିତା, ସମୃଦ୍ଧି ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରିବା ଉପରେ ଭାରତ ଏବଂ ସ୍ୱିଡେନ୍ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱିଡେନ୍ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ଲିଷ୍ଟରସନ୍ଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି ଯେ ବିଶ୍ୱରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ଅନିଶ୍ଚିତତା, ଶକ୍ତି ସଙ୍କଟ ଏବଂ ଅର୍ଥନୈତିକ ବିଭାଜନ ସମୟରେ ସଂକୀର୍ଣ୍ଣ ଜାତୀୟ ଆଭିମୁଖ୍ୟକୁ ଦୂରେଇ ରହି ସହଭାଗୀ ସମୃଦ୍ଧିକୁ ମଜବୁତ କରିବାର ଆବଶ୍ୟକତା ଦେଖାଦେଇଛି। ଏକ ଜାତୀୟ ଦୈନିକ ସମ୍ବାଦପତ୍ରରେ ଆଜି ପ୍ରକାଶିତ ଏହି ଆଲେଖ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମିଳିତ ଜାତିସଂଘ ଏହାର 80ତମ ବାର୍ଷିକୀ ପାଳନ କରୁଥିବା ବେଳେ ଅନ୍ତର୍ଜାତୀୟ ସହଯୋଗ ଏବଂ ବହୁପକ୍ଷୀୟ ମୂଲ୍ୟ ଅଧିକ ସ୍ପଷ୍ଟ ହୋଇଛି। ଏଥିସହିତ ସମସାମୟିକ ବାସ୍ତବତାକୁ ରୂପାୟନ କରିବା ପାଇଁ ବୈଶ୍ୱିକ ଶାସନ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବାର ଆବଶ୍ୟକତାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଉଭୟ ନେତା ଗୁରୁତ୍ୱ ଆରୋପ କରିଛନ୍ତି। ଅନ୍ତର୍ଜାତୀୟ ଆଇନ ଏବଂ ସାର୍ବଭୌମ ସମାନତା ଭିତ୍ତିରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଦଶନ୍ଧି ଧରି ବିଶ୍ୱରେ ସ୍ଥିରତା ଏବଂ ବିକାଶ ସୃଷ୍ଟି କରିବାରେ ସାହାଯ୍ୟ କରିଛି। 2047 ସୁଦ୍ଧା ବିକଶିତ ଦେଶ ମାନ୍ୟତା ଏବଂ 2070 ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବା ପାଇଁ ଭାରତ ଓ ସ୍ୱିଡେନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉଭୟ ନେତା 2030 ସୁଦ୍ଧା ଭାରତ ସ୍ୱିଡେନ୍ ମେଣ୍ଟକୁ ବ୍ୟାପକ ଏବଂ ସମୃଦ୍ଧ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହି ପ୍ରୟାସରେ ଦୃଢ଼ ନବୋନ୍ମେଷ ପରିବେଶ ଏବଂ ସ୍ୱଚ୍ଛ ପ୍ରଯୁକ୍ତି ନେତୃତ୍ୱ ସହିତ ସକ୍ରିୟ ଯୋଗଦାନ ଲାଗି ନର୍ଡିକ୍ ଅଂଶୀଦାରଙ୍କ ସମେତ ଅଧିକ ଦେଶକୁ ଉଭୟ ନେତା ନିବେଦନ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ କେନ୍ଦ୍ରୀୟ ଜୋନାଲ ପରିଷଦର ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି, ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ସମ୍ଭାବନା। ଦେଶର ଅର୍ଥବ୍ୟବସ୍ଥାରେ କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଆହୁରି ଅଧିକ ବୃଦ୍ଧି ପାଇବ। ଚଳିତ ବର୍ଷ ଓଡ଼ିଶା ଧାନ କ୍ରୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ 76 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଧାନ କ୍ରୟ ସହ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ର

ଚେନ୍ନାଇ ପୁଲିସ୍ ଅନ୍ୟ ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବ। ଏଥିଲାଗି ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିଙ୍କୁ ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି। ରାଜ୍ୟ ପୁଲିସ୍ ସହ ସମନ୍ୱୟ ରକ୍ଷା ଲାଗି କମିଶନର ପୁଲିସ୍ ସମେତ 8 ରେଞ୍ଜକୁ ଦାୟିତ୍ୱ ଦିଆଯାଇଛି। ସେମାନେ ପଶ୍ଚିମବଙ୍ଗ, ଆସାମ, ନୂଆଦିଲ୍ଲୀ ସମେତ 13 ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବେ। ବୌଦ୍ଧ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଆଦିମ ଜନଜାତି ଆଦିବାସୀ ବହୁଳ ଗ୍ରାମମାନଙ୍କରେ ଆସନ୍ତା 25 ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଆୟୋଜିତ ହେବ। ଏହାର ମୂଳ ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ, ସେମାନଙ୍କ ଐତିହ୍ୟର ସୁରକ୍ଷା ଅଧିକାରୀ ସୁନିଶ୍ଚିତ କରିବା। ତୃଣମୂଳ ସ୍ତରରେ ଲୋକଙ୍କ ସକ୍ରିୟ ଭାଗିଦାରୀ ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 42 ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଇ ସେବକଙ୍କ ତତ୍ତ୍ୱାବଧାନରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରଥଖଳାରେ ମହାରଣା ସେବକମାନେ ଧୂଳିଦଣ୍ଡା 2 ତିଆରି କରୁଛନ୍ତି। ଗୋଟିଏ ଚାରି ପରୀକ୍ଷା ଶେଷ ହୋଇଥିବା ବେଳେ ଅନ୍ୟଟିର ହଣା କାର୍ଯ୍ୟ ଚାଲିଛି। ଦୋଳବେଦୀରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କମରାଶାଳରେ ଓଝା ସେବକମାନେ 3 ରଥର ଦଣ୍ଡାକଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରାରେ ଶ୍ରୀଜୀଉଙ୍କ ପୂଜାନୀତି ଲାଗି କୁରୁମ ପିଢ଼ା, ବିଜେ ଡୋରି, ପଇତା ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ 6 ସୁଦ୍ଧା ଏସ୍ଆଇଆର୍ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଏସ୍ଆଇଆର୍ ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ନଦୀ ଓ କେନାଲ ବନ୍ଧରେ ପୂର୍ବରୁ ହୋଇଥିବା ଘାଇଗୁଡ଼ିକର ସ୍ଥାୟୀ ମରାମତି, ବନ୍ୟାଜଳର ମୁକ୍ତ ପ୍ରବାହ ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ନାଳଗୁଡ଼ିକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଟେଲିଫୋନ୍ ଲାଇନ୍ ସଚଳ ରଖିବା ଏବଂ ବିପର୍ଯ୍ୟୟ ପରେ ବିଦ୍ୟୁତ୍, ଟେଲି ଯୋଗାଯୋଗ, ରାସ୍ତାଘାଟ ଭଳି ଅତ୍ୟାବଶ୍ୟକ ସେବାକୁ ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି। ପାଣିପାଗ। ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା 40 ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ଝଡ଼ ବର୍ଷାର ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷାଫଳ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି। ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନବରବି କରି ଫୁଟଇ କମଳ ଉତ୍ଫୁଲ୍ଲେ ଉଠନ୍ତି ବିହଙ୍ଗମ ଦଳ, ଆହାର ବିହାର ପାଇଁ ତେଜିପୁର ଉଡ଼ି ଯାଇଥାନ୍ତି କେତେ କେତେ ଦୂର। ମହୁମାଛି ମହୁ ସଞ୍ଚୟ ଲାଳସେ ବହୁ ଦୂର ବନ ପର୍ବତେ ବିଳାସେ, ବଳ ଥାଉ କେହି ନିଶ୍ଚୟ ମୌନ ଥାଇ ନ କରନ୍ତି ଜୀବନ ନ୍ୟୁନ। ସୁପ୍ତ ସିଂହ ମୁଖେ ନପସେ ଆହାର ଶ୍ରମେ ପିପିଲିକା ପୁରାଏ ଭଣ୍ଡାର।
1: ଭକ୍ତି ଆଜି ତମର କ'ଣ ହେଇଛି କହିଲ? କାର୍ଯ୍ୟକ୍ରମ ଆରମ୍ଭରୁ ଏତେ ସୁନ୍ଦର କବିତା ପୁଣି ଏତେ ମିଠା ଭାବରେ ତମେ ପରିବେଷଣ କଲ, ବାଃ ଆଜିର କାର୍ଯ୍ୟକ୍ରମର ମାହୋଲ ପୁରା ବନିଗଲା।
0: ବହୁତ ବହୁତ ଧନ୍ୟବାଦ ଭାଗ୍ୟଶ୍ରୀ। ହେଲେ ଏହି କବିତାଟି ମୋର ନୁହେଁ, ଇଏ ହେଉଛି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଉଦ୍ବୋଧନ କବିତାର ଗୋଟେ ଅଂଶ, ଯାହା କହେ କି ସବୁ ମଣିଷଙ୍କୁ ପରିଶ୍ରମ କରିବା ଦରକାର, ଯାହା ମାଧ୍ୟମରେ ସେମାନେ ସଫଳତା ପାଇପାରିବେ। ଯେପରି ଶୋଇଥିବା ସିଂହ ମୁହଁରେ କେବେ ହେଲେ ଆସିକି ଶିକାର ନିଜେ ନିଜେ ପଡ଼ିଯାଏନି, ସେହିପରି ବିନା ପରିଶ୍ରମରେ କେବେ ହେଲେ ବି ସଫଳତା ମିଳିବନି। ହେଲେ ସେଇଠି ଗୋଟେ ଛୋଟ ପିମ୍ପୁଡ଼ି ଅନ୍ୟ ପିମ୍ପୁଡ଼ିମାନଙ୍କ ସହିତ ମିଶି ଗୋଟେ ବଡ଼ ଚିନି ଦାନାକୁ ମଧ୍ୟ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ନେଇ ଖାଦ୍ୟ ସଞ୍ଚୟ କରେ।
1: ହଁ ଭକ୍ତି, ଯାହା କହିଲ, କଠିନ ପରିଶ୍ରମ ଏବଂ ମିଳିତ ପ୍ରଚେଷ୍ଟା ହିଁ ସଫଳତାର ଚାବିକାଠି। ଆମେ ଯଦି ଏହି ସଫଳତା ଏବଂ କଠିନ ପରିଶ୍ରମ ମଧ୍ୟରେ ଥିବା ସଂଘର୍ଷ ଏବଂ ସେ ସଂଘର୍ଷ ମଧ୍ୟରୁ ଯାଇ କିପରି ଭାବରେ ସଫଳତା ପାଇପାରିବା ସେ ବିଷୟରେ ଯଦି ଦେଖିବା ନା, ତେବେ ମହୁମାଛିମାନଙ୍କ ଜୀବନକୁ ତ ଦେଖିବାକୁ ନିହାତି ରୂପେ ପଡ଼ିବ।
0: ହଁ ଭାଗ୍ୟଶ୍ରୀ, ଗୋଟେ ଛୋଟ ମହୁମାଛି ନିଜ ଜୀବନକାଳ ମଧ୍ୟରେ ଯେଉଁ ପରିଶ୍ରମ କରେ ତାହା ସତରେ ଆଶ୍ଚର୍ଯ୍ୟଜନକ। ଗୋଟେ ଚାମଚର ବାର ଭାଗରୁ ଭାଗ୍ୟ ମହୁ ତିଆରି କରିବା ପାଇଁ ଗୋଟେ ମହୁମାଛିକୁ ହଜାର ହଜାର ଫୁଲକୁ ଉଡ଼ି ଉଡ଼ି ବୁଲିବାକୁ ପଡ଼ିଥାଏ। ସେମାନେ କେବେ ଅଳସୁଆ ହୁଅନ୍ତି ନାହିଁ କି କାମରୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏହା ଆମକୁ ଶିଖାଏ ଯେ ଜୀବନରେ କିଛି ବଡ଼ ହାସଲ କରିବାକୁ ହେଲେ କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ।
1: ହଁ ସେ ତ କଥା, ଆଉ ତମେ ଦେଖ ନା, ଗୋଟିଏ ମହୁପିଣାରେ ହଜାର ହଜାର ମହୁମାଛି ରୁହନ୍ତି, ସେଠାରେ ସମସ୍ତଙ୍କର କାମ ମଧ୍ୟ ଭାଗ ଭାଗ ହୋଇ ରହିଥାଏ। କିଛି ମହୁମାଛି ବାହାରକୁ ଯାଇ ଫୁଲରୁ ରସ ସଂଗ୍ରହ କରନ୍ତି ତ, ଆଉ କିଛି ମହୁମାଛି ଫେଣା ଭିତରେ ରହି ଛୋଟ ସୁନ୍ଦର ଘର ତିଆରି କରନ୍ତି, ଆଉ କିଛି ମହୁମାଛି ମଧ୍ୟ ନିଜ ରାଣୀ ମହୁମାଛି ଏବଂ ଛୋଟ ପିଲାଙ୍କର ସୁରକ୍ଷା କରନ୍ତି। ସେମାନଙ୍କ ମଧ୍ୟରେ କୌଣସି ଝଗଡ଼ା ନଥାଏ, ସମସ୍ତେ ଏକାଠି ଗୋଟିଏ ଲକ୍ଷ୍ୟ ନେଇ କାମ କରନ୍ତି। ଯଦି ଗୋଟିଏ ମହୁମାଛି ଏକାକି ଏତେ ବଡ଼ ମହୁପିଣା ତିଆରି କରିବାକୁ ଚେଷ୍ଟା କରିବ ନା, ତେବେ ସେ କେବେ ମଧ୍ୟ ସଫଳ ହେବ ନାହିଁ, କିନ୍ତୁ ସେମାନଙ୍କର ଟିମ୍ ୱାର୍କ ଯୋଗୁଁ ହିଁ ଏକ ଚମତ୍କାର ମହୁପିଣା ସୃଷ୍ଟି ହୁଏ।
0: ହଁ ଭାଗ୍ୟଶ୍ରୀ, ମହୁମାଛିଙ୍କ ଠାରୁ ଆମେ ଏହା ହିଁ ଶିଖିବାକୁ ପାଉ କି ସମାଜରେ ବା କୌଣସି କାର୍ଯ୍ୟକ୍ଷେତ୍ରରେ ଯେତେବେଳେ ଆମେ ନିଜର ସେହି କଠିନ ପରିଶ୍ରମକୁ ଅନ୍ୟମାନଙ୍କ ସହଯୋଗ ସହ ଯୋଡ଼ି ଦେଉ, ସେତେବେଳେ ହିଁ ସଫଳତା ନିଶ୍ଚିତ ମିଳିଥାଏ।
1: ହଁ ଶ୍ରୋତା ବନ୍ଧୁ, ହେଇପାରେ କି ମହୁମାଛିମାନେ ଆକାରରେ ବହୁତ ଛୋଟ, କିନ୍ତୁ ସେମାନଙ୍କର ଏହି ଦୁଇଟି ଗୁଣ ଯୋଗୁଁ ସେମାନେ ସାରା ପୃଥିବୀକୁ ସବୁଜ ଓ ଜୀବନ୍ତ ରଖିବାରେ ସଫଳ ହୋଇଛନ୍ତି।
0: ତେବେ ଏହି ମହୁମାଛିଙ୍କ ଭଳି ପରିଶ୍ରମ ହେବା ଏବଂ ସମସ୍ତଙ୍କ ସହ ମିଶି ଆଗକୁ ବଢ଼ିବା ଦରକାର।
1: ଆଚ୍ଛା, ଆପଣମାନେ ତ ନିଶ୍ଚିତ ଭାବୁଥିବେ କି ଆଜି କାର୍ଯ୍ୟକ୍ରମରେ ଆମେ ମହୁମାଛିମାନଙ୍କ ସମ୍ବନ୍ଧରେ କାହିଁକି କଥା ହଉଛେ,

0: ଶ୍ରୋତା ବନ୍ଧୁ, ଗୀତଟି ପୂର୍ବରୁ ଆମେ କହିଥିଲୁ ନା କାହିଁକି ଆମେ ଆଜି ମହୁମାଛିଙ୍କ ବିଷୟରେ କଥା ହେଉଛୁ। ତାର କାରଣଟି ହେଉଛି କି ଆଜି ହେଉଛି ବିଶ୍ୱ ମହୁମାଛି ଦିବସ ବା ୱାର୍ଲ୍ଡ ବି ଡେ, ଯାହାକି ପ୍ରକୃତିର ସବୁଠାରୁ ପରିଶ୍ରମୀ କୀଟ ମହୁମାଛିମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏବଂ ଆମ ଜୀବନରେ ସେମାନଙ୍କର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବିଶେଷ ଦିବସ।
1: ହଁ ଯୁବବନ୍ଧୁ, ପ୍ରତିବର୍ଷ ମେ ମାସ 20 ତାରିଖକୁ ସାରା ବିଶ୍ୱରେ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଏ। ଆଧୁନିକ ମହୁ ଚାଷର ଜନକ କୁହାଯାଉଥିବା ଆଣ୍ଟୋନ ଜାନ୍ସାଙ୍କ ଜନ୍ମଦିନକୁ ମନେ ପକାଇବା ପାଇଁ ମେ 20କୁ ବଛାଯାଇଛି। ଜାନ୍ସାଙ୍କ ଦେଶ ସ୍ଲୋଭେନିଆର ଅନୁରୋଧ କ୍ରମେ ଜାତିସଂଘ 2017 ଏହି ଦିବସ ପାଳନ କରିବାକୁ ଘୋଷଣା କରିଥିଲା ଏବଂ 2018 ଏଯାବତ୍ ଏହା ପ୍ରଥମ କରି ପାଳିତ ହୋଇଆସୁଛି।
0: ଅନେକ ଲୋକ ଭାବନ୍ତି ଯେ ମହୁମାଛି କେବଳ କାମୁଡ଼ନ୍ତି କିମ୍ବା ମହୁ ଦିଅନ୍ତି, କିନ୍ତୁ ପ୍ରକୃତ କଥା ହେଉଛି ମହୁମାଛି ନଥିଲେ ଆମେ ବଞ୍ଚିବା କଷ୍ଟକର ହୋଇପଡ଼ିବ। ଆମେ ଖାଉଥିବା ପ୍ରାୟ 1/3ର ଭାଗ୍ୟ ଶସ୍ୟ, ଫଳ ଏବଂ ପନିପରିବା ମହୁମାଛିଙ୍କ ଯୋଗୁଁ ହିଁ ସୃଷ୍ଟି ହୋଇଥାଏ। ସେମାନେ ଫୁଲରୁ ଫୁଲ ବୁଲି ପରାଗ ସଙ୍ଗମ କରନ୍ତି, ଯାହାଦ୍ୱାରା ଗଛରେ ଫଳ ଓ ମଞ୍ଜି ହୁଏ। ଯଦି ମହୁମାଛି ନ ରହିବେ ତେବେ ଅନେକ ଗଛଲତା ବଂଶ ବିସ୍ତାର କରିପାରିବା ହିଁ ନାହିଁ। ଏହାଦ୍ୱାରା ପୃଥିବୀରେ ଖାଦ୍ୟର ଅଭାବ ଦେଖାଯିବ ଏବଂ ଜଙ୍ଗଲ ନଷ୍ଟ ହୋଇଯିବ, ଏବଂ ତା ସହ ମହୁ ଚାଷ ଦ୍ୱାରା ଅନେକ ଚାଷୀ ମହୁ ଏବଂ ମହମ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାନ୍ତି।
1: ମାତ୍ର ଶ୍ରୋତାବନ୍ଧୁ, ଆଜିକାଲି କୀଟନାଶକର ଅତ୍ୟଧିକ ବ୍ୟବହାର, ପ୍ରଦୂଷଣ ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ମହୁମାଛିଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ସେମାନଙ୍କୁ ବଞ୍ଚାଇବା ପାଇଁ ଲୋକଙ୍କୁ ସଚେତନ କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ। ସ୍କୁଲ, କଲେଜ ଓ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକରେ ମହୁମାଛିଙ୍କର ସୁରକ୍ଷା ଉପରେ ଆଲୋଚନା ଚକ୍ର କରାଯାଏ। ଚାଷୀମାନଙ୍କୁ କୀଟନାଶକର କମ୍ ବ୍ୟବହାର କରିବାକୁ ବୁଝାଯାଏ। ଏହି ଦିନରେ ମଧ୍ୟ ନୂଆ ଚାଷୀମାନଙ୍କୁ ଆଧୁନିକ ପଦ୍ଧତିରେ ମହୁ ଚାଷ କରିବା ପାଇଁ ତାଲିମ ଦିଆଯାଏ। ବିଭିନ୍ନ ସ୍ଥାନରେ ଶୁଦ୍ଧ ମହୁ ଓ ମହୁମାଛି ପାଳନ ସରଞ୍ଜାମର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଏ।
0: ହେଲେ ଶ୍ରୋତା ବନ୍ଧୁ, ଆପଣଙ୍କ ମନରେ ଏ ପ୍ରଶ୍ନଟି ଆସୁନି କି ଜଣଙ୍କ ଜନ୍ମଦିନକୁ ବିଶ୍ୱସ୍ତରୀୟ ଦିନ ଭାବେ କାହିଁକି ପାଳନ କରାଯାଉଛି? ତେବେ ଏହି ପ୍ରଶ୍ନଟିର ଉତ୍ତର ଆମେ ଆପଣଙ୍କୁ ଆଗକୁ ଦେବୁ, ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣି ନେବା ଇକବାଲ ଚଳଚ୍ଚିତ୍ରର ଏହି ଗୀତଟି।

0: ମହୁମାଛି ଦିବସ କେବଳ ପରିବେଶ ସୁରକ୍ଷାର ବାର୍ତ୍ତା ଦିଏ ନାହିଁ, ବରଂ ଏହା ଯୁବ ସମାଜକୁ ସଫଳ ଏବଂ ସାର୍ଥକ ଜୀବନ ଗଢିବା ପାଇଁ ମଧ୍ୟ ପ୍ରେରଣା ଦେଇଥାଏ। ମହୁମାଛିମାନେ ଟୋପାଏ ମହୁ ସଂଗ୍ରହ କରିବା ପାଇଁ ହଜାର ହଜାର ଫୁଲକୁ ଯାଆନ୍ତି ଏବଂ ନିରନ୍ତର ପରିଶ୍ରମ କରନ୍ତି। ଆମେ ସେମାନଙ୍କ ଠାରୁ ଶିଖିବା ଦରକାର ଯେ ଜୀବନରେ ସଫଳତା କୌଣସି ସର୍ଟକଟ୍ରେ ମିଳେ ନାହିଁ। ଯଦି ଆପଣ ନିଜର ଲକ୍ଷ୍ୟ ହାସଲ କରିବାକୁ ଚାହାନ୍ତି, ତେବେ ମହୁମାଛି ଭଳି ଧୈର୍ଯ୍ୟର ସହ ଲଗାତାର ପରିଶ୍ରମ କରିବାକୁ ହେବ।
1: ଏକ ସୁନ୍ଦର ଓ ବଡ଼ ମହୁଫେଣା କେବଳ ଗୋଟାଏ ମହୁମାଛି ଦ୍ୱାରା ସମ୍ଭବ ନୁହେଁ,

0: ଲକ୍ଷ୍ୟ ହାସଲ କରିବାକୁ ଚାହାନ୍ତି, ତେବେ ମହୁମାଛି ଭଳି ଧୈର୍ଯ୍ୟର ସହ ଲଗାତାର ପରିଶ୍ରମ କରିବାକୁ ହେବ।
1: ଏକ ସୁନ୍ଦର ଓ ବଡ଼ ମହୁ ଫେଣା କେବଳ ଗୋଟାଏ ମହୁମାଛି ଦ୍ୱାରା ସମ୍ଭବ ନୁହେଁ। ସମସ୍ତେ ମିଶି ନିଜ ନିଜର ଦାୟିତ୍ୱ ସଠିକ୍ ଭାବେ ତୁଲାଇ ଏକ ଦଳଗତ କାର୍ଯ୍ୟ କରନ୍ତି। ଆଜିର ପ୍ରତିଯୋଗିତାମୂଳକ ଯୁଗରେ ଏକାକୀ ଆଗକୁ ବଢ଼ିବା ଅପେକ୍ଷା ସମସ୍ତଙ୍କୁ ସାଥିରେ ନେଇ ଚାଲିବା ଜରୁରୀ। ସମାଜ ଓ ଦେଶର ବିକାଶ ପାଇଁ ଯୁବପିଢ଼ି ମଧ୍ୟରେ ସହଯୋଗ ଏବଂ ଏକତା ରହିବା ନିହାତି ଆବଶ୍ୟକ। କହିବାକୁ ଗଲେ ଶ୍ରୋତାବନ୍ଧୁ, ମହୁମାଛିମାନେ ପରସ୍ପରର ସୁଖ ଦୁଃଖର ସାଥୀ ହେଇ ତାଙ୍କ ମହୁ ଫେଣାଟିକୁ ଗଢ଼ିଥାନ୍ତି। ସେମାନେ କେବେ ହେଲେ ବି ପରସ୍ପର ଭିତରେ ଭେଦଭାବ କରନ୍ତି ନାହିଁ, ଆଉ ଏହା ହିଁ ହେଉଛି ସେମାନଙ୍କ ଜୀବନର ମୂଳ ଲକ୍ଷ୍ୟ।
0: ହିନ୍ଦୀର ଗୋଟେ ଲାଇନ୍ ଅଛି ନା, କିସି

0: ଶ୍ରୋତା ବନ୍ଧୁ, ଯେତେ ଯାହା କୁହନ୍ତୁ, ମହୁମାଛିଙ୍କ ଜୀବନ ଏକ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଜୀବନ। କେଉଁ ମାଛି ଫୁଲରୁ ରସ ଆଣିବ, କିଏ ଫେଣା ପ୍ରସ୍ତୁତ କରିବ ଏବଂ କିଏ ସୁରକ୍ଷା ଦେବ, ସବୁ କିଛି ନିର୍ଦ୍ଧାରିତ ଥାଏ। ଅନୁଶାସନ ବା ଶୃଙ୍ଖଳା ବିନା ଯୁବଶକ୍ତି ଦିଗହରା ହୋଇଯାଏ। ନିଜ ସମୟର ସଦୁପଯୋଗ କରି ଏକ ଶୃଙ୍ଖଳିତ ଜୀବନଶୈଳୀ ଆପଣେଇଲେ ହିଁ ସ୍ୱପ୍ନ ସାକାର ହୋଇପାରିବ।
1: ସେହିପରି ମହୁମାଛି ଅଳିଆ ଆବର୍ଜନା ଉପରେ ନ ବସି କେବଳ ସୁନ୍ଦର ଓ ସୁଗନ୍ଧିତ ଫୁଲ ଉପରେ ବସିଥାନ୍ତି ଏବଂ ସେଥିରୁ ମହୁ ସଂଗ୍ରହ କରିଥାନ୍ତି। ସେହିପରି ଆମ ଚାରିପାଖରେ ଅନେକ ନକାରାତ୍ମକତା ରହିଛି, କିନ୍ତୁ ଜଣେ ଯୁବକ ଭାବେ ଆମକୁ କେବଳ ଭଲ ଗୁଣ ଓ ସକାରାତ୍ମକ ଚିନ୍ତାଧାରାକୁ ଗ୍ରହଣ କରିବାକୁ ହେବ, ଯାହା ଆମ ସମସ୍ତଙ୍କ ବ୍ୟକ୍ତିତ୍ୱକୁ ମହୁ ଭଳି ମିଠା କରିଦେବ।
0: ହଁ ଶ୍ରୋତା ବନ୍ଧୁ, ମହୁମାଛି ଫୁଲରୁ ରସ ନିଏ ସତ, କିନ୍ତୁ ତା ବଦଳରେ ପରାଗ ସଙ୍ଗମ ମାଧ୍ୟମରେ ସେହି ଗଛର ବଂଶବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ। ସେ ପ୍ରକୃତିରୁ ଯାହା ନିଏ ତାଠାରୁ ଅଧିକ ସମଗ୍ର ସୃଷ୍ଟିକୁ ଫେରାଇ ଦିଏ। ଆମେ ସମାଜରୁ ଶିକ୍ଷା, ସୁରକ୍ଷା ଓ ସୁଯୋଗ ପାଉଛୁ, ତେଣୁ କେବଳ ନିଜ ସ୍ୱାର୍ଥ କଥା ଚିନ୍ତା ନ କରି ନିଜର ଜ୍ଞାନ ଓ କାର୍ଯ୍ୟ ଦ୍ୱାରା ସମାଜର କଲ୍ୟାଣ କରିବା ଆମର ପରମ କର୍ତ୍ତବ୍ୟ ହେବା ଉଚିତ।
1: ତେବେ ଶ୍ରୋତା ବନ୍ଧୁ, ଏହି ବିଶ୍ୱ ମହୁମାଛି ଦିବସ ଯୁବପିଢ଼ିକୁ ଏହା ଶିକ୍ଷା ଦିଏ ଯେ ଆକାରରେ ଛୋଟ ହେଲେ ମଧ୍ୟ କାର୍ଯ୍ୟରେ ମହତ ହୁଅ। ଯଦି ଆଜିର ଯୁବ ସମାଜ ମହୁମାଛିର ଏହି ଜୀବନ ଦର୍ଶନକୁ ଆପଣେଇ ନେବ, ତେବେ ସେମାନେ ନିଜ ଜୀବନକୁ

0: ସଫଳ କରିବା ସହ ଏକ ସୁନ୍ଦର ଓ ସନ୍ତୁଳିତ ସମାଜ ଗଠନ କରିପାରିବେ। ମହୁମାଛି ବଞ୍ଚିଲେ ହିଁ ଆମ ପରିବେଶ ଏବଂ ମାନବ ସମାଜ ସୁରକ୍ଷିତ ରହିବ।
1: ତେବେ ଯୁବବନ୍ଧୁ, କେବଳ ଗୋଟିଏ ଦିନର ପାଳନ ନୁହେଁ ଏହି ବିଶ୍ୱ ମହୁମାଛି ଦିବସ। ଏହା ହେଉଛି ସେହି ପ୍ରକୃତିର ନିରୀହ ସେବକମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ସଂକଳ୍ପର ପ୍ରୟାସ।

0: ତେବେ ଶ୍ରୋତା ବନ୍ଧୁ, ସମୟ ହେଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ହେବ। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଛି, ନିଜର ବହୁମୂଲ୍ୟ ମତାମତ ଆମକୁ ଚିଠି ମାଧ୍ୟମରେ ଜଣାଇ ପାରିବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ୍ 752001।
1: ଏଥିସହିତ ଆପଣଙ୍କ ବହୁମୂଲ୍ୟ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇ ପାରିବେ। ସେଥିପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9437037892।
0: ଏହା ଛଡ଼ା ଯୁବବାଣୀ ଏବଂ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ୍ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
1: ତେବେ ଆମେ ପୁଣି ଆସିବୁ ନୂତନ ଏକ ଅଧ୍ୟାୟରେ ନୂତନ ଏକ ବିଷୟ ସହିତ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆମେ ଆପଣଙ୍କର ଯୁବସାଥୀ, ମୁଁ ଭାଗ୍ୟଶ୍ରୀ,
0: ମୁଁ ଭକ୍ତି,
1: ରହୁଛୁ।
0: ନମସ୍କାର। ଜୟ ଭାରତ।

ଶ୍ରଦ୍ଧା ବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:35। ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିର ସାନ୍ଧ୍ୟ ଅଧିବେଶନକୁ। ସାଥିରେ ଅଛି ମୁଁ ଆପଣମାନଙ୍କର ରେଡ଼ିଓ ସାଥୀ କେଦାର। ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ କହି ରଖୁଛୁ ଆଜି ସନ୍ଧ୍ୟା ଏବଂ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ରୂପରେଖ। ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଏକ ଭକ୍ତି ଗୀତ, 6:15 ଶୁଣିପାରିବେ ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ 6:20 ସମୟରେ, ରାତି 7:00

ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ କିଷାନବାଣୀ ଶୁଣିପାରିବେ ରାତି 7:30 ସମୟରେ। ଆଜି ଏଥିରେ ଆଲୋଚନାର ବିଷୟ ରହିଛି କୃଷିର ଆତ୍ମନିର୍ଭରଶୀଳତାରେ ଜୈବିକ କୃଷି। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ରାତି 8 ଏବଂ ରାତି 10। ରାତି 9:30 ଶୁଣିପାରିବେ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକା। ଆଜିର ଏହି କାର୍ଯ୍ୟକ୍ରମରେ ସମ୍ପାଦକୀୟରେ ଶୁଣିପାରିବେ ଲ୍ୟାବ୍ ମିଟ୍ ବା କୃତ୍ରିମ ମାଂସ। ଆଲୋଚନାର ବିଷୟ ରହିବ ମାନବ କଲ୍ୟାଣରେ ସୁପର କମ୍ପ୍ୟୁଟର। ରାତି 10:30 ଶୁଣିପାରିବେ ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥିଲା ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଆଗାମୀକାଲି ପ୍ରାତଃ 6:05 ଶୁଣିପାରିବେ ଭକ୍ତି ନବେଦର କାର୍ଯ୍ୟକ୍ରମ ଆରାଧନା। 6:40 ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। 7:25 ସମୟରେ ଶୁଣିପାରିବେ ଓଡ଼ିଶୀ ଛାନ୍ଦ ଚମ୍ପୁର କାର୍ଯ୍ୟକ୍ରମ ପୁରାତନୀ। ପଲ୍ଲୀଗୀତର କାର୍ଯ୍ୟକ୍ରମ 7:40 ସମୟରେ। 8:30 ସମୟରେ ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ ଶୁଣିପାରିବେ 9:30 ସମୟରେ। ଦିନ 10:00 ଶୁଣିପାରିବେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭୀ। ଶ୍ରୋତାବନ୍ଧୁ, ଏଥିଲା ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଗୋଟିଏ ଦୁଇଟି ସ୍ଥାନରେ ଏହି ସମୟରେ ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ବହିବାର ସମ୍ଭାବନା ରହିଛି। ତେବେ ପୁରୀ ଜିଲ୍ଲାରେ ଦିନର ତାପମାତ୍ରାରେ ବୃଦ୍ଧି ପାଇବା ସହିତ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ଥିବା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶ୍ରୋତାବନ୍ଧୁ, ପାଣିପାଗର ସୂଚନା ଏଇଠି ଶେଷ ହେଲା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଏକ ଭକ୍ତି ଗୀତ। ଜୀବନର ଶେଷ ସମୟରେ ତୁମର ସେହି ପତିତ ପାବନ ଶ୍ରୀମୁଖ ଆଖିରେ ଥାଉ, ତୁମର ରତ୍ନ ସିଂହାସନର ଦିବ୍ୟ ଦର୍ଶନ ଭାଗ୍ୟରେ ପ୍ରତି ଜନ୍ମରେ ଆସୁଥାଉ ମହାପ୍ରଭୁ। ଶେଷରେ ମଣିମା ତୁମ ଶ୍ରୀଚରଣରେ ଏତିକି ଗୁହାରି ଶେଷ ଶବ୍ଦ ମୋ ତୁଣ୍ଡରେ କେବଳ ତୁମର ନାମ ହିଁ ଥାଉ। କଣ୍ଠଶିଳ୍ପୀ ଅଛନ୍ତି ନମିତା ଅଗ୍ରୱାଲ।

ଶୁଣିଲେ ଏକ ଭକ୍ତି ଗୀତ। କଣ୍ଠଦାନ କରିଥିଲେ ଶିଳ୍ପୀ ନମିତା ଅଗ୍ରୱାଲ, ଗୀତିକାର ଅଲେଖ ବିଶ୍ୱାଳ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତା ବନ୍ଧୁ, ମହୁମାଛି ପାଳନ ଏକ ଲାଭଜନକ ବ୍ୟବସାୟ। ଏବେର ଯୁବବର୍ଗ ଏହି ମହୁମାଛି ଚାଷ ପ୍ରତି ଆକର୍ଷିତ ହେଉଛନ୍ତି, ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାରର ପନ୍ଥା ଦେଖାଉଛନ୍ତି, ଯାହାଦ୍ୱାରା ବ୍ୟକ୍ତିଗତ ସ୍ତରରେ ଆର୍ଥିକ ଲାଭ ହେବା ସହ ଦେଶର ଆର୍ଥିକ ପ୍ରଗତିରେ ଏହା ସହାୟକ ହେଉଛି। ବିଶେଷ କରି ଏହି ମହୁମାଛି ଆମ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଏକ ବଡ଼ ମାଧ୍ୟମ, ଏହାର ସୁରକ୍ଷା ଆମମାନଙ୍କର ଦାୟିତ୍ୱ। ଏହି ଅବସରରେ ଆଜି ରହିଛି ଆଲୋଚନା, ମହୁମାଛି ପାଳନ, ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି।

0: ପ୍ରଫେସର ଅଜୟ କୁମାର ପାତ୍ର।
1: ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଯେଉଁ ଆହ୍ୱାନ ଘର ଘର ମେ ଦେଶୀ, ଆଉ ଏବେ ଯେଉଁ ନିକଟରେ ସେ ଯେଉଁ ବାର୍ତ୍ତା ଦେଇଛନ୍ତି ଦେଶବାସୀଙ୍କ ପ୍ରତି ମିତବ୍ୟୟ ହବା ସଞ୍ଚୟ କରିବା, ଏଥିରୁ ବୁଝାଯାଏ ମାନ୍ୟବର ପ୍ରଧାନମନ୍ତ୍ରୀ ଆମ ଦେଶବାସୀଙ୍କୁ ମିତବ୍ୟୟ ହେବା ପାଇଁ କହୁଛନ୍ତି ଏବଂ ନିଜ ଚେଷ୍ଟାରେ ନିଜ ଗୋଡରେ ଠିଆ ହୋଇ କୌଣସି କାର୍ଯ୍ୟ କରିବା ପାଇଁ କହୁଛନ୍ତି। ତାର ଅର୍ଥ ହେଲା ଆମେ ଅନ୍ୟ ଦେଶ ଉପରେ ବା ଅନ୍ୟ କାହାରି ଉପରେ ନିର୍ଭର ନ କରି ଆମେ ନିଜ ଗୋଡରେ ଠିଆ ହେବା। ଆଜି ଯେଉଁ ଆଲୋଚ୍ୟ ବିଷୟ ଅଛି ମହୁମାଛି, ଇଏ ଗୋଟିଏ ମଧ୍ୟ ସେଇ ମାନେ ଉନ୍ନତମୂଳକ କାର୍ଯ୍ୟ, ଯାହାଦ୍ୱାରା କି ସ୍ୱଚେଷ୍ଟାରେ ସେମାନେ ନିଜର ସବୁକିଛି ଖର୍ଚ୍ଚ ସେମାନେ ତୁଳେଇ ପାରିବେ। ଆମ ପୃଥିବୀର ଅଭିବୃଦ୍ଧି ମୁଖ୍ୟତଃ ନିର୍ଭର କରେ ସବୁଜ ଉଦ୍ଭିଦ ଉପରେ, ଏବଂ ଏହି ସବୁଜିମାର ମୂଳରେ ରହିଛି ମହୁମାଛି। କାରଣ ମହୁମାଛି ହଉଛି ଦୁଇ ପ୍ରକାର, ଏପିସ୍ ମେଲିଫେରା ଆଉ ଏପିସ୍ ଇଣ୍ଡିକାସ୍। ପରାଗ ସଙ୍ଗମରେ ମହୁମାଛିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ର ସମେତ ପ୍ରାୟ 70% ପରାଗ ସଙ୍ଗମ ନିର୍ଦ୍ଦିଷ୍ଟ ଭାବେ ମହୁମାଛି ଦ୍ୱାରା ହେଇପାରୁଛି। ଏହାଦ୍ୱାରା ଉତ୍ପନ୍ନ ହେଉଥିବା ଖାଦ୍ୟ ଉପରେ ମଣିଷ ଓ ଲକ୍ଷ ଲକ୍ଷ ପ୍ରାଣୀ ନିର୍ଭର କରିଥାନ୍ତି। ସମଗ୍ର ମାନବ ଜାତି ଖାଉଥିବା ଖାଦ୍ୟର 1/3 ଉତ୍ପାଦନରେ ମହୁମାଛିର ଭୂମିକା ରହିଛି। ମହୁମାଛି ହେଉଛି ଏକମାତ୍ର ପତଙ୍ଗ ଯାହାଦ୍ୱାରା ଆମେ ପ୍ରାକୃତିକ ପ୍ରସ୍ତୁତ ଖାଦ୍ୟ ପାଇଥାଉ। ଜୀବନର ସୁଦୀର୍ଘ ଇତିହାସରେ ପ୍ରାୟ ଏକା ସମୟରେ ମହୁମାଛି ଓ ସପୁଷ୍ପକ ଉଦ୍ଭିଦର ଉଦ୍ଭବ ଘଟିଛି। ଏହି ଉଭୟ ଗୋଷ୍ଠୀ ପରସ୍ପର ଉପରେ ନିର୍ଭରଶୀଳ। ମହୁମାଛି ଗୋଷ୍ଠୀରେ ରହେ ଏବଂ ଏହାର ବସା ମହୁଫଣା ଭାବେ ସୁପରିଚିତ। ଏଥିରେ ମହୁସିଠା, ଯାହାକୁ ଆମେ କହୁ ଇଂଲିଶରେ ୱାକ୍ସ, ନିର୍ମିତ ଅସଂଖ୍ୟ ଷଡ଼ଭୁଜାକାର କୋଠରୀ ଥାଏ। ଏ ପ୍ରକାର କୋଠରୀ ନିର୍ମାଣ ପାଇଁ କମ୍ ମହୁସିଠା ଆବଶ୍ୟକ ହେବା ସହ ଏଥିରେ ବିଭିନ୍ନ କାର୍ଯ୍ୟ ପାଇଁ ଅଧିକ ସ୍ଥାନ ମିଳିଥାଏ। ଗୋଲାକାର, ତ୍ରିଭୁଜାକାର ବା ଚତୁର୍ଭୁଜାକାର ଘର ପାଇଁ ଅଧିକ ମହୁସିଠା ଦରକାର ହୋଇଥାଏ ଓ ଏ ସବୁଥିରେ କମ୍ ସ୍ଥାନ ଥାଏ। ସାଧାରଣତଃ ଗୋଟିଏ ମହୁଫଣାରେ ପ୍ରାୟ 50,000-60,000 ମହୁମାଛି ବାସ କରନ୍ତି। ଏମାନେ ସାଧାରଣତଃ 3 ପ୍ରକାର, ପ୍ରଥମେ ହେଲା ରାଣୀ ମହୁମାଛି, କର୍ମୀ ମହୁମାଛି ଏବଂ ଡ୍ରୋନ୍ ମହୁମାଛି। ଗୋଷ୍ଠୀରେ ଗୋଟିଏ ମାତ୍ର ରାଣୀ ମହୁମାଛି ଥାଏ ଏବଂ ଡିମ୍ବ ଦେବା ଦିନକୁ ପ୍ରାୟ 25,000 ଡିମ୍ବ ଦେବା ସହ ମହୁଫଣାର ପରିଚାଳନା ଦାୟିତ୍ୱ ରାଣୀ ଉପରେ ଥାଏ। ଏହାର ଆୟୁଷ ପ୍ରାୟ 5 ବର୍ଷ। କର୍ମୀ ମହୁମାଛିଙ୍କ ସଂଖ୍ୟା ଖୁବ୍ ଅଧିକ। ମହୁଫଣାକୁ ସଫା ରଖିବା, ଏହାକୁ ବାୟୁ ଯୋଗାଇବା, ଆବଶ୍ୟକ ସ୍ଥଳେ ଡିମ୍ବକୁ ଖାଦ୍ୟ ରୂପେ ରୟାଲ ଜେଲି ଯୋଗାଇ ସେଥିରୁ ରାଣୀ ମହୁମାଛିର ବିକାଶ କରାଇବା, ପୁଷ୍ପରସ ତଥା ଖାଦ୍ୟ ସଂଗ୍ରହ ଓ ମହୁ ପ୍ରଭୃତି ପରି ଯାବତୀୟ କାର୍ଯ୍ୟ କ୍ରମାଗତ ଭାବେ କରିଥାନ୍ତି। ସେମାନଙ୍କର ଆୟୁଷ ପ୍ରାୟ 5-6 ମାସ ମାତ୍ର। ଏହି ଅବୈଧ ଭିତରେ ଗୋଟିଏ କର୍ମୀ ପ୍ରାୟ 1 ଚାମଚ ମହୁ ପ୍ରସ୍ତୁତ କରିଥାଏ। ଡ୍ରୋନ୍ ମହୁମାଛି କର୍ମୀ ଠାରୁ ସାମାନ୍ୟ ବଡ଼, କିନ୍ତୁ ସେମାନଙ୍କର ସଂଖ୍ୟା କମ୍ ଓ କାର୍ଯ୍ୟ ମଧ୍ୟ ସୀମିତ। ଖାଇବା ଓ ନିଶ୍ଚେତନ ସମାୟନ ପାଇଁ ଶୁକ୍ରାଣୁ ଦାନ କରିବା ହେଉଛି ସେମାନଙ୍କର କାର୍ଯ୍ୟ। ସେମାନଙ୍କର ଆୟୁଷ ପ୍ରାୟ 3 ମାସ। ସୁତରାଂ ମହୁମାଛିର ଗୋଷ୍ଠୀ ଜୀବନରେ ସୁସ୍ପଷ୍ଟ ଶ୍ରମ ବିଭାଜନ ଦେଖାଯାଏ, ଯାହା ମଣିଷ ସମାଜରେ ଥିବା ବିଭାଜନ ସହ କେତେକାଂଶରେ ତୁଳନୀୟ। ମହୁମାଛିଙ୍କ ଠାରେ ଅତି ଉଚ୍ଚକୋଟୀର ଯୋଗାଯୋଗ ସାମର୍ଥ୍ୟ ରଖାଯାଇଥାଏ। ଏଥିରେ ଫେରୋମନ ଭୂମିକା ରହିଛି। ମହୁମାଛିଙ୍କ ଖାଦ୍ୟ ହେଉଛି ପରାଗରେଣୁ ଓ ସୁପ୍ରସ୍ତୁତ ମହୁ। ସେମାନେ ଆବଶ୍ୟକତା ଠାରୁ 3-4 ଗୁଣ ଅଧିକ ମହୁ ପ୍ରସ୍ତୁତ ସଞ୍ଚୟ କରିଥାନ୍ତି। ମହୁର ବହୁବିଧ ଔଷଧୀୟ ବ୍ୟବହାର ରହିଛି। କଟା ତଥା ପୋଡ଼ା ଘା ଶୁଖାଇବା, ହଜମ ଶକ୍ତି ବଢ଼ାଇବା, ଶକ୍ତି ବୃଦ୍ଧି ଆଦିରେ ଏବଂ ପୁତିଘ୍ନ ଆଣ୍ଟିସେପ୍ଟିକ ଭାବେ ଏହା ବ୍ୟବହୃତ। ଏହା ପ୍ରସାଧନ ସାମଗ୍ରୀ ଭାବେ ମଧ୍ୟ କାମ ଦିଏ। କୁହାଯାଏ ଯେ କ୍ଲିଓପାଟ୍ରାଙ୍କ ଦୈନନ୍ଦିନ କାର୍ଯ୍ୟରେ ମହୁ ଏକ ମୁଖ୍ୟ ଉପାଦାନ ଥିଲା। ମହୁମାଛି ବିଶ୍ୱର ମଧ୍ୟ ଔଷଧୀୟ ଗୁଣ ଅଛି। ସନ୍ଦୀପ ପ୍ରଦାହ, ଗଣ୍ଠିବାତ, ସ୍ନାୟୁବିକ ବ୍ୟଥା, ପେଶୀକୁ ପୀଡା କମେଇବା, ପେଶୀ ରୋଗ ଭଲ କରାଇବା, ସୁରକ୍ଷିତ ଆଦିରେ ଏହା ଅତ୍ୟନ୍ତ ଉପଦେୟ। ଜୀବ ଜଗତରେ ମହୁମାଛିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଏହାର ବିବିଧ ବିଶେଷତ୍ୱକୁ ବିଚାରକୁ ନେଇ ଲଣ୍ଡନର ରିୟାଲ ଜିଓଗ୍ରାଫିକାଲ ସୋସାଇଟି ଏବଂ ଦି ଆର୍ଥ ୱାଥ ଇନଷ୍ଟିଚ୍ୟୁଟ ତରଫରୁ ଏହାକୁ ପୃଥିବୀର ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଜୀବ ବୋଲି କୁହାଯାଇଅଛି। ଏହି ପରିପ୍ରେକ୍ଷୀରେ ପ୍ରଖ୍ୟାତ ପିପାଲିକା ବିଶାରଦ ତଥା ପରିବେଶବିତ ଇଓ ଉଲିସଙ୍କ ମତ ପ୍ରଣିଧାନ ଯୋଗ୍ୟ। ସେ କହିଛନ୍ତି ପରିବେଶ ପ୍ରତି ପ୍ରତ୍ୟେକ ଜୀବର କିଛି ନା କିଛି ଅବଦାନ ରହିଛି। ଭାରସାମ୍ୟ ରକ୍ଷା କରିବାରେ ମହୁମାଛିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପରାଗ ସଙ୍ଗମ କରି ଫୁଲର ବୈବିଧତା ବଢାଇବା ଏବଂ ଫଳ ପନିପରିବାରେ ସାହାଯ୍ୟ କରିବା, ଏହା ହେଉଛି ମହୁମାଛିର ମୁଖ୍ୟ ଅବଦାନ ଅଟେ। ତେଣୁ ଯଦି ମଣିଷ ଏହି ପରିବେଶର ଭାରସାମ୍ୟ ରକ୍ଷା ନ କରେ ଏବଂ ମହୁମାଛିର ଜୀବନ ଚକ୍ରକୁ ଠିକ ଭାବରେ ଚଳାଇବାରେ ସାହାଯ୍ୟ ନ କରେ, ତାହେଲେ ଭବିଷ୍ୟତରେ ହୁଏତ ମହୁମାଛି ଲୋପ ପାଇଯିବାର ଆଶଙ୍କା ରହିଛି। କେବଳ ମଣିଷ ଜାତି ବଞ୍ଚି ରହିଲେ ହେବ ନାହିଁ, ମଣିଷ ଜାତି ସହିତ ଅନ୍ୟାନ୍ୟ ଜୀବଜଗତ ବା ଜୀବଜନ୍ତୁ ମଧ୍ୟ ବଞ୍ଚିବା ନିହାତି ଦରକାର। ତେଣୁ ୱିଲସନ୍ ଚରମବାଣୀ ସ୍ୱାଇଁ କହିଛନ୍ତି ଯେ ମଣିଷ ଜାତିର ବିଲୁପ୍ତି ଘଟିଲେ

0: ଜୀବମଣ୍ଡଳର କୌଣସି କ୍ଷତି ହେବ ନାହିଁ, ଅନ୍ୟ ସମସ୍ତ ଜୀବ ଶାନ୍ତିରେ ରହିବେ, ସମସ୍ତ ମଣିଷ ଜାତି ପାଇଁ ଏହା ଏକ ଚେତାବାନୀ। କିନ୍ତୁ ଆମେ ଏଠି ମନେ ରଖିବା ଉଚିତ ଯେ ମଣିଷ ବଞ୍ଚୁ ଏବଂ ସମସ୍ତ ଜୀବଜଗତ ମଧ୍ୟ ବଞ୍ଚୁ। ଆଉ ଗୋଟିଏ କଥା ମୁଁ କହିବାକୁ ଚାହେଁ ଯେ ସାମଗ୍ରିକ ଭାବେ ବିଭିନ୍ନ ଜାତିର ମଧୁପଙ୍କୁ ବିଚାରକୁ ନେଲେ ଜଣାଯାଏ ଯେ ଜଙ୍ଗଲ କ୍ଷୟ, ମଧୁକୋଷ ବା ମହୁ ଘର ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ଉପଲବ୍ଧ ହେବା, ପର୍ଯ୍ୟାପ୍ତ ପରିମାଣର ଫୁଲର ଅଭାବ, ଏକ ପାଉଣ୍ଡ ମହୁ ପ୍ରସ୍ତୁତି ପାଇଁ ପ୍ରାୟ 2 ନିୟୁତ ଫୁଲର ରସ ସଂଗ୍ରହ କରିବାକୁ ପଡିଥାଏ ଓ 1,44,000 କିଲୋମିଟର ଦୂରତ୍ୱ ଅତିକ୍ରମ କରିବାକୁ ମହୁମାଛିଟି ପଡିଥାଏ। ଏଇଥିରୁ ଜଣାଯାଏ ଯେ ମହୁମାଛି ମହୁ ସଂଗ୍ରହ କରିବାରେ କେତେ କଷ୍ଟ କରନ୍ତି ଏବଂ ମଣିଷ ଜାତି ପ୍ରତି ତାଙ୍କର ଅବଦାନ ଅତ୍ୟନ୍ତ ଅତୁଳନୀୟ। ପରିବର୍ତ୍ତନ ଓ ମୋବାଇଲ ଟାୱାର ନିର୍ମାଣ ଆଦି କାରଣରୁ ବିଭିନ୍ନ ଜାତିର ମହୁମାଛି ସଂଖ୍ୟା କମ୍ ହେବାରେ ଲାଗିଛି। ପ୍ରକାଶ ଥାଉ କି ମୋବାଇଲ ଫୋନ ତରଙ୍ଗ ଦ୍ୱାରା ମହୁମାଛିଙ୍କ ଗତିବିଧି ଗୁରୁତ୍ୱ ଭାବେ ପ୍ରଭାବିତ ହୋଇଥାଏ। ଏଥିଯୋଗୁଁ ସେମାନେ ଅଧିକ ଶବ୍ଦ କରନ୍ତି ଏବଂ ମହୁମାଛିଙ୍କୁ ଆସନ୍ନ ବିପଦ ସମ୍ପର୍କରେ ସଂକେତ ମଧ୍ୟ ଦେଇଥାନ୍ତି। ପରାଗ ସଂଗମ ପତଙ୍ଗ ଗୋଷ୍ଠୀର ଭୂମିକା ବିଷୟରେ ସମସ୍ତେ ଉଣା ଅଧିକ ପରିଚିତ। ଏଥିରୁ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ମହୁମାଛି, କାରଣ କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ର ସମେତ ପ୍ରାୟ 70% ପରାଗ ସଂଗମ ନିର୍ଦ୍ଦିଷ୍ଟ ଭାବେ ମହୁମାଛି ଦ୍ୱାରା ହେଉଛି। ଏହାଦ୍ୱାରା ଉତ୍ପନ୍ନ ହେଉଥିବା ଖାଦ୍ୟ ଉପରେ ମଣିଷ ଓ ଲକ୍ଷ ଲକ୍ଷ ପ୍ରାଣୀ ନିର୍ଭର କରିଥାନ୍ତି। ସମଗ୍ର ମାନବ ଜାତି ଖାଉଥିବା ଖାଦ୍ୟର 1/3 ଉତ୍ପାଦନରେ ମହୁମାଛିର ଭୂମିକା ରହିଛି। ଯଦି ମହୁମାଛି ଲୋପ ପାଏ ତାହେଲେ ମଣିଷ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେଣୁ ଆମେ ପ୍ରଧାନମନ୍ତ୍ରୀଙ୍କର ପରାମର୍ଶକୁ ହାତରେ ଗ୍ରହଣ କରି ବିଚାର କରି ଆମେ ମହୁମାଛି ଭଳି ଅନେକ କୁଟୀର ଶିଳ୍ପକୁ ଆଗେଇ ନେବା ଉଚିତ। ମହୁମାଛି ଚାଷ କରି ଜଣେ ବ୍ୟକ୍ତି ବର୍ଷକୁ ପ୍ରାୟ ଅତି କମ୍ରେ 3-4 ଲକ୍ଷ ଟଙ୍କା ଆୟ କରିପାରିବେ ଏବଂ ନିଜର ପରିବାର ପୋଷଣ କରିପାରିବେ। ଏତଦ୍ବ୍ୟତୀତ ଯେକୌଣସି ବ୍ୟକ୍ତି ଚାହିଁଲେ, ଚାକିରିଆ ହଉ ବା ଚାକିରି ନଥାଉ, ସେମାନେ ଯଦି ଚାହିଁବେ ନିଜ ଘରେ ମହୁ ଚାଷ କରିପାରିବେ। ଏଥିପାଇଁ ଅତ୍ୟନ୍ତ ସରଳ ସୁବିଧା ରହିଛି ଏବଂ ସରକାରଙ୍କ ତରଫରୁ ଅନେକ ପରିମାଣରେ ସାହାଯ୍ୟ ଋଣ ମଧ୍ୟ ଦିଆଯାଉଛି। ମହୁ ଗୋଟିଏ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ ଏବଂ ଏହା ମଧ୍ୟ ସମସ୍ତଙ୍କ ପାଇଁ ଉପାଦେୟ। ମହୁରୁ ବିଭିନ୍ନ ପ୍ରକାର ପଦାର୍ଥ ତିଆରି ହେଇପାରେ। ତେଣୁ ଘରେ ବାହାରେ ବଗିଚାରେ ମହୁ ଚାଷ କରି ଲାଭବାନ ହେବା ଉଚିତ ଏବଂ ସାଧାରଣତଃ ଆମେ ଘରୋଇ ମହୁମାଛି ଯେଟା କହୁଛି ଏପିସ୍ ଇଣ୍ଡିକାସ୍ ବା ଏପିସ୍ ମିଲିଫେରା, ଏଇ 2 ପ୍ରକାର ଶ୍ରେଣୀର ମହୁମାଛି ଆଣି ଚାଷ କରିବା ଉଚିତ ଏବଂ ଏହା ମହୁବାକ୍ସ ମାଧ୍ୟମରେ ହେଇପାରିବ ଏବଂ ଏହି ମହୁବାକ୍ସ ମଧ୍ୟ ସରକାର ବିନା ଟଙ୍କାରେ ସେମାନେ ଯୋଗାଇ ଦେଉଛନ୍ତି ଏବଂ ସେମାନଙ୍କର ଯେଉଁ ଅଛନ୍ତି ମହୁମାଛି ବିଶେଷଜ୍ଞ ସେମାନେ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ତେଣୁ ମହୁ ଗୋଟିଏ ଅତ୍ୟନ୍ତ ସୁବିଧାଜନକ ସରଳ ସାବଲୀଳ ବ୍ୟବସାୟ ଅଟେ। ମହୁମାଛି ଥରେ ପରିବେଶ ସହିତ ଖାପ ଖୁଆଇଗଲେ ଏବଂ ତା ପାଇଁ ସୁନ୍ଦର ପରିବେଶ ବା ତା ପାଇଁ ସୁନ୍ଦର ଘରଟି ତିଆରି ହୋଇଗଲେ ସେ ନିଜ ଚେଷ୍ଟାରେ ତା ନିଜର ଘରର ଉନ୍ନତି କରେ ଏବଂ ନିଜ ଚେଷ୍ଟାରେ ଖାଦ୍ୟ ସଂଗ୍ରହ କରେ, ନିଜ ଚେଷ୍ଟାରେ ଖାଦ୍ୟ ତିଆରି କରେ, ନିଜ ଚେଷ୍ଟାରେ ଖାଦ୍ୟ ମଧ୍ୟ ଦାନ କରେ। ତେଣୁ ମହୁମାଛି ଚାଷ କରି ଆମେ ଆମର ଆର୍ଥିକ ଦୁରବସ୍ଥାକୁ ଆମେ ସୁଧାରି ପାରିବା ଏବଂ ପ୍ରଗତି ପଥେ ମଧ୍ୟ ଦେଶ ଆଗେଇ ଚାଲିବ ଏବଂ ସମସ୍ତେ ଏଇଭଳିଆ ପଦ୍ଧତିକୁ ଅନୁସରଣ କରି ନିଜର ଜୀବିକା ନିର୍ବାହ ସୁନ୍ଦର ଭାବରେ କରିପାରିବେ। ତେଣୁ ମହୁମାଛି ଭଳି ଏକ ମୂଲ୍ୟବାନ ପତଙ୍ଗକୁ ଆମେ ସବୁବେଳେ ସୁରକ୍ଷା ଦେବା ଉଚିତ। ସେଥିପାଇଁ ଜଙ୍ଗଲ ରହିବା ଦରକାର, ସେଥିପାଇଁ ଛାତ ଉପରେ ପରିବା ଚାଷ ହେବା ଦରକାର। ଆମେ ଏଇଭଳି ଗୋଟିଏ ସୁନ୍ଦର ଏବଂ ଉପାଦେୟ ମୂଲ୍ୟବାନ ଚାଷକୁ ଆପଣେଇ ଅତି ସହଜରେ ଆମେ ନିଜକୁ ଜଣେ ଭାରତୀୟ ବୋଲି ଗର୍ବ ଅନୁଭବ କରିପାରିବା ଏବଂ ଆମର ଅବଦାନ ରହିବ ଦେଶର ଆର୍ଥିକ ଉନ୍ନତି ପ୍ରତି।
1: ଶୁଣୁଥିଲେ ଆଲୋଚନା ମହୁମାଛି ପାଳନ ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ ଏ ସମ୍ପର୍କରେ ଆଲୋଚନା କରୁଥିଲେ ପ୍ରଫେସର ଅଜୟ କୁମାର ପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା ପହିଲାରୁ 15

0: ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକର ମରାମତି ଓ ସୁରକ୍ଷା, ଚବିଶ ଘଣ୍ଟିଆ ସହାୟତା କେନ୍ଦ୍ର, ଦୈନିକ ରିପୋର୍ଟ ପ୍ରଦାନ ଆଦି ଉପରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ନିପୁଣ ଓଡ଼ିଶା ସେଲ୍ର ରାଜ୍ୟ ଉପଦେଷ୍ଟା ରିଟାମନି ବୋରାହା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗସ୍ତରେ ଯାଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ବିଦ୍ୟାଳୟର ଶୈକ୍ଷିକ ସମସ୍ୟା, ନିପୁଣ ଆପ୍ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟକୁ ପରିଚାଳନା କରିବା ତଥା ସର୍ବାଙ୍ଗୀନ ଶିକ୍ଷଣ ଅଭିବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଅଙ୍ଗୁଳାଇଠାରେ ଦୁଇ ଦିବସୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାରମ୍ପରିକ ଔଷଧ ଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ 50ରୁ ଅଧିକ ଷ୍ଟଲ୍ରେ ବିଭିନ୍ନ ଚେରମୂଳି, ଆୟୁର୍ବେଦ ଔଷଧ ଏବଂ ଚିକିତ୍ସା ପ୍ରଣାଳୀ ସଂକ୍ରାନ୍ତରେ ପ୍ରଚାର ପ୍ରସାର କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆସନ୍ତାକାଲିଠାରୁ 29 ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା, ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା, ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ସମ୍ବଲପୁରର ହୀରାକୁଦଠାରେ ଆଜି ଅପରାହ୍ନ 2:30 ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। କାଳବୈଶାଖୀର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ଥିବାରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳମରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଇଟାଲୀରେ ପହଞ୍ଚୁଛନ୍ତି। ରୋମ୍ରେ ଦୁଇଦିନିଆ ସରକାରୀ ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସକୁ ଯାଇଥିଲେ। ଏହାପରେ ନେଦରଲାଣ୍ଡ, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀ ଯାଇଛନ୍ତି। ଇଟାଲୀ ଗସ୍ତ ଶେଷ କରି ଆସନ୍ତାକାଲି ଶ୍ରୀ ମୋଦି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମ ଥର ପାଇଁ ନରୱେ ଗସ୍ତ କରିଥିଲେ। ନରୱେର ଓସ୍ଲୋଠାରେ ଦୁଇ ଦେଶର ବ୍ୟବସାୟ ଓ ଗବେଷଣା ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ର

0: କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧିର ଉଚ୍ଚ ପ୍ରଶଂସା କରିଥିଲେ। ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଭାରତୀୟ ବ୍ୟବସାୟୀଙ୍କ ପାଇଁ ଆନ୍ତର୍ଜାତିକ ବଜାର ଅଧିକ ବ୍ୟାପକ ହୋଇପାରୁଛି। ଭାରତ ଏବଂ ନରୱେ ଉଭୟ ପକ୍ଷ 100 ବିଲିୟନ୍ ଡଲାର ନିବେଶର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଭାରତରେ 10 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏଥିପାଇଁ ଉଭୟ ଦେଶର ପ୍ରୟାସ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ମିଳନୀରେ ଶ୍ରୀ ମୋଦି ଭାରତର ଦୃଢ଼ ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି, ମାନବ ସମ୍ବଳ, ଦକ୍ଷ ଏବଂ ଆକାଂକ୍ଷୀ ଯୁବବର୍ଗ, ସୁଦୃଢ଼ ବ୍ୟବସାୟ ବ୍ୟବସ୍ଥା ଏବଂ ନିବେଶ ଅନୁକୂଳ ନିୟାମକ ଢାଞ୍ଚା ଉପରେ ଆଲୋକପାତ କରିଛନ୍ତି। ଦେଶର ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତି ବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ନିବେଶର ବ୍ୟାପକ ସୁଯୋଗ ରହିଛି। ଶ୍ରୀ ମୋଦି ନରୱେର ବ୍ୟବସାୟୀ ଗୋଷ୍ଠୀଙ୍କୁ ଭାରତରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଦେଇଛନ୍ତି। ଉଭୟ ଦେଶର ବ୍ୟାବସାୟିକ ସମ୍ପ୍ରଦାୟ ନୂତନ ସହଭାଗିତା ଗଠନ କରିବା ସହିତ ସମ୍ପର୍କ ବୃଦ୍ଧି ପାଇଁ ମାର୍ଗ ଉନ୍ମୋଚନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସମ୍ମିଳନୀରେ ବିଭିନ୍ନ କମ୍ପାନୀର 50ରୁ ଅଧିକ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉଭୟ ଦେଶର ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ସମ୍ମିଳନୀ ଅବସରରେ ଭାରତ ଓ ନରୱେର ବିଭିନ୍ନ କମ୍ପାନୀ ଏବଂ ପ୍ରତିଷ୍ଠାନ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନରୱେ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ସ୍ୱିଡେନରେ ପହଞ୍ଚିଥିଲେ। ଗୋଥନବର୍ଗଠାରେ ଆୟୋଜିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ ବୈଠକକୁ ସମ୍ବୋଧନ କରିଥିଲେ। ଭଲଭୋ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ବୈଠକରେ ଶ୍ରୀ ମୋଦିଙ୍କ ସହ ସ୍ୱିଡେନ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ ଯୋଗ ଦେଇଥିଲେ। ନିଜ ସମ୍ବୋଧନରେ ଶ୍ରୀ ମୋଦି ଭାରତ ଏବଂ ୟୁରୋପ ସଂଘ ସଦସ୍ୟ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ସମନ୍ୱୟ ଉପରେ ଆଲୋକପାତ କରିଥିଲେ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଏକ ପରିବର୍ତ୍ତନକାରୀ ଆର୍ଥିକ ସହଭାଗିତା ଭାବରେ ସେ ବର୍ଣ୍ଣନା କରିଥିଲେ। ଏହାଦ୍ୱାରା ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ସେବା କ୍ଷେତ୍ର ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳରେ ନୂତନ ସୁଯୋଗ ସୃଷ୍ଟି ହେବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଭଳି ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ଭାରତ ୟୁରୋପ ବାଣିଜ୍ୟ ସହଭାଗିତାକୁ ଅଧିକ ତ୍ୱରାନ୍ୱିତ କରିବ। ବିବିଧ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳ ପରିସ୍ଥିତି ଉପରେ ଭାରତ ଓ ୟୁରୋପ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ମୋଦି ଗୁରୁତ୍ୱ ଦେଇଥିଲେ। ଭାରତରେ ଦୂରସଞ୍ଚାର ଓ ଡିଜିଟାଲ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଡିପ୍ଟେକ୍ ନିର୍ମାଣ, ସ୍ୱଚ୍ଛ ଶକ୍ତି, ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟସେବା ଓ ଜୀବବିଜ୍ଞାନ ଭଳି କ୍ଷେତ୍ରରେ ସହଭାଗୀ ହେବାକୁ ପ୍ରଧାନମନ୍ତ୍ରୀ ୟୁରୋପୀୟ ଶିଳ୍ପ ନେତୃତ୍ୱଙ୍କୁ ଆମନ୍ତ୍ରଣ କରିଥିଲେ। ସ୍ୱିଡେନ ଗସ୍ତ ପୂର୍ବରୁ ଶ୍ରୀ ମୋଦି ନେଦରଲାଣ୍ଡ ଗସ୍ତରେ ଯାଇ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରିତାର ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ମତ ବିନିମୟ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଭୟ ରାଷ୍ଟ୍ର ସହଭାଗିତା ନେଇ ସମ୍ମତି ପ୍ରଦାନ କରିଛନ୍ତି। ଅର୍ଥନୈତିକ ସହଯୋଗ ଓ ପୁଞ୍ଜିନିବେଶ, ଜଳ, କୃଷି ଏବଂ ସ୍ୱାସ୍ଥ୍ୟକ୍ଷେତ୍ର, ଆଧୁନିକ ପ୍ରଯୁକ୍ତିବିଦ୍ୟା, ନବସୃଜନ, ବିଜ୍ଞାନ ଏବଂ ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତା ପାଇଁ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି। ଏପରିକି ଶକ୍ତି ରୂପାନ୍ତରଣ, ନିରନ୍ତର ବିକାଶ ଏବଂ ସାମୁଦ୍ରିକ କ୍ଷେତ୍ର ପାଇଁ ଉଭୟ ରାଷ୍ଟ୍ର ମିଳିମିଶି କାମ କରିବାକୁ ସମ୍ମତ ହୋଇଛନ୍ତି। ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ସହଯୋଗ, ସୁରକ୍ଷା, ସୂଚନା ଆଦାନ ପ୍ରଦାନ, ଲୋକସମ୍ପର୍କ, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିମିଶି କାର୍ଯ୍ୟ କରିବେ ବୋଲି ସ୍ଥିର ହୋଇଛି। ବିଶ୍ୱସ୍ତରରେ ଭାରତକୁ ଏକ ପ୍ରମୁଖ ଅଂଶୀଦାର ଭାବେ ଗଢ଼ି ତୋଳିବାରେ ଶ୍ରୀ ମୋଦିଙ୍କର ଏହି ପଞ୍ଚରାଷ୍ଟ୍ରୀୟ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ।
2: ଶୁଣିଲେ ଆଜିର ପ୍ରସଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। ସ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:01:10। ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଚାନ୍ଦନ ତମେ ତାରା ଚଳଚ୍ଚିତ୍ରର ଏହି ଗୀତଟିକୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ତପୁ ମିଶ୍ର, ଗୀତିକାର ନିଜାମ, ସଙ୍ଗୀତକାର ପ୍ରେମାନନ୍ଦ।

0: ଶ୍ରୋତା ବନ୍ଧୁ ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1-15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ନରୱେ ରାଜଧାନୀ ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନରୱେ, ସ୍ୱିଡେନ୍, ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କର ପ୍ରଧାନମନ୍ତ୍ରୀଗଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଡେନ୍ମାର୍କର କୋପେନହେଗନ୍ଠାରେ 2022 ମସିହାରେ ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ନିର୍ଯ୍ୟାସ ପରିପ୍ରେକ୍ଷୀରେ ଏହି ସମ୍ମିଳନୀ।

0: ସ୍ୱିଡେନ୍ରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି। ପ୍ରଯୁକ୍ତିବିଦ୍ୟା, ନବସୃଜନ, ନିରନ୍ତରତା, ନବୀକରଣୀୟ ଶକ୍ତି ଏବଂ ଡିଜିଟାଇଜେସନ୍ କ୍ଷେତ୍ରଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହୋଇଛି। ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ବଳବତ୍ତର ରହିଥିବା ବେଳେ ଏଭଳି ସମ୍ମିଳନୀରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ନୋର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ବର୍ତ୍ତମାନ ପ୍ରାୟ $19 ବିଲିୟନ୍ ପହଞ୍ଚିଛି। ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନମାର୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନରୱେରୁ ଇଟାଲୀ ଅଭିମୁଖେ ଯାତ୍ରା କରିବେ। ଦୁଇଦିନିଆ ଏହି ଇଟାଲୀ ଗସ୍ତ ଅବସରରେ ଶ୍ରୀ ମୋଦି କେତେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୁନିଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଶ୍ରୀ ମୋଦି କେତେକ ଆଲୋଚନା ବୈଠକରେ ଅଂଶଗ୍ରହଣ କରିବେ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିବର୍ତ୍ତିତ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଜଗଦଲପୁରରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଶାହା ଆଜି କହିଛନ୍ତି 2031 ସୁଦ୍ଧା ବସ୍ତରବାସୀଙ୍କ ହାରାହାରି ଆୟ 6 ଗୁଣକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବସ୍ତରକୁ ନକ୍ସଲବାଦ ମୁକ୍ତ କରିବା ପରେ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଳିତ ଭାବରେ ଆଗାମୀ 5 ବର୍ଷ ମଧ୍ୟରେ ଏହି ଅଞ୍ଚଳ ବିକାଶ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଛନ୍ତି।
1: 19 ମଇ 2026 କି ଏ ତିଥି ହେ କି ଯାହା ସେ ନକ୍ସଲ ପ୍ରଭାବିତ କ୍ଷେତ୍ର ମେ ସମ୍ପୂର୍ଣ୍ଣ ବିକାଶ କି ପରିକଳ୍ପନା କୁ ଲଞ୍ଚ କିଆ ଯା ରହା ହେ। ବସ୍ତର କେ ସାଥ ଜିଲ୍ଲେ କୁ ନକ୍ସଲବାଦ ସେ ମୁକ୍ତ କରାନେ କେ ଲିଏ ଭାରତ ସରକାର କେ ଦ୍ୱାରା ୟହାଁ ପର କରିବ କରିବ 200 ସୁରକ୍ଷା କ୍ୟାମ୍ପ ବନାଏ।
0: ଜଗଦଲପୁରଠାରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ 26ତମ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତିଶଗଡ଼ ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ର ସଚିବ, ସିବିଆଇ ନିର୍ଦ୍ଦେଶକ ଏବଂ ଏହି ରାଜ୍ୟଗୁଡ଼ିକର ପୁଲିସ୍ ଓ ପ୍ରଶାସନିକ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୁଲା କୁକୁରଙ୍କ ସ୍ଥାନାନ୍ତର ଏବଂ ବନ୍ଧ୍ୟାକରଣ ସମ୍ପର୍କିତ ପୂର୍ବ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ଏହାକୁ ପ୍ରତ୍ୟାହାର ନେଇ ହୋଇଥିବା ଆବେଦନଗୁଡ଼ିକୁ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟା ଏବଂ ଜଷ୍ଟିସ୍ ଏନ୍ଭି ଆଞ୍ଜାରିଆଙ୍କ ପୀଠ ଖାରଜ କରିଦେଇଛନ୍ତି। ମଣିଷ ଜୀବନ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦୂରାରୋଗ୍ୟ, ବ୍ୟାଧିଗ୍ରସ୍ତ ଏବଂ ପାଗଳ କୁକୁରଙ୍କ କ୍ଷେତ୍ରରେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ କୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆବଶ୍ୟକ ସ୍ଥଳେ ପୌର ସଂସ୍ଥାଗୁଡ଼ିକ ସେହି ନିଜ ଅଞ୍ଚଳରେ ବୁଲା କୁକୁରଙ୍କ ପାଇଁ ଇଚ୍ଛା ମୃତ୍ୟୁର ଆଶ୍ରୟ ନେଇପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ବାରମ୍ବାର କୁକୁର କାମୁଡ଼ା କିମ୍ବା କୁକୁରଙ୍କର ଆକ୍ରମଣ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ବିପଦରେ ପଡ଼ିଥାଏ। ନୂଆଦିଲ୍ଲୀରେ ପିଲାମାନଙ୍କୁ ବୁଲା କୁକୁର କାମୁଡ଼ିବା ଏବଂ କୁକୁର କାମୁଡ଼ାଜନିତ ରୋଗ ଭୟକୁ ଦୃଷ୍ଟିରେ ରଖି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଗତ ବର୍ଷ July 28 ବିଚାର ପାଇଁ ଗ୍ରହଣ କରିଥିଲେ। ଖଣ୍ଡପୀଠ କହିଛନ୍ତି କୁକୁର କାମୁଡ଼ାଜନିତ ବିପଦରୁ ମୁକ୍ତ ଭାବରେ ସମାଜରେ ଚଳପ୍ରଚଳ କରିବା ତଥା ସମ୍ମାନର ସହିତ ସମାଜରେ ବଞ୍ଚିବାର ସମସ୍ତଙ୍କ ଅଧିକାର ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା 1ରୁ 15 ପର୍ଯ୍ୟନ୍ତ କ୍ଷେତ ବଚାଅ ଅଭିଯାନ କାର୍ଯ୍ୟକାରୀ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
2: एक जून से जो हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते हैं। हम आधुनिक टेक्नोलॉजी की जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। 1 जून से 15 जून तक सोचा दलहन तिलहन मिशन के बारे में भी बता सकते हैं। तो किसान को जागरूक करने का काम उसमें हो सकता है। ID तेजी से अब बनाने का काम चल रहा है। फार्मर ID का मतलब है किसान के सारा विवरण एक ही जगह आ जाए, उसके पास जमीन, उसके पास परिवार, परिवार के सदस्य, बाकी संपत्ति एक जगह फार्मर ID 1 मिनट में 2 मिनट में बैंक लोन सैंक्शन कर सकता है।
0: श्री चौहान कहते हैं प्रत्येक चाषी एक

ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି, ଫସଲ, ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ, ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମ୍ମିଳନୀରେ ପାଞ୍ଚଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପରୀକ୍ଷା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସ୍ୱଚ୍ଛତାର ସହ ସମ୍ପନ୍ନ କରାଯିବ। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ମହାରାଷ୍ଟ୍ର ଲାଟୁର ଜିଲ୍ଲାର ରେଣୁକାଇ କେମିଷ୍ଟ୍ରି କ୍ଲାସେସ୍ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରି କେତେକ ଦସ୍ତାବିଜ୍ ଜବତ କରିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟା ଏବଂ ଅଭିଯୋଗଗୁଡ଼ିକର ସମାଧାନ କରିବା ପାଇଁ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ରାଜ୍ୟ ସଂଖ୍ୟାଲଘୁ କମିଶନଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ରିଜିଜୁ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ସମସ୍ତ ନାଗରିକଙ୍କର ଉନ୍ନତି ଏବଂ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ପିଏମ୍ଜେଭିକେ ଏବଂ ପ୍ରଧାନମନ୍ତ୍ରୀ ବିରାସତ କା ସମ୍ବର୍ଦ୍ଧନ ପିଏମ୍ ବିକାଶ ପରି ବିଭିନ୍ନ ଯୋଜନା ମନ୍ତ୍ରଣାଳୟ ପକ୍ଷରୁ ସଂଖ୍ୟାଲଘୁଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ସେ କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟ ସଂଖ୍ୟାଲଘୁ କମିଶନକୁ ଏ ସମ୍ପର୍କରେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଜୟପୁରଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନ ବିରୁଦ୍ଧରେ ଭାରତ ଖେଳିବାକୁ ଥିବା ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ ପାଇଁ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ବିପକ୍ଷରେ ଜୁନ୍ 6 ତାରିଖରେ ମାଲନପୁରରେ ଟେଷ୍ଟ ମ୍ୟାଚ୍ ଏବଂ ଏହାପରେ ଧର୍ମଶାଳା, ଲକ୍ଷ୍ନୌ ଏବଂ ଚେନ୍ନାଇରେ 3ଟି ଆନ୍ତର୍ଜାତିକ ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଶୁଭମନ୍ ଗିଲ୍ଙ୍କୁ ଉଭୟ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକରେ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଟେଷ୍ଟ ଦଳରେ କେଏଲ୍ ରାହୁଲ୍ଙ୍କୁ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକ ପାଇଁ ଶ୍ରେୟସ୍ ଆୟର୍ଙ୍କୁ ଉପ ଅଧିନାୟକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚା ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସୁନ୍ଦରଗଡ଼ ଜିଲ୍ଲାରେ ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବାରମ୍ବାର ବୈଠକ ହେଉଛି ଏବଂ ବୁଥସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦାଖଲ ପାଇଁ କୁହାଯାଇଛି। ଚଳିତ ମାସ 20-29 ମଧ୍ୟରେ ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ହେବାକୁ ଥିବା

0: ବେଳେ ମେ 30 ତାରିଖରୁ 28 ଜୁନ୍ ପର୍ଯ୍ୟନ୍ତ ବିଏଲ୍ଓ ମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ କରିବେ। 5 ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଦାବି ଓ ଆପତ୍ତି ଦାଖଲ ପାଇଁ 4 ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦିଆଯିବ ଏବଂ 6 ସେପ୍ଟେମ୍ବରରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ। ଏ ନେଇ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ସୁରେଶ ପଟ୍ଟନାୟକ ସୂଚନା ଦେଇଛନ୍ତି।
1: ମୁଖ୍ୟ ନିର୍ବାଚନ କମିଶନଙ୍କର ଆଦେଶ ମୁତାବକ ଆପଣଙ୍କର ସମସ୍ତ ରାଜନୈତିକ ଦଳକୁ ଡାକିକି ବୈଠକ କରାଯାଇଛି, କୋଉ ଭଳିଆ କରାଯିବ, କୋଉ ଭଳିଆ ଫର୍ମ ଦିଆଯିବ ଲୋକଙ୍କୁ, ଆଉ ଲୋକଙ୍କୁ ଗୋଟେ ଆଣିଥିଲା ପରେ ନେକ୍ସଟ ପ୍ରୋସେସ କଣ କରାଯିବ ସେଟା ବି କୁହାଯାଇଛି। 2 ନମ୍ବର ଏରିଆର ମାନଙ୍କର ଟ୍ରେନିଂ ବି ଅଲରେଡି ସରିଯାଇଛି, ତାପରେ ସେମାନେ ତାଙ୍କର ଲେବୁଲରେ ବିଏଲ୍ଓ ମାନଙ୍କୁ ପୁଣି ଆଉ ଥରେ ଟିକେ ରିଫ୍ରେସ୍ କରିବେ, ଆଉ ଥରେ ଟ୍ରେନିଂ ଦେବେ। ତ ବର୍ତ୍ତମାନ ଆମେ ଭେଣ୍ଡରକୁ ଫର୍ମ ପ୍ରିଣ୍ଟିଂ ପାଇଁ ଅଲରେଡି କାର୍ଯ୍ୟ ଦେଇ ସାରିଛୁ, ସେଇଟା 6-7 ଦିନ ଭିତରେ ଆସିଯିବ। ତାପରେ ପଲିଟିକାଲ ପାର୍ଟି ମାନଙ୍କୁ ପୁଣି ଅନୁରୋଧ କରାଯାଇଛି, କିଛି ସେମାନେ ତାଙ୍କର ବୁଥ ଲେବୁଲ ହେଡ୍ଙ୍କର ମାନେ ଆପଏଣ୍ଟମେଣ୍ଟଟା କରିନାହାନ୍ତି, ସେଟା ଶୀଘ୍ର କରିଦେବେ ବୋଲିକି। ଆଉ ଇନ୍ ଦ ମିନ୍ ଟାଇମ୍ ଆମର ସେନ୍ସସ୍ କାମ ମଧ୍ୟ ସକ୍ସେସଫୁଲି କମ୍ପ୍ଲିଟ୍ ହେଇଯାଇଛି, ଆଉ ଗୋଟେ ଭଲ ଇଲେକ୍ଟ୍ରାଲ ରୋଲ୍ ପ୍ରିପାରେସନ କରିବା ପାଇଁ ଆମେ ଆମ ଲେବୁଲରେ ଯଥାସମ୍ଭବ ଚେଷ୍ଟା କରୁଅଛୁ।
0: ରେଡ୍କ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ବିଶ୍ୱ ରେଡ୍କ୍ରସ ଦିବସ ପାଳିତ ହୋଇଯାଇଛି। ଉଦିତ ନଗରସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଦିନା ଦସ୍ତଗିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ରେଡ୍କ୍ରସ ସଂଗଠନ ରକ୍ତଦାନ ଶିବିର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସଚେତନତା ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଛି ବୋଲି କହିଥିଲେ। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ବାସ୍ତବ ସ୍ଥିତି ସମୀକ୍ଷା କରିଥିଲେ ଏବଂ ହିତାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। 31ତମ ରାଉରକେଲା ଉନ୍ନୟନ ବୈଠକରେ ଅଧ୍ୟକ୍ଷତା କରି ସେ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଅବଗତ ହୋଇଥିଲେ। 2047 ସୁଦ୍ଧା ଭାରତ ଏବଂ 2036 ସୁଦ୍ଧା ଓଡ଼ିଶା ବିକଶିତ ହେବାରେ ରାଉରକେଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦର୍ଲିପାଲିସ୍ଥିତ ଏନ୍ଟିପିସି ତାପସ ବିଦ୍ୟୁତ୍ କେନ୍ଦ୍ର ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପର ସମୀକ୍ଷା କରିଛନ୍ତି। କାରଖାନା ପରିଦର୍ଶନ ପରେ ସେ ଅଧିକାରୀମାନଙ୍କ ସହ ଭିତ୍ତିଭୂମି ସମ୍ପ୍ରସାରଣ, ବିକାଶମୂଳକ କାର୍ଯ୍ୟ ଓ ପ୍ରକଳ୍ପ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକଳାପ ନେଇ ଆଲୋଚନା କରିଥିଲେ। ବ୍ରାହ୍ମଣୀ ନଦୀ ଉପରେ ବେଦବ୍ୟାସଠାରେ ବହୁ ପ୍ରତୀକ୍ଷିତ କଂକ୍ରିଟ୍ ପାଦଚଲା ଓ ସାଇକେଲ ପୋଲ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି। ପ୍ରଶାସନିକ ଅନୁମୋଦନ ମିଳିବା ପରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଓବିସିସି ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କାର୍ଯ୍ୟାଦେଶ ମିଳିବା ପରେ 24 ମାସ ମଧ୍ୟରେ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଲଟା ପଞ୍ଚାୟତ ପରିସରରେ ଏକ ବିଶାଳ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ 1000ରୁ ଅଧିକ କୃଷକ ଯୋଗ ଦେଇ ଆଧୁନିକ କୃଷି ପ୍ରଣାଳୀ, ଉନ୍ନତମାନର ବୀଜ ବ୍ୟବହାର ଓ ଅଧିକ ଉତ୍ପାଦନ ପାଇଁ ନୂତନ କୃଷି ପଦ୍ଧତି ସମ୍ପର୍କରେ ସଚେତନ ହୋଇଥିଲେ। ରାଉରକେଲା ସହରର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କୁ ନେଇ ଗଠିତ ମଞ୍ଚ ମନ୍ଥନ ଆନୁକୂଲ୍ୟରେ ଓଡ଼ିଶା ବଜେଟ୍ 2026-27 ଶୀର୍ଷକ ବୌଦ୍ଧିକ ଆଲୋଚନା ସେକ୍ଟର 4 ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ଜିଲ୍ଲା ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
3: এখানে উন্নতমানর ব্রয়লর কুকুড়া মাংস সুলভ দরের মিলে তেবে আউ ডেরি কাইকি আজি হি যোগাযোগ করন্তু। যোগাযোগ করিবার ঠিকানা হলা পাত্র ব্রয়লর ফার্ম, গ্রাম গড়তুরিয়া, ব্লক নিমাপড়া, জিলা পুরী। মোবাইল নম্বর হলা 9178684368।
2: আপন মানে কার্যক্রম শুনছন্তি আকাশবাণী পুরী কেন্দ্রর। ବର୍ତ୍ତମାନ ପ୍ରଚାର କରିଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନରେ ଅଛନ୍ତି ସୀତାମଣି ଦେବୀ ଓ ରଞ୍ଜନ କୁମାର ମୁଦୁଲି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ରାଜୁଆ, ଏ ରାଜୁଆ।
1: ହଁ ପା, ଇଏ କୋଠ ଘରୁ କଣ ଆଗୁଆ ଆସିକି ବସି ପଡିଲଣି? ଯା ହଉ, ଆଜି ମୁଁ ଠିକ ସମୟରେ ଆସିକି ପହଞ୍ଚି ଗଲି। ହଉ ଅପା ନମସ୍କାର।
0: ନମସ୍କାର ନମସ୍କାର। ହେଲେ ତୁ ସେ ହାଟରେ କଣ କରୁଥିଲୁ ବା?
1: ହାଟରେ ତମେ ଦେଖି ଦେଇଛ କି ମତେ?
0: ହଁ,
1: ସେ ହାଟକୁ ମୁଁ ନେଇକି ଯାଇଥିଲି, ଆମର ଯୋଉ ବାଡି ପଛ ପଟେ ଥିଲା ଆମ୍ବ ଗଛଟା,
0: ହଁ,
1: ସୁନ୍ଦରୀ ଆମ୍ବ।
0: ମଲା ମଲା ତୁ ତାହେଲେ ଆମ୍ବ ବିକୁଥିଲୁ ସେଠି?
1: ହଁ
0: ଯା ଯା, ମୁଁ ଭାବିଲି ସେ ଭଗିଆ ଭାଇ ତ ସେ ପାଖରେ ଠିଆ ହେଇଥିଲା, ସିଏ ଆଣିଛି ଆମ୍ବ, ତୁ ବୋଧେ ଆମ୍ବ କିଣିବୁ ନା କଣ?
1: ନାଇଁ ନାଇଁ ଅପା, ଆମ ବାଡି ପଟେ ଭଲ ଆମ୍ବ ଦିଟା ହେଇଛି, ପାଚିଲା ଆମ୍ବ, ମିଠା ବି ଲାଗୁଛି। ଆଉ ସେଇ ଯୋଗୁ ମୁଁ ଭାବିଲି ହାଟ ଆଡେ ବିକି ଦେଇକି ଆସିବି ହେରି, ଦି ପଇସା ମିଳିଯିବ ନା। ଆଉ
0: ଆରେ କେତେ କିଲେ ଆମ୍ବ ବିକିଲୁ ବା?
1: ଆମ୍ବ ବିକିଲି 8 କିଲେ
0: ମାତ୍ର।
1: ହଁ,
0: ଆଉ କିଛି ଆମ୍ବ ଆଡେ ଆଣିଛୁ ନା ନାଇଁ?
1: ଦି ବେଗରେ 2ଟା ଧରିକି ଆସିଛି।
0: ହଉ ହଉ, ଗୋଟେ କଥା, ଏଇ ଯୋଉ ଗରମ ହଉଛି ବେଶୀ ଆମ୍ବ ଖାଇବନି, ଆମ୍ବ ଖାଇଲେ ପୁରା ପେଟ ଖରାପ ହବ।
1: ବଢିଆ କଥା କହିଲ ଅପା, ଇଏ ଦେହ କଥା କହିବାରୁ ମନେ ପଡିଲା, ଇଏ ଯୋଉ ଖରା ହଉଛି,
0: ହଁ,
1: ଇଏ ସକାଳୁ ସକାଳୁ ବିଲକୁ ଯୋଡେ ପଖାଳ ଗଣ୍ଡେ ଖାଇ ଦେଇକି ଯାଉଛି ଯେ, ଶୀଘ୍ର ବେଗା ବେଗି 10ଟା 11ଟା ବେଳକୁ ପଳେଇ ଯାଉଛି। ସାଥିରେ ଛତା, ଘୋଳ, ଦହି, ପାଣି ବୋତଲ ସବୁ ନେଇକି ଯାଉଛି।
0: ସବୁବେଳେ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ କହୁଛେ ଯୋଉ ଦିନକୁ ଦିନ ଗରମ ବଢୁଛି, ତାତି ବଢୁଛି, 10ଟା ବାଜିଲେ ଆଉ ବାହାରେ ଘରେ ରହି ହଉନି, ତେଣୁ ଆମେ ସବୁବେଳେ ସଅଳ ସଅଳ କାମକୁ ଯାଇ ସଅଳ ସଅଳ ଘରକୁ ଚାଲି ଆସିବା।
1: ବଢିଆ କଥା କହିଲ ଅପା, ଇଏ ଯୋଉ ଖରାରୁ ଆମେ ରକ୍ଷା ପାଇବା ପାଇଁ ଅଂଶୁଘାତ ଯୋଉ ହଉଛି, ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଆମେ ଅନୁରୋଧ କରିବା, ସେମାନେ ଯଦି ଭଲ ଭାବରେ ନିଜର ଯତ୍ନ ନେବେ, ଚାଷବାସ କରିବେ, ତାହେଲେ ଆମେ ସୁସ୍ଥ ରହିବା, କାମ କରିବା, ଆଉ ଆମେ ଆଗେଇ ଯିବା ନା। ଆଉ
0: ହେଇଛି ଆଉ ଗୋଟିଏ କଥା, ଚାଷୀ ଭାଇ ଭଉଣୀ ମାନେ କିଭଳି ଭାବରେ ଚାଷରେ ଆଗକୁ ଯିବେ ତାରି ଉପରେ ସରକାର ପ୍ରତି ସମୟରେ ଚିନ୍ତା କରୁଛନ୍ତି। ରାଜୁଆ,
1: ଆଜ୍ଞା,
0: ଗୋଟେ ବଡ ସୂଚନା ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ରହିଛି।
1: ବଡ ସୂଚନା?
0: ହଁ,
1: କି ସୂଚନା ବା?
0: ସୂଚନାଟି ହେଲା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଏକ ପୂର୍ବ ଅଞ୍ଚଳୀୟ ସମ୍ମିଳନୀ 19 ମେ 2026 ଅର୍ଥାତ୍ ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି।
1: ସତରେ ନା କଣ ବା?
0: ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀମାନେ, ଆମର ନାବାର୍ଡର ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀ, ରାଜ୍ୟର ଅଗ୍ରଣୀ ଚାଷୀ, ଉଦ୍ୟୋଗୀ, ଏହିଭଳି ଅନେକ ବ୍ୟକ୍ତି ଯୋଗଦାନ କରିଛନ୍ତି।
1: ବଢିଆ କଥା। ଆଉ
0: ତେବେ କଣ ଆଲୋଚନା ହେଇଛି ଜାଣିଛୁ ନା ନାହିଁ?
1: କଣ ଆଲୋଚନା ହେଇଛି?
0: ନ୍ୟାସନାଲ ମିଶନ ଅନ୍ ଅଏଲ ସିଡ୍ସ ଆଉ ଏଡିବୁଲ ଅଏଲ, ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା, କିଷାନ କ୍ରେଡିଟ କାର୍ଡ, ଫେକ୍ ପେଷ୍ଟିସାଇଡ୍ ଆଉ ଫର୍ଟିଲାଇଜରର ବ୍ଲାକ୍ ମାର୍କେଟିଂ ଯୋଉ ହଉଛି ତା ଉପରେ, ଆଉ ପଲ୍ସେସ୍ ମିଶନ, ଏଇ ସବୁ ଉପରେ ଆଲୋଚନା ହେଇଛି।
1: ବଢିଆ କଥା କହିଲ ଅପା, ଇଏ ସବୁ ଆଲୋଚନା ଶୁଣିକି ଆମର ଚାଷୀ ଭାଇ ଭଉଣୀ ମାନେ ଭଲ ଭାବରେ ସଚେତନ ରହିବେ, ସେମାନେ ଯୋଉ ଶୋଷଣର ଶିକାର ହଉଛନ୍ତି ସେମାନେ ମଧ୍ୟ ସେଥିରୁ ବର୍ତ୍ତି ପାରିବେ। ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ କେତେ ଚିନ୍ତା କରୁଛନ୍ତି କହିଲ ଅପା?
0: ଆଉ ପଚାରିବାକୁ ଅଛି, ଏ ସବୁ ଉପରେ ଆଲୋଚନାଟିଏ ହେଇଯାଇଛି। ତେବେ ରାଜୁଆ,
1: ଆଜ୍ଞା,
0: ଏ ସବୁ କଥା ପଢିଲା ପରେ ଏବେ ଗୋଟିଏ ଭଜନ ଶୁଣିଲେ ମୁଁ ଆଗକୁ ଯିବି ନହେଲେ ହେଇପାରିବନି?
1: ହଉ, ଏବେ ଆମେ ଗୋଟେ ଭଜନ ଶୁଣିବା, ତାପରେ ଆଗକୁ ଯିବା।
0: ହଉ।

0: ଯାହା ହଉ ଭଜନଟି ବହୁତ ବଢିଆ ଲାଗିଲା ରାଜୁଆ, ଏତେ ସୁନ୍ଦର ଗୀତ ପାଇଁ କଣ୍ଠଶିଳ୍ପୀ ଗୀତିକାରଙ୍କୁ ଆମେ ଧନ୍ୟବାଦ ଦେଇ ଆଲୋଚନାକୁ ଯିବା।
1: ହଉ, ଆମେ କଣ ଆଜି ଆଲୋଚନା କରିବା ଟିକେ କହିଲ ବାପା?
0: ଆଲୋଚନାଟି ରହୁଛି ନିଶ୍ଚିତ ଭାବରେ ବର୍ତ୍ତମାନ ସମୟ ପାଇଁ ଉପଯୋଗୀ। କଥାଟି କଣ, ପ୍ରତି ସମୟରେ ଆମେ କହୁଛେ ମାଟିର ମାନ ନଷ୍ଟ ହେଲା, ଆମର ଚାରିପଟର ଯୋଉ ପରିବେଶ ନଷ୍ଟ ହେଲା। କାହିଁକି ନଷ୍ଟ ହଉଛି ନା, ଆମେ ଅଧିକରୁ ଅଧିକ ପରିମାଣରେ ରାସାୟନିକ ସାର ଆମର ଫସଲରେ ବ୍ୟବହାର କରୁଛେ। କିନ୍ତୁ ବିଶେଷଜ୍ଞଙ୍କର କହିବା ମୁତାବକ ଆମେ ଯଦି ପ୍ରତ୍ୟେକ ଫସଲ ସବୁ ପାଇଁ କେବଳରୁ କେବଳ ଆମେ ଜୈବିକ ସାର ବ୍ୟବହାର କରିବା, ଫସଲ ଉତ୍ପାଦନ ଠିକ ରହିବ, ଆମର ପରିବେଶ ଠିକ ରହିବ, ପଇସା କମ ଖର୍ଚ୍ଚ ହବ, ଏବଂ ସେ ଫସଲଟିକୁ ଆମେ ଯେତେବେଳେ ଖାଇବା ଆମ ଶରୀର ମଧ୍ୟ ସୁସ୍ଥ ରହିବ। ଯେତେବେଳେ ଏତେ କଥା ଗୁଡିଏ ରହୁଛି, ଆମେ ତାହେଲେ ଜୈବିକ ପ୍ରଣାଳୀରେ ଚାଷ କରିବା ନା ନାହିଁ?
1: ହଁ ଅପା, ବଢିଆ କଥା କହିଲ। ଆମର ଜୈବିକ ଚାଷ କିଭଳି ଭାବରେ ଆମ ପାଇଁ ଲାଭଦାୟକ, ଆମେ ଆଲୋଚନା ଶୁଣିବା।
0: କୃଷିର ବିକାଶରେ ହିଁ ଆମର ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ହେଇପାରିବ। ତେବେ କୃଷିରେ ଆତ୍ମନିର୍ଭରଶୀଳତା, ଏହା ହେଲା ଆଜିର ଆମର ଆଲୋଚନା। ତାରି ଭିତରେ ରହୁଛି ଜୈବିକ ବା ପ୍ରାକୃତିକ ଚାଷ। ଆମେ ପ୍ରାକୃତିକ ଚାଷ କରିବା ବା ଜୈବିକ ଚାଷ କରିବା ଏବଂ କୃଷିରେ ନିଜକୁ ଆମେ ଆତ୍ମନିର୍ଭର କରିବା, ଏଇଠି ଆଲୋଚନା ରହିଛି। ଏହି ଆଲୋଚନା ପାଇଁ ରହିଛନ୍ତି ବିଶେଷଜ୍ଞ ମହାଶୟ, ସେ ହେଉଛନ୍ତି ଏକାଦଶୀ ନନ୍ଦୀ, ଯେ କି ରାଜ୍ୟ ଆବାହକ ଅଛନ୍ତି ପ୍ରାକୃତିକ କୃଷିର ଜାତୀୟ ଗଠବନ୍ଧନ ଓଡ଼ିଶାରେ। ସାର୍ ନମସ୍କାର।
2: ନମସ୍କାର
0: ସାର୍। ଯୋଉ ଆଜି ଆଲୋଚନା ରହିଛି ଯେ ଆମର ପ୍ରାକୃତିକ ଚାଷ ବା ଜୈବିକ ଚାଷ, ତାକୁ ବଞ୍ଚେଇ ରଖିବା ବର୍ତ୍ତମାନ ସମୟରେ ଆମ ସମସ୍ତଙ୍କ ପାଇଁ ଆହ୍ୱାନ ରହୁଛି। କାରଣ ମାଟିର ମାନ ଯୋଉ ହାରରେ କମି କମି ଯାଉଛି, ଆମେ ଯୋଉ ରାସାୟନିକ ସାର ରାସାୟନିକ କୀଟନାଶକ ପ୍ରତି ସମୟରେ ପକାଉଛୁ, ଆମର ଚାଷୀ ଭାଇ ଭଉଣୀମାନଙ୍କର ଗୋଟେ ବିଶ୍ୱାସ ରହିଛି, ଯେତେ ଆମେ ଅଧିକାରୁ ଅଧିକ ପରିମାଣରେ ସାର ପ୍ରୟୋଗ କରିବା ରାସାୟନିକ ସାର, ସେତେ ଆମକୁ ଉତ୍ପାଦନ ଦବ। ଏ କଥା ଉପରେ ଆପଣଙ୍କର କଣ ମତାମତ ରହିବ?
2: ଏ ବିଷୟରେ କହିଲା ବେଳକୁ ବେଳେବେଳେ ଦୁଃଖ ବି ଲାଗେ। ଆଜି ସକାଳର ଯଦି କିଛିଟା ସମ୍ବାଦ ଆପଣ ଲକ୍ଷ୍ୟ କରିଥିବେ, ରାସାୟନିକ କୃଷିକୁ ବଢ଼ାବା ଦେବା ପାଇଁ 2,00,000 କୋଟି ଟଙ୍କାର ସାର ସବସିଡି ରହିଛି, ଯୋଉ ଜାଗାରେ ଜୈବିକ ବା ପ୍ରାକୃତିକ କୃଷି ପାଇଁ ମାତ୍ର 2,500 କୋଟିର ବ୍ୟବସ୍ଥା ରହିଛି। ଏଇଟାକୁ ଯଦି ଆପଣଙ୍କର ଅନୁଶୀଳନ କରିବେ, ଆମେ କହୁଛୁ ଗୋଟିଏ, କିନ୍ତୁ ବାଧ୍ୟବାଧକତା ଦୃଷ୍ଟିରୁ ହଉ ବା ଅନ୍ୟ କୌଣସି କାରଣ ଦୃଷ୍ଟିରୁ ହଉ, ଆମେ କଲାବେଳକୁ ଠିକ ଓଲଟା ଟାଇପ୍ କରିବାକୁ ଯାଉଛୁ। ଆଜିର ଦିନରେ ଆମେ ସମସ୍ତେ ଦେଖୁଛୁ ମାଟିର ଅବସ୍ଥା କ'ଣ। ମାଟିରେ ସାଧାରଣତଃ ମାଟିର ଜୀବନ ବୋଲି ଆମେ ଯାହାକୁ କହୁ, ମାଟିରେ ଥିବା ଅଣୁଜୀବ ମାନେ, ଆଉ ସବୁଠୁ ବେଶୀ ଆମେ ପିଲାବେଳରୁ ଶିଖି ଆସିଥିଲୁ, ଏବେ ବି ଶିଖାଉଛୁ, ଆଉ ଚାଷୀମାନେ ବି ନିଜେ ହୃଦୟଙ୍ଗମ କରୁଛନ୍ତି, କହୁଛନ୍ତି ବି ଯେ ଜିଆ କାଳେ କୃଷକର ବନ୍ଧୁ, କିନ୍ତୁ ସେମାନେ ଜିଆକୁ ଜମିରେ ରଖେଇ ଦେଉନାହାନ୍ତି। ରାସାୟନିକ ସାର ପ୍ରୟୋଗ କରିବ ହଉ, ବିଷ ପ୍ରୟୋଗ କରିବ ନା, ବିଷ ଯୋଉଠି ପଡିଲା ସେଠି ସମସ୍ତେ ନାଶ ଯିବେ, ଆଉ ସେଇଟା ବି ହଉଛି। ଆଉ ତା ସାଥିରେ ଆପଣଙ୍କର ରାସାୟନିକ ସାର ବ୍ୟବହାର କରିବା ଦ୍ୱାରା ରାସାୟନିକ ସାର କୌଣସି ସୀମା ନଥାଏ। ଆମେ ଆଜି ପର୍ଯ୍ୟନ୍ତ ଗୋଟିଏ ଜିନିଷ ବୁଝିପାରିଲୁନି ଯେ ଗଛ ପ୍ରକୃତରେ ଖାଏ କି ଖାଏନି, ବା ଯଦି ଖାଏ କଣ ଖାଏ, ସେ କଥାଟାକୁ ଆମେ ଏପର୍ଯ୍ୟନ୍ତ ବୁଝିପାରିଲୁନି। ଚାଷୀମାନଙ୍କୁ ବୁଝେଇଲା ପରେ ବି ତାଙ୍କର ଗୋଟିଏ ଓଲଟା ଉତ୍ତର, ଯେ ଆମକୁ ଶିଖେଇଲେ ରାସାୟନିକ ସାରର କେତେ ମାତ୍ରାରେ ବ୍ୟବହାର କରାଯାଉଛି। ଆମେ ସାଧାରଣତଃ ରାସାୟନିକ ସାର ବୋଇଲେ ଆଜି ବି ଯାହା ବୁଝିଛୁ, ଯବକ୍ଷାର ଦାନ, ଫସଫରସ, ପଟାସ ଦିଅ, ଯେତେ ଅଧିକା ଢାଳିବ ସେତେ ଅଧିକା ଅମଳ ମିଳିବ, ଆମକୁ ସେଇ ବୁଦ୍ଧି ଶିଖେଇ ଦିଆ ହେଇଛି। ତା ସାଥିରେ ବିପଦ ତାର ଭାଇବନ୍ଧୁ କୁଟୁମ୍ବ ନେଇକି ଆସିଲା ଭଳି କେବଳ ଯୋଉ ଦେଶୀ ବିହନ ଥିଲା, ଯାହା ଥିଲା ଆମ ପାଇଁ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କାରକ, ଆମ ପାଇଁ ପୁଷ୍ଟିକାରକ, ତାକୁ ସବୁ ଧୀରେ ଧୀରେ ଉଡେଇ ଦେଇ ଅଧିକ ଅମଳକ୍ଷମ ବିହନ ବା ଶଙ୍କର ଜାତୀୟ ବିହନକୁ ପ୍ରବେଶର ସୁଯୋଗ ଦିଆଗଲା। ଯେଉଁମାନେ ହେଉଛନ୍ତି ପେଟୁ ବିହନ, ସେମାନେ ଖାଇବେ ବେଶୀ, ଅମଳ ବି ଦେବେ ସେ ଅନୁପାତରେ, ରୋଗ ପୋକକୁ ବି ଡାକି ଆଣିବେ, ତା ଫଳରେ ବିଷକୁ ପୁଣି ଥରେ ଡାକିବେ। ତେଣୁ ମୋଟ ଉପରେ କହିବାକୁ ଗଲେ ଆମେ ସମ୍ପୂର୍ଣ୍ଣ ଭାବରେ ବିଷ ବଳୟ ଭିତରେ ରହିବାରେ ବର୍ତ୍ତମାନ ଅଭ୍ୟସ୍ତ ହେଇସାରିଲୁଣି। ତେଣୁ ଏ କ୍ଷେତ୍ରରେ ଜମି କଥା କଣ କହିବା, ଜମିରେ ଯଦି ଜୀବନ ନାହିଁ ସେତେ କି ଫସଲ ଉତ୍ପାଦିତ ହବ? ତାପରେ ଗୋଟିଏ ଫସଲ ଅତି କମରେ ଆମେ ନିଜେ ଏବେ ପଢ଼ୁଥିଲୁ ବା ପଢ଼ଉଥିଲୁ ଯେ 16-17 ପ୍ରକାର ଖାଦ୍ୟ ଖାଏ ବୋଲି, କିନ୍ତୁ ପ୍ରକୃତରେ ଗଛ

0: କିଛି ଖାଏନି। ଗଛକୁ ଭଗବାନ ଏତିକି ଶକ୍ତି ଦେଇଛନ୍ତି, ସେ ଉତ୍ପାଦନ କରିବ, ସମସ୍ତଙ୍କୁ ଖାଦ୍ୟ ଯୋଗାଇବ, ନିଜେ ତା ଭିତରୁ ଯେତିକି ବଞ୍ଚିବା ପାଇଁ ରଖିବା କଥା ରଖିବ, ନହେଲେ ସିଏ କେବେ ଖାଦ୍ୟ କାହାକୁ ମାଗେ ନାହିଁ। ପ୍ରକୃତି ସମ୍ପୂର୍ଣ୍ଣ ଭାବରେ ସବୁ ଖାଦ୍ୟ ଦେଇଥାଏ। ଆମେ ସେଇଟାକୁ ଯେତେ ଶୀଘ୍ର ବୁଝିପାରିବା, ଆମେ ଚାଷୀ ଭାଇଙ୍କୁ ନିଶ୍ଚିତ ଭାବରେ ଆତ୍ମନିର୍ଭରଶୀଳ କରିପାରିବା। କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳର ଅର୍ଥ ହେଉଛି ଯେ ଚାଷ ପାଇଁ ଯାହା ଯାହା ଉପାଦାନ ଦରକାର, ବିହନ ଠାରୁ ଆରମ୍ଭ କରି ଖତ ସାର ପର୍ଯ୍ୟନ୍ତ, ଏ ପ୍ରତ୍ୟେକଟା ଜିନିଷ ଚାଷୀ ନିଜ ହାତ ପାହାନ୍ତାରେ ନିଜ କ୍ଷେତ ଉପରେ ଯୋଗାଡ଼ କରିବ, ବ୍ୟବହାର କରିବ, ସେଇଟା ହିଁ କୁହନ୍ତି ଆତ୍ମନିର୍ଭରଶୀଳତା। ଆଉ ଯଦି ବଜାରରୁ ସାର କିଣିବ, ବଜାରରୁ ବିହନ କିଣିବ, ଏବେ ଆଜି ସକାଳୁ ଯେମିତି ଆଉ ଗୋଟିଏ ତା ସହିତ ଛୋଟିଆ ସମାଚାରଟି ଆସିଗଲା, ଆଜ୍ଞା ସରକାର ବର୍ତ୍ତମାନ କହିଲେଣି ଯେ ପ୍ରାକୃତିକ କୃଷି ବା ଜୈବିକ କୃଷିକି ଆଗେଇ ନେବା, ଆତ୍ମନିର୍ଭରଶୀଳ ଚାଷୀଙ୍କି କରାଇବା। ତେଣୁ ଆମେ ବର୍ତ୍ତମାନ ଯୋଉ ପ୍ରସ୍ତୁତ କରିଛୁ ବାୟୋ ଇନପୁଟ, ଚାଷୀ ଭାଇ ତାକୁ କିଣନ୍ତୁ, ସେଇଟା ଚାଷୀଙ୍କୁ ସାହାଯ୍ୟ କରିବ। ଏଇ ଯୋଉ ଜିନିଷ ଗୁଡିକ ବେଳେବେଳେ କଣ ହୁଏ କି ନା, ବେପାର ବୃଦ୍ଧି ଆୟ ବଢେଇବା, କିନ୍ତୁ ତା ସାଥିରେ ଚାଷୀର ପକେଟକୁ କଣା କରି ସେ ପଇସା ତକ ଅନ୍ୟ ବାଟରେ ଟାଣିକି ନେଇଯିବା, ଏଇ ଯୋଉ ବୁଦ୍ଧି, ଏଇ ବୁଦ୍ଧିଟା ହିଁ ଚାଷୀକି କୌଣସି ହାଲତରେ ଆତ୍ମନିର୍ଭର କରାଇ ପାରିବ ନାହିଁ। ତେଣୁ ଆମର ସମ୍ପୂର୍ଣ୍ଣ ଭାବରେ ଅଲଗା ପ୍ରକାରର ଉପାୟ ହେଉଛି ଯେ ଚାଷୀ ତାର ଚାଷ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ନିଜ ଅକ୍ତିଆରରେ ରଖିବ, ବିହନ ଠିକ୍ ସମୟରେ ପାଇବ, ନିଜେ ଯଦି ବିହନ ଉତ୍ପାଦନ କରିକି ରଖିବ, କୌଣସି ହାଲତରେ ସରକାରଙ୍କ ଉପରେ ବିହନ ପାଇଁ ନିର୍ଭରଶୀଳ ହେବ ନାହିଁ, ଖତ ସାର ବିଷୟରେ ନିଜର ଫସଲର ଯେତେ ଆବର୍ଜନା ଅବଶେଷ ରହିଯାଉଛି ତାକୁ ସବୁ ଫସଲର ଖାଦ୍ୟରେ ପୁଣି ଥରେ ପରିଣତ କରିବ, ଖତ ଆକାରରେ କରିବ, ସେଥିରେ ତରଳ ଖାଦ୍ୟ ହିସାବରେ ଦେଇପାରୁ କିମ୍ବା କମ୍ପୋଷ୍ଟ କରିକି ଦବ। ଏ ସବୁ ଜିନିଷ କଲା ପରେ ହିଁ କେବଳ ଚାଷୀ ଋଣମୁକ୍ତ ହେଇପାରିବ, ଆତ୍ମନିର୍ଭରଶୀଳ ହେଇପାରିବ। ଆଉ ତା ପାଇଁ କେତୋଟି ଜିନିଷ ନିହାତି ଦରକାର। ପ୍ରଥମତଃ ଗୋଟେ ଜିନିଷ ଦରକାର, ଆଗରୁ ଯେମିତି ଆମର ଥିଲା ଘରେ ଯଦି କ୍ଷୀର ପିଇବାର ଇଚ୍ଛା ଅଛି ବାନ୍ଧିଥିବ ଗାଈ, ଆଜି ଯଦି ଚାଷ କରିବାର ଇଚ୍ଛା ଅଛି ବାନ୍ଧିଥିବ ଗାଈ, ନିଶ୍ଚିତ ଭାବରେ ଘରେ ଗାଈଟିଏ ରଖିଥିବେ। ଆଉ ଗାଈ ଠାରୁ ଯୋଉ ଗୋବର ଆଉ ଗୋମୂତ୍ର ମିଳିବ ତାକୁ ହିଁ ବ୍ୟବହାର କରି ଫସଲର ଅବଶେଷକୁ ନେଇ ଝଡ଼ା ପତ୍ର ଠୁ ଆରମ୍ଭ କରିକି ଯେତେ ଯାହା ରହିଲା, କେମିତି ଗାଈ ଖାଇସାରିଲା ପରେ ଗୁହାଳରୁ ଗୋବର ଗୋମୂତ୍ର ସାଥିରେ ଆଉ ଯାହା ବଳକା ଜିନିଷ ରହିଗଲା ଆବର୍ଜନା, ତାକୁ ବି ସବୁ ଖତ ଆକାରରେ ପୁଣି ଥରେ ମାଟିକି ଫେରେଇ ଦବା। ଫେରେଇ ଦେଲା ପରେ ସେଥିରେ ମାଟିରେ ବର୍ତ୍ତମାନ ଯୋଉ ରାସାୟନିକ ଅବସ୍ଥାରେ ମୃତ ପ୍ରାୟ ହେଇଯାଇଛି, ପୁଣି ଥରେ ତାଙ୍କର ଯୋଉ ଅଣୁଜୀବ ମାନଙ୍କର ସଂଖ୍ୟା ବୃଦ୍ଧି ହେବ, ଜିଆମାନେ ଯୋଉ ଦୂରେଇ ଯାଇଛନ୍ତି ସେମାନଙ୍କୁ ପୁଣି ଥରେ ଫେରେଇ ଆଣିବା। ଫେରେଇ ଆଣିସାରିଲା ପରେ ସେମାନେ ମାଟିର ହଳ କରିବା ଠାରୁ ଆରମ୍ଭ କରି ଫସଲକୁ ଖାଦ୍ୟ ସାର ଯୋଗାଇବା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେଇଯିବେ। ଆଉ ଏଠି ଗୋଟେ ଛୋଟିଆ ଉଦାହରଣ ହେଉଛି ଜଙ୍ଗଲକୁ ଚାହିଁବେ, ଯଦି ଜଙ୍ଗଲରେ କେହି କେବେ କାହାକୁ ଖାଇବାକୁ ଦଉନି, କେହି ପିଇବାକୁ ଦଉନି, ତଥାପି ଜଙ୍ଗଲ ତାର ପରିବାର ସଂଖ୍ୟା ବଢେଇ ଚାଲିଛି, ଗଛ ବଢେଇ ଚାଲିଛନ୍ତି, ତାଙ୍କର କିଛି ଅସୁବିଧା ନାହିଁ, ରୋଗ ବୈରାଗ ନାହିଁ, କିଛି ନାହିଁ। ଆମେ ବର୍ତ୍ତମାନ ସେଇ ଜଙ୍ଗଲରୁ ଫସଲ ପାଇଁ ଯେତେବେଳେ ନିଜର କୌଣସି ପ୍ରକାରର ସବୁ ଧରି ଆସିଛୁ ମଞ୍ଜି ଇତ୍ୟାଦି, ସେଗୁଡ଼ିକୁ ସେହିଭଳି ଭାବରେ ଜଙ୍ଗଲକୁ ଆଖି ଆଗରେ ରଖି, ଜଙ୍ଗଲର ନୀତି ନିୟମକୁ ଆଖି ଆଗରେ ରଖି, ପ୍ରକୃତିର ନିୟମକୁ ଆଖି ଆଗରେ ରଖିକି ଚାଷ କଲେ ହିଁ କେବଳ ଏସବୁ ସମ୍ଭବ। ଏହାର କେତେଗୁଡ଼ାକ ଛୋଟିଆ ଛୋଟିଆ ଜିନିଷ ଅଛି, ଯଦି ଦେଖିବାକୁ ଯିବେ ଖାଲି ବିହନ ଗଣ୍ଡି ଆଣିଲେ ବା ଖତ ଦେଇଦେଲେ ତ ହବନି, ମାଟିକୁ ଜୀବନ୍ତ ରଖିବା ପାଇଁ ବହୁତ ଜିନିଷ ଦରକାର। ପ୍ରଥମ ଗୋଟେ ଜିନିଷ ହେଉଛି ଯୋଉ ମଞ୍ଜିଟିକୁ ପକେଇବେ ସେ ମଞ୍ଜିଟିକୁ ଭଲ ଭାବରେ ବିଶୋଧିତ କରିକି ପକେଇବେ, ଯାହାଫଳରେ କି ଯୋଉ ମାଟିରୁ ରୋଗ ହଉ ବା ସେ ବିହନ ଭିତରେ ଥିବା ଯଦି କୌଣସି ରୋଗ ଥାଏ ସେ ସବୁଥିରୁ ତାକୁ ମୁକ୍ତ ରଖାଯାଇପାରିବ, ମଞ୍ଜିରୁ ଗଛଟିଏ ହେଇକି ପୁଣି ଫଳ ଦବା ପର୍ଯ୍ୟନ୍ତ, ସେଟା ହେଲା ଗୋଟେ ବିଶୋଧନ। ବିଶୋଧନ ପାଇଁ ପୁଣି ସେଇ ଦରକାର ବୀଜାମୃତ, ବୀଜ ପାଇଁ ଅମୃତ ଯୋଉଟାକୁ କହନ୍ତି, ତାକୁ ଆପଣଙ୍କର ସେଇ ଗୋବର ଗୋମୂତ୍ର ଚୁନ ଟିକେ ଇତ୍ୟାଦି ଦେଇକିରି କରିଦେଇ ହେବ। ତାପରେ ଆପଣଙ୍କର ବର୍ତ୍ତମାନ ରାସାୟନିକ ଅବସ୍ଥାରେ ଯୋଉ ମାଟିକୁ ଖରାପ କରିସାରିଛି ତାକୁ ସୁଧାରିବା ପାଇଁ ଗୋଟାଏ ତରଳ ଖତ ହିସାବରେ ଆମକୁ ଦେବାକୁ ପଡିବ ଜୀବାମୃତ, ଯୋଉଟା ଜୀବ ମାନେ ମାଟିର ଜୀବଙ୍କ ପାଇଁ ଅମୃତ, ଯୋଉଟା ସେଥିରେ ବି ସେଇଭଳି ଗୋବର ଗୋମୂତ୍ର ଡାଲି ଗୁଣ୍ଡ ବା ବେସନ ଗୁଡ଼ ଆଉ ଜୀବନ୍ତ ମାଟି ମୁଠାଏ, ମାନେ ଜଙ୍ଗଲ ମାଟି ହଉ ବା ଉହୁଙ୍କା ମାଟି ହଉ, ଏସବୁ ମାଟି ମୁଠାଏ, ତାକୁ ଗୋଳେଇ ଦେଇ ସାରିଲା ପରେ ଗୋଟେ ଏକରକୁ ପ୍ରାୟ 200 ଲିଟର ଆକାରରେ 2-3 ଥର ଯଦି ଆମେ ପ୍ରଥମରୁ ଦେଇଦବା ତାହେଲେ ମାଟି ଟିକେ ସୁଧାର ହେଇଯିବ। ତାପରେ ଆମେ ଖତ ଇତ୍ୟାଦି ଦେଇ ପୁଣି ଥରେ ଫସଲ ଚାଷ କରି ଚାଲିବା।
1: ସାର୍ ଏଇଠି ଗୋଟେ ପ୍ରଶ୍ନ ରହିବ, ଆପଣ ତ ଅତି ସୁନ୍ଦର ଭାବରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଖରେ ଉପସ୍ଥାପନ କଲେ ଯେ ସେମାନେ କିଭଳି ଭାବରେ ମାଟିର ମାନର ବୃଦ୍ଧି କରିବେ। ବର୍ତ୍ତମାନ ସମୟରେ ମାଟିର ମାନ ଯୋଉ ହାରରେ ତଳକୁ ତଳକୁ ଯାଉଛି, ତାର ଉତ୍ପାଦନ ଯୋଉ ହାରରେ କମୁଛି, ଯଦି ସେମାନେ ଚାହିଁବେ ଏଇଭଳି ଭାବରେ ଆପଣଙ୍କର ଜୀବାମୃତ ହଉ ବା ଆପଣଙ୍କର କମ୍ପୋଷ୍ଟ ହଉ, ଜିଆ ଖତ ହଉ, ଗୋବର ଖତ ହଉ, ବା ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ଘର ଭିତରେ ଯୋଉ ଜିନିଷ ଗୁଡିକ ପନିପରିବା ଚୋପା, ତାକୁ ସେ ଯଦି କମ୍ପୋଷ୍ଟ ଭାବରେ ଖତ କରି କମ୍ପୋଷ୍ଟ ଭାବରେ ବ୍ୟବହାର କରିବେ ମଧ୍ୟ, ତା ଦ୍ୱାରା ମାଟିର ମନ ବୃଦ୍ଧି ହେଇପାରିବ ଏବଂ ତାର ଉତ୍ପାଦନର କ୍ଷମତା ମଧ୍ୟ ବୃଦ୍ଧି କର।

0: ଯାଇ ପାରିବ। ତେବେ ଆମେ ଦେଖୁଛେ ସାର୍, ବର୍ତ୍ତମାନ ସମୟରେ ଆମର ସହର ବଜାରରେ ଛାତ ଉପର ମାନଙ୍କରେ ସବୁ ଚାଷ କରାଗଲାଣି, ତ ବିଭିନ୍ନ ପ୍ରକାର ଗଛ ପତ୍ର ଲଗେଇଲେଣି, ମାନେ ଫୁଲ ଗଛ ଲଗେଇଲେଣି, ପନିପରିବା ଛୋଟ ଛୋଟ ପନିପରିବା ଆମେ ଦେଖୁଛେ, ବାଇଗଣ ଗଛଟିଏ, ଲଙ୍କା ଗଛଟିଏ, କଖାରୁ ଗଛ ଏମିତି ଲଗାଉଛନ୍ତି। ସେଠି ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ, ରୋଗ ପୋକ ରହୁଛି, କିନ୍ତୁ ଚାଷୀଟିଏ ସେଠି ମଧ୍ୟ ସେମାନେ କଣ କରନ୍ତି ନା, ରାସାୟନିକ ସାର ନ ପକେଇ ଜୈବିକ ସାର ପକେଇକିରି ତାକୁ ସେ ରୋଗ ପୋକର ଦମନ ସେମାନେ କରିଥାନ୍ତି। ସାର୍, ସେ ବିଷୟରେ ଟିକେ କହିଲେ।
1: ଆମେ କ୍ଷେତ ଉପରେ ଚାଷ ବିଷୟରେ ଟିକେ ଆଲୋଚନା କଲେ, ଏଇଟା ଛୋଟିଆ ଜିନିଷ ନୁହେଁ, ବହୁତ ବଡ଼ ଜିନିଷ। ତା ଉପରେ ଯଦି ଆମର ଏଇ ପାଖାପାଖି ପୁରୀର ଯେଉଁମାନେ ରହିଛନ୍ତି ଚାଷୀ ଭାଇ, ସେମାନେ ଯଦି ଚାହିଁବେ ବୋଧେ 22, 23, 24 ବାଲିଘାଇରେ ୟା ଉପରେ ଗୋଟେ କର୍ମଶାଳା ବି ହଉଛି, ସେଠି ବି ଯାଇକି ଆଟେଣ୍ଡ କରିପାରିବେ। ଏବେ ଆମେ ଆସିବା ଛୋଟ ଆକାରରେ ନିଜର ପରିବାରର ପନିପରିବା ଇତ୍ୟାଦି ଚାହିଦା ମେଣ୍ଟେଇବା ପାଇଁ, କିମ୍ବା ଫୁଲ ଇତ୍ୟାଦି ଚାହିଦା ମେଣ୍ଟେଇବା ପାଇଁ ଯୋଉ ଚାଷ କରୁଛେ, ତାକୁ ଖାଦ୍ୟ ଆକାରରେ ଆମେ ଆଉ ଏଇଭଳି ଖତ ତିଆରି କରିବା ନେଇକରି ଯୋଗେଇବା, କାହିଁକିନା ଆମର ତ ଆଜିକାଲି ସହରୀ ସଭ୍ୟତା ବଢ଼ିଗଲାଣି, ଗାଁ ସଭ୍ୟତା ନାହିଁ କହିଲେ ଚଳେ। ଏବେ ଯେତେବେଳେ ସହରୀ ସଭ୍ୟତା ବଢ଼ିଗଲାଣି, କୋଠା ଘରେ ରହିବେ, ଟିକେ ବି ଜାଗା ଛାଡ଼ିବେ ନାହିଁ ଗଛଟିଏ ଲଗେଇବା ପାଇଁ। ରାତି ପାଇଲେ ଫୁଲ ଚୋରିଟା ହେଉଛି ମୁଖ୍ୟ ବ୍ୟବସାୟ ଆଜିକାଲି, ତେଣୁ ସେଥିରୁ ତାଳି ପାଇବା ପାଇଁ ଛାତ ଉପରେ କୁଣ୍ଡରେ ଆପଣଙ୍କର କିଛିଟା ଗଛ ଲଗେଇବେ, ପନିପରିବା ଠୁ ଆରମ୍ଭ କରି ଫୁଲ ଗଛ ପର୍ଯ୍ୟନ୍ତ ବି ଲଗେଇ ପାରିବେ। ବହୁତ ଛୋଟ ଛୋଟ ଫୁଲ ଗଛ ବି ଆପଣଙ୍କର ରଖିପାରିବେ, ବର୍ଷ ସାରା ଯେମିତି ଆପଣଙ୍କ ଟଗର ଗଛ ପର୍ଯ୍ୟନ୍ତ ବି ଛାତ ଉପରେ ରଖିପାରିବେ। ତାର ଗୋଟିଏ କଷ୍ଟଟା ହେଉଛି ଆପଣଙ୍କର ବର୍ତ୍ତମାନ ଖାଦ୍ୟ ଆକାର କହିବେ ଯିବି ନା ରୋଗ ପୋକ ଆକ୍ରମଣଟା, ଯଦି ଖାଦ୍ୟ ଆକାର କଥା କହିବେ, ଆମର ରୋଷେଇ ଶାଳରୁ ଯେତିକି ପନିପରିବା ଚୋପା ଇତ୍ୟାଦି ବାହାରୁଛି, ମୋ ନିଜର ଘରକୁ ଯେତିକି ବାହାରୁଛି ମୁଁ ଦେଖୁଛି, ମୋ ଛାତ ଉପରେ ମୁଁ ପ୍ରାୟ 200+ କୁଣ୍ଡ ରଖିଛି, ସେ କୁଣ୍ଡ ପାଇଁ ସେତିକି ଯଥେଷ୍ଟ। କାହିଁକି ନା ପ୍ରତି 7 ଦିନରେ ଥରେ ଲେଖେ ମୁଁ ଖାଦ୍ୟ ସେମାନଙ୍କ ଦେହ ଗଲାବେଳେ ସେ ଯେତକ ପରିବା ଚୋପା ଦେବ ବାହାରେ ମୁଁ ତାକୁ ସଢେଇ ଦିଏ, ତାର ରସକୁ 7 ଦିନ ପରେ ବାହାରିଲା, ତା ଦେହରେ ପାଣି ଗୋଳିକି ସବୁ ଗଛରେ ଧୀରେ ଧୀରେ ଦେଇଦେଲା ପରେ ମୋର ଆରାମରେ ଖାଦ୍ୟ ଭରଣା ହେଇଯାଉଛି, ଆଉ ରୋଗ ପୋକ ପ୍ରାୟ ଆସୁନାହାନ୍ତି। ଆସିବା ଭିତରେ ବେଶୀଟା ଆସୁଛନ୍ତି ମୋର ବିଶେଷ କରି ମନ୍ଦାର ଗଛ ପାଇଁ, ଏବେ ମଲ୍ଲି ଗଛରେ ବି ଟିକେ ଆସିଛନ୍ତି ଜୁଆ ପୋକ, ମୁଖ୍ୟତଃ ସେଇ ଗୋଟେ ପୋକ ବେଶୀ ଆସନ୍ତି, କଳା ଧଳା ଦୁଇଟା ଯାକ ଆସନ୍ତି। ତାକୁ ରକ୍ଷା ପାଇବା ପାଇଁ ଆମେ 2 ଜିନିଷ ଇଏ କରିପାରିବା। ପ୍ରଥମ ଗୋଟେ ଜିନିଷ ହେଉଛି ସେମାନଙ୍କର ଯୋଉ ଜାବଟା ରହିଥାଏ ସେମାନେ ସବୁବେଳେ କାମୁଡ଼ି ଧରିକରି ରସ ଶୋଷନ୍ତି, ରସ ଶୋଷିଲା ପରେ ଫୁଲ କୋଡ଼ଟି ବି ଝଡ଼ି ପଡ଼ିବ। ଇଭିନ୍ ଆମର ଭେଣ୍ଡି ଠୁ ଆରମ୍ଭ କରିକି ଯୋଉ ପନିପରିବା କରୁଛେ ସେ ବି ତାର ଟେମ୍ପିଟକୁ ଶୋଷି ଦେଇଥିବ, ତାପରେ ସେ ଫୁଲ କଡ଼ଟି ଝଡ଼ିଯିବ, ଫଳ ହେଇଥିଲେ ବି ସେ ଆଉ ବଢ଼ିବନି। ତେଣୁ ରକ୍ଷା ପାଇବା ପାଇଁ ପ୍ରଥମେ ଆମେ ଗୋଟେ ଛୋଟ ଜିନିଷ କରିବା, ତାଙ୍କର ଜାବଟାକୁ ଛଡ଼େଇବା ପାଇଁ ଅତି ସରଳ ଉପାୟ, ଯେ ଆପଣଙ୍କର ଘରେ ରୋଷେଇ କରିସାରିଲେ ଯୋଉ ପେଜଟା ବାହାରୁଛି ସେ ପେଜଟାକୁ 2-3 ପର୍ଯ୍ୟନ୍ତ ଟିକେ ଘରେ ଗୋଟେ ଜାଗାରେ ଅଲଗା ରଖିଦେବେ, ଛଡ଼େଇଦେବେ। 2-3 ପରେ ଆପଣ ଯେମିତି ଭାତରେ ପାଣି ଦେଇଦେଲା ପରେ ପଖାଳଟା ବି ମାନେ ଟିକେ ନିଶା ଆକାରରେ ଆସେ, ଠିକ ସେଇ ପ୍ରକାର 2-3 ପର୍ଯ୍ୟନ୍ତ ପେଜଟା ଯେତେବେଳେ ସଢ଼ିଯିବ ତାର ବି ସେଥିରେ ନିଶାଗୁଣ ଟିକେ ଆସିଯିବ, ମାନେ ଯୋଉଟା ମଦ ବୋଲି କୁହନ୍ତି, ତାକୁ ଆପଣଙ୍କର ପାଣିରେ ଗୋଳେଇକରି ଫସଲରେ ସ୍ପ୍ରେ କରିଦେବେ। ଯଦି ଛୋଟ ସ୍ପ୍ରେ ଯନ୍ତ୍ରରେ ଆପଣ ସ୍ପ୍ରେ କରିବାକୁ ଚାହିଁବେ ଛାଣିକରି ତାପରେ କରିବେ, ନହେଲେ କିଛି ନାହିଁ, ତାକୁ ଗୋଟେ ବାଲ୍ଟିରେ ପାଣିରେ ଗୋଳେଇକରି ସହିତ ଆପଣ ଝାଡ଼ିଦେବେ, ସେଟା ସୁବିଧା ହବ। ନହେଲେ ଆପଣଙ୍କର କେବଳ ନୋଜଲରେ ଲାଗି ନଯିବା ପାଇଁ ଛାଣିବା ଦରକାର, ଅଦରୱାଇଜ ତାକୁ ଆଉ ଛାଣିବା ବି ଦରକାର ପଡିବ ନାହିଁ, ଗୋଳେଇକରି ଆପଣଙ୍କର ସ୍ପ୍ରେ କରିଦେବେ। ସ୍ପ୍ରେ କରିଦେବେ
0: ସାର, ଏଇ 3-4 ଆମେ ରଖିଦବା ପେଜଟା ସିଧା ତାକୁ ପାଣି ମିଶେଇକରି କଲେ ସେ ମରିଯିବେ? ସାର,
1: ମରିବେନି। ଆପଣଙ୍କର ଏଇଟାରେ ଗୋଟେ ଜିନିଷ ହେଉଛି ସେ ଯେତେବେଳେ ଗଛଟାକୁ ଜାବୁଟିକି ଧରିଛନ୍ତି, ତାଙ୍କ ଜାବଟା ଛଡ଼େଇବା ପାଇଁ ଆପଣଙ୍କର ଏଇଟା ସ୍ପ୍ରେ କଲେ, ତାପରେ ସେମାନେ କଣ ଟିକେ ନିଶାରେ ସେମାନେ ଜାବଟା ଛାଡ଼ିଦେବେ। ତାପରେ ତାକୁ ଆପଣଙ୍କର ଯଦି ଛୋଟିଆ ଛୋଟିଆ ଗଛ ତ ବ୍ରଶରେ ତାକୁ ଆପଣ ନିଜେ ଝଡ଼େଇ ପାରିବେ, ଆଗରୁ ମାନେ ସର୍ଫ ପାଣି ଦେଉଥିଲେ, କିନ୍ତୁ ସର୍ଫ ପାଣି ଅପେକ୍ଷା ଏଇଟା ହେଉଛି ସବୁଠୁ ଭଲ ଜିନିଷ, ତେଣୁ ସେମାନେ ସବୁ ଝଡ଼ି ପଡ଼ିବେ। ଝଡ଼ି ପଡ଼ି ସାରିଲା ପରେ ତାକୁ ଆପଣଙ୍କର 24 ପରେ ଗୋଟେ ସର୍ଫ ପାଣି ସ୍ପ୍ରେ ଦେଇଦେବେ ବା ସାବୁନ ପାଣିଟେ ସ୍ପ୍ରେ ଦେଇଦେବେ, ଦେଇଦେଲା ପରେ ଆଉ ଆପଣଙ୍କର ରହିବ ନାହିଁ। ଏଇଟାକୁ ଆପଣଙ୍କର 8-15 ଥରେ 2 ଟିକେ ରିପିଟ କରିଦେଲା ପରେ, କାରଣ ପୋକଙ୍କର କଣ ହଉଛି ନା, ଜୁଆ ପୋକଙ୍କର ଗୋଟେ ଜିନିଷ ହଉଛି ସେମାନେ ମା ପେଟରେ ପୋକ ଥିବ, ମା ପେଟରେ ଯୋଉ ଛୁଆ ଅଛି ତା ଭିତରେ ବି ପୋକ ଥିବ, ତେଣୁ ଧୀରେ ଧୀରେ ଆପଣ 2-3 ଜେନେରେସନକୁ ଜିରୋକୁ ଆଣିବା ପାଇଁ ହେଲେ ଥରେ 2 ଏଇଭଳି ଯଦି ଆପଣ କରିଦେବେ ସବୁଗୁଡିକ ଫସଲକୁ ଆପଣ ଜୁଆ ପୋକରୁ ରକ୍ଷା କରିପାରିବେ।
2: ଯାହା ହଉ ଅପା, ବଢିଆ ଭାବରେ ଆଲୋଚନା କଲ, ମାହା ସହିତ ବଢିଆ ଭାବରେ ବୁଝେଇ କହିଲେ କିଭଳି ଭାବରେ ଆମେ ଗାଁରୁ ସହର ପର୍ଯ୍ୟନ୍ତ ନିଜେ ଜୈବିକ ସାର ତିଆରି କରିକି ଗଛରେ ଦେଇକି ଭଲ ଫସଲ ଅମଳ କରିପାରିବା, ଆଉ ନିଜେ ଖାଇକି ସୁସ୍ଥ ମଧ୍ୟ ରହିପାରିବା।
0: ହଉ, ଏତେ ସୁନ୍ଦର ଆଲୋଚନା ପାଇଁ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ବର୍ତ୍ତମାନ ନବା ବିଜ୍ଞାପନ।
2: ହଉ।

0: ବ୍ରଏଲର କରିଛନ୍ତି, ଆମର ଦେଶୀ କୁକୁଡ଼ା ଆଉ ବ୍ରଏଲର ତା ଭିତରେ ଫରକ କ'ଣ ରହୁଛି?
1: ଦେଶୀ ଆଉ ବ୍ରଏଲର, ଦେଶୀଟା ଖାଇବା ଷ୍ଟେଜରେ ମାନେ ଯେଉଁ ବଡ଼ 1800 2 KG ହେବା ପାଇଁ ଟିକେ ସମୟ ନିଏ, ଏଇଟା ଟିକେ କମ୍
0: ଜଲ୍ଦି
1: ସମୟରେ
0: ହେଇଯାଏ,
1: ଜଲ୍ଦି ହେଇଯାଏ ଆଉ,
0: କିନ୍ତୁ ଦେଶୀରେ ଆମର କମ୍ ପଇସା ଖର୍ଚ୍ଚ ହୁଏ,
1: କମ୍ ଇନଭେଷ୍ଟମେଣ୍ଟ, କମ୍ ଦେଶୀରେ
0: କମ୍। ଏ ସବୁ ଭିତରେ ଆପଣ କେବେ ଇଚ୍ଛା କରନ୍ତୁନି ଯେ ମୁଁ ତ 24 ବର୍ଷ ହବ ଏଇ ସଂସ୍ଥାରେ କାମ କରୁଛି ବା ଏଇ କୁକୁଡ଼ା ମାନଙ୍କର ରଖିକି ତାଙ୍କୁ କାମ କରୁଛି, ଆଗକୁ ଆଉ ବଢ଼େଇବି, କଣ ଲକ୍ଷ୍ୟ ରଖିଛନ୍ତି?
1: ହଁ, ଏବେ ଏଇ ବର୍ଷା ସିଜିନ୍ ପରେ ବଢ଼ିବ, ଆମର ପ୍ରୋଗ୍ରାମ ସବୁ ହେଇଯାଇଛି, ସେଟା କନଭର୍ଟ କରିଦେବୁ ଇସିକି, ଆମେ କନଭର୍ଟ କରୁଛୁ,
0: କରିକି କେତେ ଆଉ ଅଧିକା କରିବେ?
1: ସେ 10,000 ଭିତରେ ରଖିବି,
0: 10,000 ଭିତରେ ରଖିବେ। ତେବେ 5,600 ଆପଣଙ୍କୁ ଖର୍ଚ୍ଚ ବାର୍ଚ୍ଚ ଯାଇ ବର୍ଷକୁ କେତେ ଲାଭ ମିଳେ?
1: ଯାହା ହେଲେ ବି ଲାଭ ଆମର ପ୍ରାୟ 1.5 ଲକ୍ଷ ଖଣ୍ଡେ ଆସିଯାଉଛି,
0: ମାନେ 5,000 କୁକୁଡ଼ାରେ।
1: 5,000 କୁକୁଡ଼ା
0: ଯଦି ଆପଣ ଭବିଷ୍ୟତରେ 10,000 କୁକୁଡ଼ା ଚାଷ କରନ୍ତି ବା ରଖନ୍ତି, ସେ ବାବଦରେ ଆପଣଙ୍କୁ ଯେମିତି ହେଲେ 3 ଲକ୍ଷ ଉପରେ ମିଳିଯିବ
1: ଆଜ୍ଞା,
0: ସବୁ ଖର୍ଚ୍ଚ ବାର୍ଚ୍ଚ
1: ଯାଇକି।
0: ସେ କେତେ ଜାଗାରେ ଆପଣ କରିଛନ୍ତି?
1: ଆମର ବାରିପଟ ଜାଗାଟା ବହୁତ ଅଛି, ପ୍ରାୟ 1 ଏକର ଖଣ୍ଡେ, କିନ୍ତୁ ଅଳ୍ପ ଜାଗାରେ ଘରଟା ହେଇଛି, ନହେଲେ ଖୋଲା ଜାଗାଟା ରହିଛି, ଜାଗା ବହୁତ ଅଛି, କିନ୍ତୁ ସ୍କୋୟାର ଫୁଟ ଆମର ରହିଛି 7,600 ସ୍କୋୟାର ଫୁଟ।
0: ଏ ସମ୍ପର୍କରେ ଆପଣ ଯୋଉ କହିଲେ ଆପଣଙ୍କର ଅନୁଭୂତି, ସେଥିପାଇଁ ଆମର କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ନମସ୍କାର।
1: ଆଜ୍ଞା, ସମସ୍ତ ଶ୍ରୋତା ବନ୍ଧୁ ମଧ୍ୟ ମୋର ନମସ୍କାର।
2: ଏଇଠି ଅପା, ଇଏ ଭାଇ ତ ଆମର କେତେ ଆଗେଇ ଗଲେଣି ଆଉ, ଭାଇ ତ କୁକୁଡ଼ା ଚାଷ କରିକି ବହୁତ ଲାଭ ପାଉଛନ୍ତି, ଆଉ କେତେ ଉନ୍ନତି କଲେଣି, ଆଉ ଯୋଉ ଭାଇ ଭଉଣୀ ମାନେ କୁକୁଡ଼ା ଚାଷ ପାଇଁ ମନ ବଳଉଛନ୍ତି, ଆଉ ସେମାନଙ୍କୁ ମଧ୍ୟ ଏ ଭାଇଙ୍କର କଥା ବହୁତ ପ୍ରେରଣା ଦେଇଥିବ।
0: ତେବେ ଏତେ ସୁନ୍ଦର ଅନୁଭୂତି ଆମର ଯୋଉ ଭାଇ ବାଣ୍ଟିଲେ ଆମ ପାଖରେ, ଆମେ ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଇ ଏବେ ଉଠିବା। ତେବେ ରାଜୁଆ,
2: ଆଜ୍ଞା,
0: ସମୟ କେତେ ହେଲାଣି ଦେଖୁଛୁ ନା ନାହିଁ?
2: ହଁ, ଏତେ ସବୁ ଆଲୋଚନା ପରେ ଆମକୁ ସମୟ କହିଲାଣି, ଏଥର ଆମକୁ ବିଦାୟ ନେବାକୁ ପଡିବ କାର୍ଯ୍ୟକ୍ରମରୁ। ହେଲେ ଅପା, ନିଅ ଇଏ ବ୍ୟାଗ୍ଟା, ନିଅ, ଏ ବ୍ୟାଗ୍ରେ ଅଛି ଆମ୍ବ ଦିଟା ଆଣିଥିଲି ତମ ପାଇଁ, ନିଅ।
0: ହଁ ହଉ ହଉ ହଉ, ତେବେ ଆଜିର କିଷାନବାଣୀ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ଆପଣମାନଙ୍କ ଠାରୁ ମୁଁ ବିଦାୟ ନେଉଛି, ସୀତା ଅପା
2: ଆଉ ମୁଁ ରାଜୁଆ,
0: ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶୁଣିଲେ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନାରେ ଥିଲେ ସୀତାମଣି ଦେବୀ ଓ ରଞ୍ଜନ କୁମାର ମୁଦୁଲି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନ କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ଆପଣ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ ସାହି 3.4 FM ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:30 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଆରଜୁ ଚଳଚ୍ଚିତ୍ରର ଏହି ଗୀତଟିକୁ କଣ୍ଠଦାନ କରିଛନ୍ତି ଆଲକା ୟାଗ୍ନିକ ଓ କୁମାର ଶାନୁ। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ଅନୁ ମଲ୍ଲିକ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର କ୍ଷେତ୍ର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଜୟେଶ ଗାନ୍ଧୀ, ଅଲକା ୟାଗ୍ନିକ ଓ ଉଦିତ ନାରାୟଣ। ସଙ୍ଗୀତକାର ହିମେଶ ରେଶମିଆ, ଗୀତିକାର ସମୀର। ଚଳଚ୍ଚିତ୍ର ଏତରାଜ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଖୋଲିଥିବା ସମୟ ବର୍ତ୍ତମାନ ରାତି 9:30:18 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକା। ଉପସ୍ଥାପନରେ ଅଛନ୍ତି ପ୍ରିୟଦର୍ଶିନୀ ସାହୁ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ସେହି ଧାରଣା ସାଧାରଣ ଗଣନା ପାଇଁ ବ୍ୟବହୃତ କମ୍ପ୍ୟୁଟରର ଗଠନ ଓ କାର୍ଯ୍ୟଦକ୍ଷତାରେ ପରିବର୍ତ୍ତନ ଆଣି ତିଆରିଛି ସୁପର କମ୍ପ୍ୟୁଟର। ଏହି ସୁପର କମ୍ପ୍ୟୁଟର ଗୁଡ଼ିକ ଗଣନା କ୍ଷମତାର ସର୍ବୋଚ୍ଚ ସ୍ତରକୁ ପ୍ରତିନିଧିତ୍ୱ କରିବା ସହିତ ଅଦୃଶ୍ୟ ବେଗରେ ବିପୁଳ ପରିମାଣର ତଥ୍ୟ ପ୍ରକ୍ରିୟାକରଣ କରିବାରେ ସକ୍ଷମ ହୋଇପାରୁଛନ୍ତି। ସରଳ ସଂଖ୍ୟା ଗଣନା ଉପକରଣରୁ ଜଟିଳରୁ ଜଟିଳ ସିଷ୍ଟମ ଓ ବ୍ରହ୍ମାଣ୍ଡର ଜଟିଳତାକୁ ଅନୁକରଣ କରିବାରେ ଏହି ସୁପର କମ୍ପ୍ୟୁଟର ଗୁଡ଼ିକ ମଧ୍ୟ ସକ୍ଷମ। ସେମାନଙ୍କର ଉନ୍ନତି ସହିତ ସୁପର କମ୍ପ୍ୟୁଟର ଗୁଡ଼ିକ ବିଭିନ୍ନ ପରିସରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାମାନ ଗ୍ରହଣ କରୁଛନ୍ତି, ଯାହା ମାନବ କଲ୍ୟାଣ ପ୍ରତି ଏତାଦୃଶ ଅବଦାନ କେବେ କଳ୍ପନା କରାଯାଇନଥିଲା। ତେବେ ଆମେରିକୀୟ ଇଲେକ୍ଟ୍ରିକାଲ ଇଞ୍ଜିନିୟର ସେମୋର କ୍ରେ ସର୍ବପ୍ରଥମେ 1972 କେତେକ ସୁପର କମ୍ପ୍ୟୁଟର ଡିଜାଇନ୍ ତିଆରି କରିଥିଲେ ଏବଂ କ୍ରେ ରିସର୍ଚ୍ଚ ଇନକର୍ପୋରେସନ ନାମରେ ଏକ ସଂସ୍ଥା ଗଢ଼ି ସେଥିରେ ଅନେକ ସୁପର କମ୍ପ୍ୟୁଟର ତିଆରି କରିଥିଲେ, ଯେଉଁଥିପାଇଁ ସେ ସୁପର କମ୍ପ୍ୟୁଟରର ଜନକ ଭାବରେ ପରିଚିତ। ମାନବ କଲ୍ୟାଣରେ ସୁପର କମ୍ପ୍ୟୁଟର ଗୁଡ଼ିକର ଭୂମିକା ଅବର୍ଣ୍ଣନୀୟ। ବୈଜ୍ଞାନିକ ଅନୁସନ୍ଧାନ ହେଉ ଅବା ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ମଡେଲିଂ ଅବା ଅନ୍ୟାନ୍ୟ କ୍ଷେତ୍ର ହେଉ, ସେମାନଙ୍କର ପ୍ରୟୋଗ ଆଜି ଆଶ୍ଚର୍ଯ୍ୟପୂର୍ଣ୍ଣ ହୋଇପଡ଼ିଛି। ସର୍ବବ୍ୟାପୀ ଭଳି କ୍ଷମତା ରଖୁଥିବା ଏହି ସୁପର କମ୍ପ୍ୟୁଟର ଆଜି ମନୁଷ୍ୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଦିନକୁ ଦିନ ଅତ୍ୟାବଶ୍ୟକ ହୋଇପଡ଼ୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ସର୍ବପ୍ରଥମେ ସୁପର କମ୍ପ୍ୟୁଟର ଗୁଡ଼ିକର ବିବର୍ତ୍ତନ ସମ୍ପର୍କରେ ଆଲୋଚନା କରିବା। ସୁପର କମ୍ପ୍ୟୁଟର ଗୁଡ଼ିକର ବିବର୍ତ୍ତନ। ସୁପର କମ୍ପ୍ୟୁଟର ନିଜର ଆଦ୍ୟ ଗଣନଯନ୍ତ୍ର କଳେବରରୁ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି। ବିଶ୍ୱର ସର୍ବପ୍ରଥମ ସୁପର କମ୍ପ୍ୟୁଟର CTC 66 ସହ, ଯାହା 1964 କଣ୍ଟ୍ରୋଲ ଡାଟା କର୍ପୋରେସନ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଏହାର ଡିଜାଇନର ଥିଲେ ସେମୋର କ୍ରେ। ସେ ସମୟର ଏହାକୁ ଦ୍ରୁତତମ କମ୍ପ୍ୟୁଟର ଭାବରେ ବିବେଚନା କରାଯାଉଥିଲା। ଏହା ପ୍ରତି ସେକେଣ୍ଡରେ 3,000,000 ଫ୍ଲପ୍ସ ବା ଫ୍ଲୋଟିଂ ପଏଣ୍ଟ ଅପରେସନ କାର୍ଯ୍ୟକାରୀ କରିବାରେ ସକ୍ଷମ ଥିଲା, ଯାହା ସେହି ଯୁଗ ପାଇଁ ଏକ ଉଲ୍ଲେଖନୀୟ କୀର୍ତ୍ତି। ଆଜି ଜାପାନର ଫୁଗାକୁ ପରି ସବୁଠାରୁ ଶକ୍ତିଶାଳୀ ସୁପର କମ୍ପ୍ୟୁଟର ଗୁଡ଼ିକ 442 ଅଧିକ ପେଟାଫ୍ଲପ୍, ଯେଉଁଠାରେ କି 1 ପେଟାଫ୍ଲପ୍ ସମାନ 10^15 ଫ୍ଲପ୍ସ କାର୍ଯ୍ୟ କରିପାରନ୍ତି, ଯାହା ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀଙ୍କୁ କେତେକ ଜଟିଳ ସମସ୍ୟାର ମୁକାବିଲା କରିବାରେ ସକ୍ଷମ କରିଥାଏ। ଆଧୁନିକ ସୁପର କମ୍ପ୍ୟୁଟର ଗୁଡ଼ିକ ହଜାର ହଜାର ପରସ୍ପର ସଂଯୋଜିତ ପ୍ରୋସେସରମାନଙ୍କୁ ନେଇ ଗଠିତ, ଯାହା ସେମାନଙ୍କୁ ପ୍ରତି ସେକେଣ୍ଡରେ 1,000,000,000,000 ଗଣନା କରିବାକୁ ଅନୁମତି ପ୍ରଦାନ କରିଥାଏ। ସୁପର କମ୍ପ୍ୟୁଟରରେ ସେମାନଙ୍କର ଉଦ୍ଦେଶିତ କାର୍ଯ୍ୟକୁ ନେଇ ପ୍ରୋସେସର ସଂଖ୍ୟା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଯଥା ସୁପର କମ୍ପ୍ୟୁଟର IBM ସମିତ 2018 24,00,000 ପ୍ରୋସେସର, ସିଆରା 2018 15,00,000 ପ୍ରୋସେସର, ସନ୍ୟ ତାହିଉ ଲାଇଟ 2016 1,06,49,600 ପ୍ରୋସେସର, ଫୁଗୁକୁ 2020 76,30,840 ପ୍ରୋସେସର ବ୍ୟବହାର ହୋଇଅଛି। ସୁପର କମ୍ପ୍ୟୁଟର ଗୁଡ଼ିକର ବିବର୍ତ୍ତନ ଦିନକୁ ଦିନ ଜଟିଳ ସମସ୍ୟାର ସମାଧାନ ପାଇଁ ଅଧିକ ଗଣନାକାରୀ କ୍ଷମତାର ଆବଶ୍ୟକତା ଦ୍ୱାରା ପରିଚାଳିତ। ସମାନ୍ତରାଳ ପ୍ରକ୍ରିୟାକରଣ, ମେମୋରି ମ୍ୟାନେଜମେଣ୍ଟ ଏବଂ ଡାଟା ଷ୍ଟୋରେଜରେ ଅଗ୍ରଗତି ସବୁ ସୁପର କମ୍ପ୍ୟୁଟିଂ କ୍ଷମତାର ଅଭିବୃଦ୍ଧିରେ ସହାୟକ ହୋଇଛି। ତେବେ ମନରେ ସ୍ୱତଃ ପ୍ରଶ୍ନ ଉଠେ, ସୁପର କମ୍ପ୍ୟୁଟିଂ କହିଲେ କ'ଣ ବୁଝାଯାଏ ଓ ଏହି ଫ୍ଲୋଟିଂ ପଏଣ୍ଟ ଅପରେସନ ଅର୍ଥ କ'ଣ? ତେଣୁ ଆସନ୍ତୁ ଶ୍ରୋତାବନ୍ଧୁ ଏ ବିଷୟରେ ଆଲୋଚନା କରିବା। ସୁପର କମ୍ପ୍ୟୁଟିଂ ଅର୍ଥ କହିଲେ ଅଦ୍ଭୁତପୂର୍ବ ଉଚ୍ଚ ବେଗରେ ଜଟିଳ ଗଣନା କରିବା ଏବଂ ବହୁ ପରିମାଣର ତଥ୍ୟ ପ୍ରକ୍ରିୟାକରଣ ପାଇଁ ଅତ୍ୟଧିକ ଶକ୍ତିଶାଳୀ କମ୍ପ୍ୟୁଟର ବ୍ୟବହାରକୁ ବୁଝାଏ। ଏହି କମ୍ପ୍ୟୁଟର ଗୁଡ଼ିକ ସେଭଳି କାର୍ଯ୍ୟଗୁଡ଼ିକୁ ପରିଚାଳନା କରିବା ପାଇଁ ଡିଜାଇନ୍ ହୋଇଛି, ଯାହା ନିୟମିତ କମ୍ପ୍ୟୁଟର ସାମର୍ଥ୍ୟଠାରୁ ବହୁ ଦୂରରେ, ଯଥା ସିମୁଲେସନ୍, ବୈଜ୍ଞାନିକ ଅନୁସନ୍ଧାନ, ତଥ୍ୟ ବିଶ୍ଳେଷଣ ଏବଂ ଅନ୍ୟାନ୍ୟ ଅନୁସନ୍ଧାନମୂଳକ ପ୍ରୟୋଗ ଆଦି, ଯାହା ବିପୁଳ ଗଣନା ଶକ୍ତି ଆବଶ୍ୟକ କରେ। ଫ୍ଲପ୍ସର ଅର୍ଥ ହେଉଛି ପ୍ରତି ସେକେଣ୍ଡରେ ଫ୍ଲୋଟିଂ ପଏଣ୍ଟ ଅପରେସନ। ଏହା ଗୋଟିଏ କମ୍ପ୍ୟୁଟରର କାର୍ଯ୍ୟଦକ୍ଷତା ପରିମାପର ଏକ ଏକକ, ବିଶେଷତଃ ଯେଉଁ କ୍ଷେତ୍ରରେ ଭାରି ସାଂଖ୍ୟିକ ଗଣନା ଆବଶ୍ୟକ ହୁଏ, ଯେପରିକି ବୈଜ୍ଞାନିକ ଅନୁସନ୍ଧାନ, ମେସିନ୍ ଲର୍ଣ୍ଣିଂ ଏବଂ କ୍ରିପ୍ଟୋଗ୍ରାଫି। ମୂଳତଃ ଫ୍ଲୋଟିଂ ପଏଣ୍ଟ ସଂଖ୍ୟା ବା ଦଶମିକ ବିନ୍ଦୁ ଆଧାରିତ ସଂଖ୍ୟା ବ୍ୟବହାର କରି ଏକ କମ୍ପ୍ୟୁଟର ପ୍ରତି ସେକେଣ୍ଡରେ କେତେ ଗାଣିତିକ ପ୍ରକ୍ରିୟା, ଯଥା ଯୋଗ, ବିୟୋଗ, ଗୁଣନ ଏବଂ ବିଭାଜନ କାର୍ଯ୍ୟ କରିପାରିବ, ତାହା ତା'ର ଫ୍ଲପ୍ସକୁ ସୂଚାଇଥାଏ। ଫ୍ଲପ୍ସ ସାଧାରଣତଃ କିଲୋ ଫ୍ଲପ୍ସ, ମେଗା ଫ୍ଲପ୍ସ, ଗିଗା ଫ୍ଲପ୍ସ, ଟେରା ଫ୍ଲପ୍ସ, ପେଟା ଫ୍ଲପ୍ସ, ଏକ୍ଜା ଫ୍ଲପ୍ସ ଏକ ଗୁଡ଼ିକରେ ପ୍ରକାଶ କରାଯାଇଥାଏ। ଉଚ୍ଚ ଫ୍ଲପ୍ ସମ୍ପନ୍ନ କମ୍ପ୍ୟୁଟର ଏହାର ଦ୍ରୁତ କାର୍ଯ୍ୟଦକ୍ଷତା ଏବଂ ଅଧିକ ଗଣନାକାରୀ କ୍ଷମତାକୁ ସୂଚାଇଥାଏ। ସାଧାରଣତଃ କମ୍ପ୍ୟୁଟର ଗୋଟିଏ ପ୍ରକୃତ ସଂଖ୍ୟାକୁ ଲେଖିବା ପାଇଁ ଫ୍ଲୋଟିଂ ପଏଣ୍ଟ ସଂଖ୍ୟା ବ୍ୟବହାର କରିଥାଏ। ସେହି ସଂଖ୍ୟାମାନଙ୍କୁ ଫ୍ଲୋଟିଂ ପଏଣ୍ଟ କୁହାଯାଏ, କାରଣ ଦଶମିକ ବିନ୍ଦୁର ଅବସ୍ଥାନକୁ ବଦଳାଇ ଗୋଟିଏ ସଂଖ୍ୟାର ବିଭିନ୍ନ ମୂଲ୍ୟର ସଂଖ୍ୟା ସୃଷ୍ଟି କରାଯାଇପାରେ। ବାସ୍ତବରେ

ଫ୍ଲୋଟିଂ ପଏଣ୍ଟ ବା ଭାସମାନ ବିନ୍ଦୁ ସଂଖ୍ୟାଗୁଡ଼ିକ ବହୁ ବଡ଼ କିମ୍ବା ବହୁତ ଛୋଟ ସଂଖ୍ୟାକୁ ଧରି ରଖିବା ଏବଂ ପରିଚାଳନା କରିବା ପାଇଁ ଏକ ଉପଯୋଗୀ ଉପାୟ, ଯାହା ସେମାନଙ୍କୁ ବୈଜ୍ଞାନିକ, ଇଞ୍ଜିନିୟରିଂ ଏବଂ ଗାଣିତିକ ପ୍ରୟୋଗଗୁଡ଼ିକ ପାଇଁ ଅତ୍ୟାବଶ୍ୟକ କରିଥାଏ। ଉଦାହରଣ ସ୍ୱରୂପ 1.2345 ଏକ ଫିକ୍ସଡ୍ ପଏଣ୍ଟ ନମ୍ବର, କାରଣ ଏହାର ଦଶମ ବିନ୍ଦୁ ପୂର୍ବରୁ ଏବଂ ପରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଅଛି। ମାତ୍ର ଏହି ସଂଖ୍ୟାଟିକୁ ଯଦି ଗୋଟିଏ ଫ୍ଲୋଟିଂ ପଏଣ୍ଟ ସଂଖ୍ୟାରେ ପରିବର୍ତ୍ତନ କରାଯାଏ, ତାହା ହେବ 1.2345×10^-3। ତେଣୁ ଫ୍ଲୋଟିଂ ପଏଣ୍ଟ ସଂଖ୍ୟାର ଦଶମ ବିନ୍ଦୁ ପୂର୍ବରୁ ଏବଂ ପରେ ଗୋଟିଏ ପରିବର୍ତ୍ତନ ସଂଖ୍ୟା ରହୁଛି, ଯାହା ଏହାକୁ ବିଭିନ୍ନ ମୂଲ୍ୟଭିତ୍ତିକ ସଂଖ୍ୟା ଭାବରେ ଲେଖିବାରେ ସାହାଯ୍ୟ କରେ, ଯଥା 12.345×10^-1 ଅବା 123.45×10^-2 ଇତ୍ୟାଦି। ତେଣୁ ଫ୍ଲୋଟିଂ ପଏଣ୍ଟ ସଂଖ୍ୟା ଦ୍ୱାରା ଅନେକ ଅସୀମିତ ସଂଖ୍ୟା ସୃଷ୍ଟି କରାଯାଇପାରେ, ଯାହା ସୁପର କମ୍ପ୍ୟୁଟରମାନଙ୍କ ପାଇଁ ବହୁତ ଉପଯୋଗୀ ହୋଇଥାଏ। ତେବେ ବର୍ତ୍ତମାନ ଆସନ୍ତୁ ମାନବ କଲ୍ୟାଣ ସୁପର କମ୍ପ୍ୟୁଟରଗୁଡ଼ିକର ପ୍ରୟୋଗ ସମ୍ପର୍କରେ ଆଲୋଚନା କରିବା। ସର୍ବପ୍ରଥମେ ବୈଜ୍ଞାନିକ ଅନୁସନ୍ଧାନରେ ସୁପର କମ୍ପ୍ୟୁଟର। ମାନବ କଲ୍ୟାଣ ପାଇଁ ସୁପର କମ୍ପ୍ୟୁଟରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଉଛି ବୈଜ୍ଞାନିକ ଅନୁସନ୍ଧାନରେ ସେମାନଙ୍କର ଭୂମିକା। ସୁପର କମ୍ପ୍ୟୁଟରଗୁଡ଼ିକ ସବ୍ ଆଟମିକ୍ କଣିକାର ଆଚରଣଠାରୁ ଆରମ୍ଭ କରି ସମଗ୍ର ଇକୋସିଷ୍ଟମର ଗତିଶୀଳତା ପର୍ଯ୍ୟନ୍ତ ଜଟିଳ ପ୍ରଣାଳୀକୁ ଅନୁକରଣ ଏବଂ ବୁଝିବା ପାଇଁ ବୈଜ୍ଞାନିକମାନଙ୍କ କ୍ଷମତାକୁ ବହୁଗୁଣିତ କରିଛି। ତେବେ ଆସନ୍ତୁ ବୈଜ୍ଞାନିକ ଅନୁସନ୍ଧାନରେ ସୁପର କମ୍ପ୍ୟୁଟରଗୁଡ଼ିକର ନାନାବିଧ ପ୍ରୟୋଗ ବିଷୟରେ ଆଲୋଚନା କରିବା। ସର୍ବପ୍ରଥମେ ମଲିକୁଲାର ଡାଇନାମିକ୍ସ ଏବଂ ଡ୍ରଗ୍ ଆବିଷ୍କାରରେ ସୁପର କମ୍ପ୍ୟୁଟର କିପରି ସାହାଯ୍ୟ କରେ, ତାହା ଆମେ ଆଲୋଚନା କରିବା। ସୁପର କମ୍ପ୍ୟୁଟରଗୁଡ଼ିକ ମଲିକୁଲାର ଡାଇନାମିକ୍ସରେ ଅପରିହାର୍ଯ୍ୟ ଉପକରଣ ହୋଇପାରିଛନ୍ତି, ଯାହା ପରମାଣୁ ଏବଂ ଅଣୁଗୁଡ଼ିକର ଶାରୀରିକ ଗତିବିଧିକୁ ଅଧ୍ୟୟନ କରେ। ପରମାଣୁ ସ୍ତରରେ ପାରସ୍ପରିକ କାର୍ଯ୍ୟକଳାପକୁ ଅନୁକରଣ କରି ଗବେଷକମାନେ ଜଟିଳ ଜୈବ ପ୍ରଣାଳୀର ଆଚରଣ ବିଷୟରେ ଜ୍ଞାନ ହାସଲ କରିପାରିଥାନ୍ତି। ଡ୍ରଗ୍ ଆବିଷ୍କାର ପାଇଁ ଏହାର ଗଭୀର ପ୍ରୟୋଗ ରହିଛି, କାରଣ ସୁପର କମ୍ପ୍ୟୁଟରଗୁଡ଼ିକ ସମ୍ଭାବ୍ୟ ଔଷଧ ଅଣୁ ଏବଂ ମାନବ ଶରୀରରେ ସେମାନଙ୍କ ପ୍ରୟୋଗର ଉଦ୍ଦେଶ୍ୟ ମଧ୍ୟରେ ପାରସ୍ପରିକ କାର୍ଯ୍ୟକଳାପକୁ ମଡେଲ କରିବା ପାଇଁ ବ୍ୟବହାର କରାଯାଇଥାନ୍ତି। ଉଦାହରଣ ସ୍ୱରୂପ COVID-19 ବିରୋଧରେ ଲଢ଼େଇରେ ସୁପର କମ୍ପ୍ୟୁଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବୈଜ୍ଞାନିକମାନେ ସେମାନଙ୍କୁ SARS-CoV-2 ଜୀବାଣୁର ସ୍ପାଇକ୍ ପ୍ରୋଟିନ୍ ମଡେଲ କରିବା ପାଇଁ ବ୍ୟବହାର କରିଥିଲେ, ଯାହା ଟିକା ଏବଂ ଆଣ୍ଟିଭାଇରାଲ ଔଷଧର ଶୀଘ୍ର ବିକାଶ ପାଇଁ ଅତୁଳନୀୟ ସାହାଯ୍ୟ କରିଥିଲା। ଏହା ଔଷଧ ଆବିଷ୍କାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଥିଲା। ଦ୍ୱିତୀୟରେ, ଜ୍ୟୋତିର୍ବିଜ୍ଞାନରେ ସୁପର କମ୍ପ୍ୟୁଟର ବୈଜ୍ଞାନିକମାନଙ୍କୁ ଗ୍ୟାଲେକ୍ସି, ତାରା ଏବଂ ଗ୍ରହ ପ୍ରଣାଳୀର ଗଠନ ଏବଂ ବିବର୍ତ୍ତନକୁ ଅନୁକରଣ କରିବାରେ ସକ୍ଷମ କରିଛି। ଏହି ଅନୁକରଣ ଗବେଷକମାନଙ୍କୁ ବିଗ୍ ବ୍ୟାଙ୍ଗରୁ ଆଜି ପର୍ଯ୍ୟନ୍ତ ବ୍ରହ୍ମାଣ୍ଡକୁ ପରିଚାଳନା କରୁଥିବା ମୌଳିକ ପ୍ରକ୍ରିୟାଗୁଡ଼ିକୁ ବୁଝିବାରେ ସାହାଯ୍ୟ କରେ। ସୁପରନୋଭା କିମ୍ବା ବ୍ଲାକ୍ ହୋଲ୍ ମିଶ୍ରଣ ପରି ବ୍ରହ୍ମାଣ୍ଡିକ ଘଟଣାଗୁଡ଼ିକୁ ଅନୁକରଣ କରି ବୈଜ୍ଞାନିକମାନେ ସେମାନଙ୍କର ମଡେଲଗୁଡ଼ିକୁ ଟେଲିସ୍କୋପରୁ ପର୍ଯ୍ୟବେକ୍ଷଣ ସହିତ ତୁଳନା କରିପାରୁଛନ୍ତି, ଯାହା ବ୍ରହ୍ମାଣ୍ଡର ଉତ୍ପତ୍ତି ଏବଂ ଭାଗ୍ୟ ବିଷୟରେ ଅଧିକ ସଠିକ୍ ତତ୍ତ୍ୱକୁ ସୂଚାଇ ଥାଏ। ତୃତୀୟରେ ଆସନ୍ତୁ ଆଲୋଚନା କରିବା ଜଳବାୟୁ ମଡେଲିଂରେ ସୁପର କମ୍ପ୍ୟୁଟର। ଜଳବାୟୁ ପରିବର୍ତ୍ତନ ଆଜିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଏବଂ ଏହାର ପ୍ରଭାବକୁ ବୁଝିବା ଏବଂ ହ୍ରାସ କରିବା ପାଇଁ ସୁପର କମ୍ପ୍ୟୁଟରଗୁଡ଼ିକର ଭୂମିକା ସର୍ବାଗ୍ରେ ରହିଛି। ଜଳବାୟୁ ମଡେଲ, ଯାହା ପୃଥିବୀର ଜଳବାୟୁ ପ୍ରଣାଳୀକୁ ଅନୁକରଣ କରେ, ଅବିଶ୍ୱସନୀୟ ଭାବରେ ଜଟିଳ ଏବଂ ବିପୁଳ ପରିମାଣର ଗଣନା ଶକ୍ତି ଆବଶ୍ୟକ କରେ। ସୁପର କମ୍ପ୍ୟୁଟର ବୈଜ୍ଞାନିକମାନଙ୍କୁ ବିସ୍ତୃତ ଅନୁକରଣ ପାଇଁ ଅନୁମତି ଦିଏ, ଯାହା ବିଭିନ୍ନ କାରଣରୁ ମଧ୍ୟ ଧ୍ୟାନରେ ରଖିଥାଏ, ଯେପରିକି ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ, ମହାସାଗର ସ୍ରୋତ ଏବଂ ବାୟୁମଣ୍ଡଳୀୟ ଅବସ୍ଥା। ଭବିଷ୍ୟତର ଜଳବାୟୁ ପରିସ୍ଥିତିର ପୂର୍ବାନୁମାନ କରିବା ଏବଂ ନୀତିଗତ ନିଷ୍ପତ୍ତି ବିଷୟରେ ସୂଚନା ଦେବା ପାଇଁ ଏହି ମଡେଲଗୁଡ଼ିକ ବହୁତ ଉପଯୋଗୀ। ଉଦାହରଣ ସ୍ୱରୂପ, ବିଭିନ୍ନ କାର୍ବନ ହ୍ରାସ କୌଶଳର ସମ୍ଭାବ୍ୟ ପ୍ରଭାବକୁ ଅନୁକରଣ କରିବା ପାଇଁ ସୁପର କମ୍ପ୍ୟୁଟରଗୁଡ଼ିକ ବ୍ୟବହୃତ ହୋଇଛି। ଜଳବାୟୁ ପରିବର୍ତ୍ତନକୁ କିପରି ମୁକାବିଲା କରାଯିବ ସେ ସମ୍ବନ୍ଧରେ ସରକାର ଏବଂ ସଂଗଠନମାନଙ୍କୁ ସୂଚନା ପ୍ରଦାନ କରିବାରେ ସାହାଯ୍ୟ କରି ଆସୁଛନ୍ତି। ତେବେ ଆସନ୍ତୁ ବର୍ତ୍ତମାନ ଆଲୋଚନା କରିବା ସ୍ୱାସ୍ଥ୍ୟ ସେବାରେ ସୁପର କମ୍ପ୍ୟୁଟର। ସୁପର କମ୍ପ୍ୟୁଟରଗୁଡ଼ିକ ସ୍ୱାସ୍ଥ୍ୟ ସେବାରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି, ଯେଉଁଠାରେ ସେମାନଙ୍କର ବଡ଼ ଡାଟାବେସ୍ଗୁଡ଼ିକର ପ୍ରକ୍ରିୟାକରଣ ଏବଂ ବିଶ୍ଳେଷଣ କରିବାର କ୍ଷମତା ଆମର ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ରୋଗ ରୋକିବାରେ ଖୁବ୍ ସାହାଯ୍ୟ କରୁଛନ୍ତି। ତେବେ ପ୍ରଥମେ ଜିନୋମିକ୍ସ ଏବଂ ପର୍ସନାଲାଇଜ୍ଡ ମେଡିସିନ୍ର ଏମାନଙ୍କର ପ୍ରୟୋଗ ସମ୍ବନ୍ଧରେ ଆସନ୍ତୁ ଆଲୋଚନା କରିବା। ଜିନୋମିକ୍ସ କ୍ଷେତ୍ର, ଯାହାକି ଏକ ଅଣୁଜୀବର ସମ୍ପୂର୍ଣ୍ଣ DNAର ଅଧ୍ୟୟନ ସହିତ ଜଡ଼ିତ, ସୁପର କମ୍ପ୍ୟୁଟିଂ ଦ୍ୱାରା ଏଥିରେ ବୈପ୍ଳବିକ ପରିବର୍ତ୍ତନ ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। 2003 ସମାପ୍ତ ହୋଇଥିବା ହ୍ୟୁମାନ୍ ଜେନୋମ୍ ପ୍ରୋଜେକ୍ଟ ସୁପର କମ୍ପ୍ୟୁଟର ନିର୍ଭର କରୁଥିବା ପ୍ରଥମ ବୃହତ୍

ଜିନୋମିକ୍ସ ପ୍ରୋଜେକ୍ଟ ମଧ୍ୟ ଅନ୍ୟତମ। ଆଜି ଏହି ଏକ ମାନବ ଜିନୋମ୍ କ୍ରମାନୁସାରେ ବହୁ ପରିମାଣ ତଥ୍ୟ ସୃଷ୍ଟି କରେ, ଯାହା ବିଶ୍ଳେଷଣ ପାଇଁ ଉନ୍ନତ ଗଣନାକାରୀ ଉପକରଣ ଆବଶ୍ୟକ କରେ। ସୁପର କମ୍ପ୍ୟୁଟର ଗବେଷକମାନଙ୍କୁ ଜିନୋମିକ୍ ତଥ୍ୟକୁ ଅଧିକ ଶୀଘ୍ର ଏବଂ ସଠିକ୍ ଭାବରେ ବିଶ୍ଳେଷଣ କରିବାକୁ ସକ୍ଷମ କରିଥାଏ। ଦ୍ୱିତୀୟରେ ଆସନ୍ତୁ ଆଲୋଚନା କରିବା ମେଡ଼ିକାଲ ଇମେଜିଂରେ ସୁପର କମ୍ପ୍ୟୁଟର। ମେଡ଼ିକାଲ ଇମେଜିଂରେ ସୁପର କମ୍ପ୍ୟୁଟର ମଧ୍ୟ ବ୍ୟବହୃତ ହୁଏ, ଯେଉଁଠାରେ ସେମାନେ MRI, CT ସ୍କାନ୍ ଏବଂ ପେଟିଏମ୍ ସ୍କାନ୍ ଭଳି କୌଶଳରୁ ପ୍ରତିଛବି ଗୁଡ଼ିକୁ ପ୍ରକ୍ରିୟାକରଣ ଏବଂ ବିଶ୍ଳେଷଣ କରିବାରେ ସାହାଯ୍ୟ କରନ୍ତି। ଏହି ପ୍ରତିଛବି ଗୁଡ଼ିକ ବହୁ ପରିମାଣ ତଥ୍ୟ ସୃଷ୍ଟି କରେ, ଯାହା ବ୍ୟାଖ୍ୟା କରିବାକୁ ଅତ୍ୟାଧୁନିକ ଆଲଗୋରିଦିମ୍ ଆବଶ୍ୟକ କରେ। ସୁପର କମ୍ପ୍ୟୁଟର ଗୁଡ଼ିକ ଶୀଘ୍ର ଏବଂ ଅଧିକ ସଠିକ୍ ନିରାକରଣ ପାଇଁ ଅନୁମତି ଦେଇ ଏହି ପ୍ରତିଛବି ଗୁଡ଼ିକୁ ଶୀଘ୍ର ପ୍ରକ୍ରିୟାକରଣ କରିପାରିଥାନ୍ତି। ଏଥିସହ ସୁପର କମ୍ପ୍ୟୁଟର ଗୁଡ଼ିକ ଅଙ୍ଗ ଏବଂ ଟିସୁର ବିସ୍ତୃତ 3D ମଡେଲ ସୃଷ୍ଟି କରିବାକୁ ବ୍ୟବହୃତ ହୋଇଥାଏ, ଯାହା ସର୍ଜିକାଲ ପ୍ଲାନିଂ ଏବଂ ଡାକ୍ତରୀ ଅନୁସନ୍ଧାନରେ ବ୍ୟବହୃତ ହୋଇପାରେ। ଉଦାହରଣ ସ୍ୱରୂପ ସର୍ଜନମାନେ ଏହି ମଡେଲ ଗୁଡ଼ିକୁ ରୋଗୀମାନଙ୍କ ଉପରେ ପ୍ରୟୋଗ କରିବା ପୂର୍ବରୁ ଜଟିଳ ପ୍ରକ୍ରିୟା ଅଭ୍ୟାସ କରିବା ପାଇଁ ବ୍ୟବହାର କରି ଜଟିଳତାର ଆଶଙ୍କା ହ୍ରାସ କରିପାରୁଛନ୍ତି। ତୃତୀୟରେ ମହାମାରୀ ଏବଂ ଜନସ୍ୱାସ୍ଥ୍ୟରେ ସୁପର କମ୍ପ୍ୟୁଟର କିପରି ବ୍ୟବହାର ହୁଏ ତାହା ଆସନ୍ତୁ ଆଲୋଚନା କରିବା। ଏପିଡେମୋଲୋଜି ବା ରୋଗ କିପରି ବିସ୍ତାର ହୁଏ ଏବଂ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ତାହାର ଅଧ୍ୟୟନ ମଧ୍ୟ ସୁପର କମ୍ପ୍ୟୁଟିଂ ଦ୍ୱାରା ସହଜରେ ହୋଇପାରୁଛି। ସୁପର କମ୍ପ୍ୟୁଟର ଗୁଡ଼ିକ ଜନସଂଖ୍ୟାରେ ସଂକ୍ରାମକ ରୋଗର ବିସ୍ତାରକୁ ମଡେଲ କରିପାରୁଛନ୍ତି, ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ରୋଗର ପୂର୍ବାନୁମାନ କରିବାରେ ସାହାଯ୍ୟ କରିପାରୁଛନ୍ତି ଏବଂ ଏହାକୁ ଧାରଣ କରିବା ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରିପାରୁଛନ୍ତି। COVID-19 ମହାମାରୀ ସମୟରେ ସୁପର କମ୍ପ୍ୟୁଟର ଗୁଡ଼ିକ ଜୀବାଣୁ ବିସ୍ତାରକୁ ମଡେଲ କରିବା, ସାମାଜିକ ଦୂରତା ପଦକ୍ଷେପ ଗୁଡ଼ିକର କାର୍ଯ୍ୟକାରିତାକୁ ଆକଳନ କରିବା ଏବଂ ଟିକାକରଣ ଅଭିଯାନର ସମ୍ଭାବ୍ୟ ଫଳାଫଳ ଗୁଡ଼ିକୁ ପୂର୍ବାନୁମାନ କରିବା ପାଇଁ ବ୍ୟବହୃତ ହୋଇଥିଲା। ଏହି ମଡେଲ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ, ଯାହା ଜନସ୍ୱାସ୍ଥ୍ୟ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲା ଏବଂ ମହାମାରୀର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥିଲା। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଆଲୋଚନା କରିବା ବିପର୍ଯ୍ୟୟ ପରିଚାଳନାରେ ସୁପର କମ୍ପ୍ୟୁଟର। ବିପର୍ଯ୍ୟୟ ପରିଚାଳନାରେ ସୁପର କମ୍ପ୍ୟୁଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେମାନଙ୍କର ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିବାର ଦକ୍ଷତା ଜୀବନ ରକ୍ଷା କରିପାରିବା ସହିତ ସମ୍ଭାବ୍ୟ କ୍ଷତି ହ୍ରାସ କରିପାରୁଛନ୍ତି। ତେବେ ପ୍ରଥମେ ଭୂକମ୍ପ ଏବଂ ସୁନାମି ପୂର୍ବାନୁମାନରେ ଏମାନଙ୍କର ପ୍ରୟୋଗ ସମ୍ବନ୍ଧରେ ଆସନ୍ତୁ ଆଲୋଚନା କରିବା। ସୁପର କମ୍ପ୍ୟୁଟର ଗୁଡ଼ିକ ଭୂକମ୍ପ ଏବଂ ସୁନାମିର ଘଟଣା ଏବଂ ପ୍ରଭାବ ବିଷୟରେ ବୈଜ୍ଞାନିକମାନଙ୍କୁ ପୂର୍ବାନୁମାନ କରିବାର ସୁଯୋଗ ଦେବା ସହିତ ଭୂକମ୍ପ ତରଙ୍ଗର ଆଚରଣକୁ ମଡେଲରେ ପରିବର୍ତ୍ତନ କରିପାରୁଛନ୍ତି। ଏହି ମଡେଲ ଗୁଡ଼ିକ ବିଭିନ୍ନ କାରଣକୁ ଧ୍ୟାନରେ ରଖିଥାନ୍ତି, ଯେପରିକି ପୃଥିବୀର ଭୌଗୋଳିକ ଗଠନ ଏବଂ ତ୍ରୁଟି ରେଖା ଗୁଡ଼ିକର ଅବସ୍ଥାନ କିପରି ଏବଂ କେଉଁଠାରେ ଭୂକମ୍ପ ହୋଇପାରେ। ସୁନାମି ପ୍ରବଣ ଅଞ୍ଚଳରେ ସୁପର କମ୍ପ୍ୟୁଟର ଗୁଡ଼ିକ ଭୂକମ୍ପର ସମ୍ଭାବ୍ୟ ପ୍ରଭାବକୁ ମଡେଲ କରିପାରନ୍ତି, ଯାହାଫଳରେ ତରଙ୍ଗର ଉଚ୍ଚତା ଏବଂ ଗତି ପୂର୍ବାନୁମାନ କରାଯାଇପାରେ। ସମୟ ସମୟରେ ଚେତାବନୀ ଦେବା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳକୁ ସ୍ଥାନାନ୍ତର କରିବା ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ସୂଚନା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଦ୍ୱିତୀୟରେ ଘୂର୍ଣ୍ଣିବଳୟ ଏବଂ ସାଇକ୍ଲୋନ୍ ମଡେଲିଂରେ ସୁପର କମ୍ପ୍ୟୁଟର ବ୍ୟବହାର। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଘୂର୍ଣ୍ଣିବଳୟ ସବୁଠୁ ବିନାଶକାରୀ ଏବଂ ବ୍ୟାପକ କ୍ଷୟକ୍ଷତି ଓ ଜୀବନହାନି ଘଟାଇଥାଏ। ସୁପର କମ୍ପ୍ୟୁଟର ଗୁଡ଼ିକ ଘୂର୍ଣ୍ଣିବଳୟ ଗୁଡ଼ିକର ଗଠନ ଏବଂ ଗତିପଥକୁ ମଡେଲ କରିବା ପାଇଁ ବ୍ୟବହୃତ ହୋଇଥାନ୍ତି। ପାଣିପାଗ ବିଜ୍ଞାନୀମାନେ ସେମାନଙ୍କର ପଥ ଏବଂ ତୀବ୍ରତାକୁ ଅଧିକ ସଠିକତା ସହିତ ପୂର୍ବାନୁମାନ କରିପାରିଥାନ୍ତି। ବାୟୁମଣ୍ଡଳୀୟ ଚାପ, ତାପମାତ୍ରା ଏବଂ ଆର୍ଦ୍ରତା ମଧ୍ୟରେ ପାରସ୍ପରିକ କାର୍ଯ୍ୟକଳାପକୁ ଅନୁକରଣ କରି ସୁପର କମ୍ପ୍ୟୁଟର ବିସ୍ତୃତ ପୂର୍ବାନୁମାନ ସୃଷ୍ଟି କରିପାରନ୍ତି, ଯାହା ବିପର୍ଯ୍ୟୟ ପ୍ରସ୍ତୁତି ପ୍ରୟାସକୁ ସୁଗମ କରେ। ତତ୍ପରେ ଆସନ୍ତା ଆଲୋଚନା କରିବା ପରିବେଶ ସଂରକ୍ଷଣରେ ସୁପର କମ୍ପ୍ୟୁଟର। ସୁପର କମ୍ପ୍ୟୁଟର ଗୁଡ଼ିକର ପରିବେଶ ସଂରକ୍ଷଣରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅବଦାନ। ସୁପର କମ୍ପ୍ୟୁଟର ଗୁଡ଼ିକ ଇକୋସିଷ୍ଟମକୁ ମଡେଲ କରିବା, ବନ୍ୟଜନ୍ତୁ ଜନସଂଖ୍ୟାକୁ ଟ୍ରାକ୍ କରିବା ଏବଂ ପରିବେଶ ଉପରେ ମାନବ କାର୍ଯ୍ୟକଳାପର ପ୍ରଭାବ ଆକଳନ କରିବା ପାଇଁ ବ୍ୟବହୃତ ହେଉଛନ୍ତି। ଉଦାହରଣ ସ୍ୱରୂପ ସମୁଦ୍ରର ତାପମାତ୍ରା ଏବଂ ସମୁଦ୍ର ଏସିଡିଫିକେସନ କିପରି ଏହି ସୂକ୍ଷ୍ମ ଇକୋସିଷ୍ଟମ ଉପରେ ପ୍ରଭାବ ପକାଇବ ତାହା ପୂର୍ବାନୁମାନ କରି ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ମଡେଲ କରିବା ପାଇଁ ସୁପର କମ୍ପ୍ୟୁଟର ବ୍ୟବହାର କରାଯାଉଛି। ଏହି ସୂଚନା ପ୍ରବାହର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଆସନ୍ତୁ ବର୍ତ୍ତମାନ ଆଲୋଚନା କରିବା ବନ୍ୟଜନ୍ତୁ ଟ୍ରାକିଂ ଏବଂ ସଂରକ୍ଷଣରେ ସୁପର କମ୍ପ୍ୟୁଟରର ବ୍ୟବହାର। ସୁପର କମ୍ପ୍ୟୁଟର ଗୁଡ଼ିକ ମଧ୍ୟ ବନ୍ୟଜନ୍ତୁ ଟ୍ରାକିଂ ପ୍ରୋଗ୍ରାମ ଗୁଡ଼ିକର ତଥ୍ୟ ବିଶ୍ଳେଷଣ କରିବାକୁ ବ୍ୟବହୃତ ହୁଅନ୍ତି, ଯାହା ବନ୍ୟଜନ୍ତୁମାନଙ୍କର ଗତିବିଧି ଏବଂ ଆଚରଣ ଉପରେ ନଜର ରଖିଥାଏ। GPS କଲର, ସାଟେଲାଇଟ୍ ଚିତ୍ର ଏବଂ ଅନ୍ୟାନ୍ୟ ଉତ୍ସରୁ ବଡ଼ ଡାଟାବେସ୍ ପ୍ରକ୍ରିୟାକରଣ କରି ସୁପର କମ୍ପ୍ୟୁଟର ଗୁଡ଼ିକ ପଶୁ ସ୍ଥାନାନ୍ତରଣ, ବାସସ୍ଥାନ ବ୍ୟବହାର ଏବଂ ଜନସଂଖ୍ୟା ଗତିଶୀଳତାର

ନମୁନା ଚିହ୍ନଟ କରିପାରନ୍ତି। ସୁପର କମ୍ପ୍ୟୁଟର ଗୁଡ଼ିକ ମଧ୍ୟ ବନ୍ୟଜନ୍ତୁ ସଂଖ୍ୟା ଉପରେ କୃଷି କିମ୍ବା ସହରାଞ୍ଚଳ ବିକାଶ ପରି ମାନବ କାର୍ଯ୍ୟକଳାପର ପ୍ରଭାବକୁ ମଡେଲ କରିବା ପାଇଁ ବ୍ୟବହାର କରାଯାଇପାରୁଛି। ତେବେ ଏ ସମସ୍ତ ବ୍ୟବହାର ପରେ ମଧ୍ୟ ଭବିଷ୍ୟତର ଆହ୍ୱାନ ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା। ସୁପର କମ୍ପ୍ୟୁଟିଂର ଭବିଷ୍ୟତ ମାନବ କଲ୍ୟାଣ ପାଇଁ ଆହୁରି ବ୍ୟାପକ ପ୍ରତି ଧାରଣ କରେ ଏଥିରେ ସନ୍ଦେହ ନାହିଁ। କ୍ୱାଣ୍ଟମ୍ ଗଣନା, କୃତ୍ରିମ ବୁଦ୍ଧିମତା ଏବଂ ମେସିନ୍ ଲର୍ଣ୍ଣିଂରେ ଅଗ୍ରଗତି ସହିତ ଏହି ଯନ୍ତ୍ରଗୁଡ଼ିକର କ୍ଷମତାକୁ ଆହୁରି ବଢ଼ାଇବା ପାଇଁ ଆଜିର ମାନବ ପ୍ରସ୍ତୁତ। ତଥାପି ସୁପର କମ୍ପ୍ୟୁଟରଗୁଡ଼ିକର ନିରନ୍ତର ବିକାଶ ମଧ୍ୟ

0: କ୍ୱାଣ୍ଟମ୍ ଗଣନା, କୃତ୍ରିମ ବୁଦ୍ଧିମତା ଏବଂ ମେସିନ୍ ଲର୍ଣ୍ଣିଂରେ ଅଗ୍ରଗତି ସହିତ ଏହି ଯନ୍ତ୍ରଗୁଡ଼ିକର କ୍ଷମତାକୁ ଆହୁରି ବଢ଼ାଇବା ପାଇଁ ଆଜିର ମାନବ ପ୍ରସ୍ତୁତ। ତଥାପି ସୁପର କମ୍ପ୍ୟୁଟରଗୁଡ଼ିକର ନିରନ୍ତର ବିକାଶ ମଧ୍ୟ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସୁପର କମ୍ପ୍ୟୁଟରଗୁଡ଼ିକ ଅଧିକ ଶକ୍ତିଶାଳୀ ହେବା ସହିତ ସେମାନେ ଅଧିକ ବିଦ୍ୟୁତ୍ ଆବଶ୍ୟକ କରନ୍ତି। ଅନୁସନ୍ଧାନକାରୀମାନେ ସୁପର କମ୍ପ୍ୟୁଟରକୁ ଅଧିକ ଶକ୍ତି ଦକ୍ଷ କରିବା ପାଇଁ ଉପାୟ ଅନୁସନ୍ଧାନ କରୁଛନ୍ତି, ଯେପରିକି ଉନ୍ନତ କୁଲିଂ ସିଷ୍ଟମ୍ ବ୍ୟବହାର କରିବା କିମ୍ବା ବିଦ୍ୟୁତ୍ ବ୍ୟବହାରକୁ କମ୍ କରୁଥିବା ଆଲଗୋରିଥମ୍ ବିକାଶ କରାଯାଇପାରିବ। ବାସ୍ତବରେ ସୁପର କମ୍ପ୍ୟୁଟର ଆଜି ମନୁଷ୍ୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ହୋଇପଡ଼ିଛି ଏବଂ ଭବିଷ୍ୟତରେ ମନୁଷ୍ୟର ସବୁଠାରୁ ବଡ଼ ସାଥୀ ଭାବେ ଦଣ୍ଡାୟମାନ ହେବ, ଏଥିରେ ସନ୍ଦେହ ନାହିଁ।
1: ଶ୍ରୋତାବନ୍ଧୁ, ଜାତୀୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଡକ୍ଟର ଈଶ୍ୱର ଚନ୍ଦ୍ର ନାୟକଙ୍କଠାରୁ ଆପଣ ଶୁଣୁଥିଲେ ମାନବ କଲ୍ୟାଣରେ ସୁପର କମ୍ପ୍ୟୁଟର ସମ୍ପର୍କରେ ଏକ ଆଲୋଚନା। ବର୍ତ୍ତମାନ ଆପଣଙ୍କୁ ସ୍ୱାଗତ କରୁଛି ବିଜ୍ଞାନ କଥା ବିଭାଗକୁ। ଆଜିର ବିଜ୍ଞାନ କଥାରେ ଆମେ କଥା ହେବା ଆକ୍ରମଣ ବେଳେ କଳା ପଡ଼ିଯାଉଥିବା ମାଛ ସମ୍ପର୍କରେ। ଶ୍ରୋତାବନ୍ଧୁ, ସମୁଦ୍ର ତଳେ ଅନେକ ଜୀବ ରହୁଥିବା ବେଳେ ଅନେକ କିଛି ଜୀବ ଏପରି ଅଛନ୍ତି ଯାହାଙ୍କ ଗୁଣ ସମ୍ପୂର୍ଣ୍ଣ ଭିନ୍ନ। ସେହିପରି ଗୋଟିଏ ଜୀବ ହେଉଛି ସେଲେବସ୍ ମେଡ୍କା। ଏହା ବିଶ୍ୱର ସବୁଠୁ ଭିନ୍ନ ଧରଣର ମାଛ। ଏହି ମାଛକୁ କିଏ ଆକ୍ରମଣ କଲେ ସେ ତାର ରଙ୍ଗ ବଦଳାଇ ଦେଇଥାଏ, ଫଳରେ ସେ ଗୋଟେ ମିନିଟ୍ ମଧ୍ୟରେ କଳା ରଙ୍ଗର ହୋଇଯାଇଥାଏ। ପ୍ରକୃତରେ ମାଛଟିର ରଙ୍ଗ ଧଳା ହୋଇଥିବା ବେଳେ ଲାଞ୍ଜରେ ହାଲୁକା ନାରଙ୍ଗୀ ରଙ୍ଗ ରହିଥାଏ, କିନ୍ତୁ ବୈଜ୍ଞାନିକମାନେ ବର୍ତ୍ତମାନ ଜାଣିବାକୁ ପାଇଛନ୍ତି ଯେ ଇଣ୍ଡୋନେସିଆର ଏହି ଛୋଟ ଅଣ୍ଡିରା ମାଛ ଆକ୍ରମଣ ସମୟରେ ରାଗିବା ଫଳରେ ତାର ଅଦ୍ଭୁତ କୌଶଳ ଦେଖାଇଥାଏ, ଆଉ ସେତେବେଳେ ତାର ଶରୀରର ରଙ୍ଗ ବଦଳି ହୋଇଯାଇଥାଏ କଳା ରଙ୍ଗ। ତେବେ ଏହାର ବୈଜ୍ଞାନିକ ନାଁ ହେଉଛି ଅରିଜିଆସ୍ ସେଲେବେନ୍ସିସ୍। ଆଉ ଶ୍ରୋତା ବନ୍ଧୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଅରିଜିଆସ୍ ସେଲେବେନ୍ସିସ୍ ବା ସେଲେବସ୍ ମେଡ୍କା ମାଛ ଇଣ୍ଡୋନେସିଆର ସୁଲାବେସି ଦ୍ୱୀପ ଏବଂ ପୂର୍ବ ତିମୋରର ଗୋଟିଏ ନଦୀରେ କେବଳ ମିଳିଥାଏ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାଲନ୍ତୁ ଶୁଣିବା କିଛି ବିଜ୍ଞାନ ସମାଚାର। କୋଭିଡକୁ ପ୍ରତିରୋଧ କରିବା ପାଇଁ ପ୍ରଥମ ଥର ପାଇଁ ଏକ ବଟିକାର ଅଭିନବ କ୍ଲିନିକାଲ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣର ଫଳାଫଳରୁ ଜଣାପଡ଼ିଛି ଯେ ଏନ୍ସିଟ୍ରୋଲଭିର ନାମକ ଏକ ନୂତନ ଆଣ୍ଟିଭାଇରାଲ ବଟିକା ଏହି କୋଭିଡ ଭାଇରସ ସଂସ୍ପର୍ଶରେ ଆସିବା ପରେ କୋଭିଡ-19କୁ ବିକଶିତ ହେବାରୁ ରୋକିଥାଏ। ମନୁଷ୍ୟ ସମାଜ ସକ୍ରିୟ ସଂକ୍ରମଣ ପାଇଁ ଚିକିତ୍ସା କରିସାରିଥିବା ବେଳେ ଏହା ପ୍ରଥମ ଥର ପାଇଁ ଗୋଟିଏ ପୋଷ୍ଟ ଏକ୍ସପୋଜର ପ୍ରୋଫିଲେକ୍ଟିଭ ବଟିକା ଭାବେ ପ୍ରଭାବଶାଳୀ ରୂପରେ ଭାଇରସକୁ ପ୍ରଥମ ସ୍ଥାନରେ ମୂଳରୁ ଅବରୋଧ କରିବାରେ ସାହାଯ୍ୟ କରିବ। ଏବେ ମହାକାଶ ଯାତ୍ରୀମାନେ ନିଜ ପରିବାର ସହ ଅଧିକ ନିକଟତର ହୋଇପାରିବେ। ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ଗୋଟିଏ ନୂତନ ପଦକ୍ଷେପ ନେଇ ମହାକାଶଚାରୀମାନଙ୍କୁ ନିଜସ୍ୱ ସ୍ମାର୍ଟଫୋନ୍ ବ୍ୟବହାରର ଅନୁମତି ଦେବାକୁ ଯୋଜନା କରିଛି। ଏହି ପଦକ୍ଷେପ ଫଳରେ ମହାକାଶରୁ ସିଧାସଳଖ ଫୋନ୍ କଲ୍ କରିବା ସହିତ ପରିବାର ସହ ମହାକାଶଚାରୀଙ୍କ ଯୋଗାଯୋଗ ଅଧିକ ସହଜ ହେବ। ନୂଆ ବ୍ୟବସ୍ଥା ଅନୁସାରେ ଆଗାମୀ ମିଶନଗୁଡ଼ିକରେ ମହାକାଶଚାରୀମାନେ ନିଜର ବ୍ୟକ୍ତିଗତ ଫୋନ୍ ସହିତ ଯାତ୍ରା କରିପାରିବେ। ଏହାଦ୍ୱାରା ସେମାନେ ନିଜ ଜୀବନର ବିଶେଷ ମୁହୂର୍ତ୍ତମାନଙ୍କୁ ପରିବାର ସହ ସେୟାର କରିପାରିବେ ଏବଂ ମହାକାଶରୁ ଉଠା ହୋଇଥିବା ଫଟୋ ଓ ଭିଡ଼ିଓକୁ ସହଜରେ ପଠାଇ ପାରିବେ। ଏହି ପଦକ୍ଷେପ ମହାକାଶ ଅନୁଭବକୁ ଅଧିକ ମାନବିକ ଓ ସଂଯୁକ୍ତ କରିବାକୁ ଉଦ୍ଦିଷ୍ଟ। ପୂର୍ବରୁ ମହାକାଶ ଯାତ୍ରୀମାନେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯିବାବେଳେ ନିଜ ସ୍ମାର୍ଟଫୋନ୍ ନେବାର ଅନୁମତି ନଥିଲା। ସେମାନେ କେବଳ ନିର୍ଦ୍ଧାରିତ ଲ୍ୟାପ୍ଟପ୍ ଓ ବିଶେଷ ଯୋଗାଯୋଗ ଉପକରଣ ଦ୍ୱାରା ଇମେଲ୍ କିମ୍ବା ଭିଡ଼ିଓ କଲ୍ କରୁଥିଲେ। ସୁରକ୍ଷା, ତଥ୍ୟ ସୁରକ୍ଷା ଓ ପ୍ରାଯୁକ୍ତିକ ସମସ୍ୟା ଦୃଷ୍ଟିରୁ ଏହି ସୀମାବଦ୍ଧତା ରଖାଯାଇଥିଲା, କିନ୍ତୁ ନୂତନ ପ୍ରଯୁକ୍ତି ବିକାଶ ପରେ ଏବେ ଏହି ନିୟମରେ ପରିବର୍ତ୍ତନ ଅଣାଯାଉଛି। ଉନ୍ନତ ସୁରକ୍ଷା ବ୍ୟବସ୍ଥା ସହିତ କିଛି ଚୟନ ହୋଇଥିବା ସ୍ମାର୍ଟଫୋନ୍କୁ ହିଁ ମହାକାଶ ଯାତ୍ରା ପାଇଁ ଅନୁମତି ଦିଆଯିବ। ଏହା ମାଧ୍ୟମରେ ମହାକାଶଚାରୀମାନେ ସହଜ ଭାବରେ ନିଜର ଅନୁଭବ ଡକ୍ୟୁମେଣ୍ଟ କରିପାରିବେ। ଆଗାମୀ ଦିନରେ ନାସାର କିଛି ମୁଖ୍ୟ ମିଶନ ଯେପରିକି କ୍ରିଉ-12 ଏବଂ ଆର୍ଟିମିସ୍ ଏହି ପ୍ରୟୋଗର ଅଂଶ ହେବ। ଏହି ମିଶନଗୁଡ଼ିକରେ ଯୋଗ ଦେବାକୁ ଯାଉଥିବା ମହାକାଶଚାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ମହାକାଶରେ ରହିବେ ଓ ଏହି ନୂତନ ସୁବିଧାର ଲାଭ ଉଠାଇବେ। ଏହି ପଦକ୍ଷେପ ଫଳରେ ଆଗାମୀ ଦିନରେ ମହାକାଶରୁ ଆସୁଥିବା ଦୃଶ୍ୟ, ତଥ୍ୟ ଓ ଅନୁଭବ ସାଧାରଣ ଲୋକଙ୍କ ପାଖକୁ ଅଧିକ ଶୀଘ୍ର ପହଞ୍ଚିପାରିବ ଏବଂ ଏହା ମହାକାଶ ଅଭିଯାନକୁ ଆହୁରି ନିକଟରୁ ଅନୁଭବ କରିପାରି ଗୋଟିଏ ନୂତନ ଅଧ୍ୟାୟ ଖୋଲିବ। ଶ୍ରୋତାବନ୍ଧୁ, ବର୍ତ୍ତମାନ

0: ଶ୍ରୋତାବନ୍ଧୁ ଗୀତଟି ସହିତ ଶେଷ କରୁଛୁ ଆଜିର ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଆପଣମାନେ ଶୁଣିଲେ ଅଲି ବାବା ଔର ଚାଲିଶ ଚୋର, ଅଦାଲତ, ଅଭିମାନ, ବର୍ଖା, ଜଞ୍ଜିର, ତୁମସା ନହିଁ ଦେଖା, ଆର୍ ପାର ଚଳଚ୍ଚିତ୍ରର କେତେଗୁଡ଼ିଏ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ।
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ। ଚିନ୍ତା ନାହିଁ ମାନେ? ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
2: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:31:20 ସମୟ ଆସିଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଦ ପଦ୍ମରେ ଅର୍ପଣ କରିବା କେତୋଟି ଭକ୍ତି ଅର୍ଘ୍ୟ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଦୁଃଖୀଶ୍ୟାମ ତ୍ରିପାଠୀ, ଗୀତ ରଚନା କରିଛନ୍ତି ପ୍ରଫୁଲ୍ଲକର।

ଆପଣମାନେ ଶୁଣୁଛନ୍ତି ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଗୋପାଳ ସାମନ୍ତରାୟ, ଗୀତିକାର ଅଲେଖ ଚନ୍ଦ୍ର ସାମଲ।